ଦେଶ କେବଳ ମାଟି ନୁହେଁ, ଏହା ଆମ ଶ୍ୱାସର ଗୀତ। ମାର ସ୍ନେହ ଭଳି ନରମ, ସେନାର ସାହସ ଭଳି ଅଦମ୍ୟ ପ୍ରୀତ। ଏହି ମାଟିର ଗନ୍ଧରେ ରହିଛି ଶୈଶବର ହସ ଓ ସ୍ମୃତି। ଏହି ତ୍ରିରଙ୍ଗାର ରଙ୍ଗ ମଧ୍ୟରେ ଲୁଚିଛି ଲକ୍ଷ ଲକ୍ଷ ଆଶାର ଜ୍ୟୋତି। ଆପଣ ଶୁଣୁଛନ୍ତି ସିଉଲିକୁ କେବଳ ଆଉ କେବଳ 100.4 ଆକାଶବାଣୀ FM ରେନ୍ବୋ କ୍ୟାଟେଗ ଦିଲ୍ ସେ ଦିଲ୍ ତାକ୍।

ନମସ୍କାର ଶ୍ରୋତବନ୍ଧୁ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:59 ଆଜି 1948 ଶତାବ୍ଦ ଜ୍ୟେଷ୍ଠ ମାସ 1 ଦିନ ଶୁକ୍ରବାର, ଇଂରାଜୀ 2026 ମସିହା ମଇ ମାସ 22 ତାରିଖ। କିଛି ବୈଷୟିକ ତ୍ରୁଟି ଯୋଗୁଁ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବାରୁ ଆମେ ଦୁଃଖିତ। ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ।

ଧୂପ ଦୀପ ଫୁଲ ତୁଳସୀ ମାଳ ନୈବେଦ୍ୟରେ ସଜା ଅର୍ଘ୍ୟ ଥାଳିଠାରୁ ସ୍ୱଚ୍ଛ ସରଳ ହୃଦୟରୁ ବଢ଼ାଯାଇଥିବା ଭକ୍ତିର ଅର୍ଘ୍ୟ ଥାଳି ତାଙ୍କର ସବୁଠୁ ବେଶି ପ୍ରିୟ। ସେ କାହାର ଧନରତ୍ନ ବା ଐଶ୍ୱର୍ଯ୍ୟରେ ନୁହେଁ, ବରଂ ନିରୋଳା ଭଲ ପାଇବାରେ ହୁଅନ୍ତି ବସ। ସେଇଥିପାଇଁ ତ ତାଙ୍କର ମା ଶବରୀଙ୍କ ଅଇଁଠା କୋଳି, ବିଦୁରଙ୍କ ଶାଗ ଭଜା, କରର୍ମା ବାଇଙ୍କ ଖେଚୁଡ଼ି ଭାରି ପ୍ରିୟ। ନ କହିଲେ ବି ମନ କଥା ବୁଝିଯାଆନ୍ତି ସେଇ ମନୁଆ ଠାକୁରେ। ଆଉ କେତେବେଳେ ନିଜେ ମିଛି ମିଛିକା ଋଷି ଭକ୍ତ ସହ କରନ୍ତି ଲୀଳା ଖେଳା। ତାଙ୍କ ମାୟା ତାଙ୍କ ଲୀଳାକୁ ବୁଝିବା କ'ଣ ଏଡ଼େ ସହଜ କଥା? ଯିଏ ତାଙ୍କୁ ବୁଝିବାକୁ ଚେଷ୍ଟା କରିଛି ସିଏ ତାଙ୍କରି ଛନ୍ଦରେ ସବୁଦିନ ପାଇଁ ବାନ୍ଧି ହୋଇଯାଇଛି। ଚାଲନ୍ତୁ ତାଙ୍କୁ ସମର୍ପଣ କରିବା ଆଜିର ଅର୍ଘ୍ୟ ଥାଳି, ଯାହାକୁ ଆପଣ ଶୁଣିପାରୁଛନ୍ତି ମ୍ୟୁଜିକ୍ ମିତ୍ର ଅନୁ ସହ କେବଳ ଆଉ କେବଳ 100.4 ଆକାଶବାଣୀ FM ରେନ୍ବୋ କଟକରେ। ଦିଲ୍ ସେ ଦିଲ୍ ତକ୍।

କୁ କେଜାଣି କେତେ ନାମରେ ଡାକନ୍ତି ଭକତେ, ତାଙ୍କ ପାଇଁ ତୁମେ ଜଗତର ନାଥ। ପୁଣି ପୁଣି କେବେ ସନ୍ତାନ ସୁଲଭ କିଏ ସମ୍ବୋଧନ କରନ୍ତି ଜଗାକାଳିଆରେ? କିଏ ପୁଣି କହନ୍ତି ସେ ନଟବର ଛଇଳ ନଟିଆ, ଭାରି ହଟିଆ ଠାକୁର ଭାରି ଛଳିଆ। ତୁମେ ସେ ଡାକ ସବୁ ଶୁଣି ନାଲିଆ ଓଠରେ ହସଟିଏ ଖେଳାଇ ଦୁନିଆରେ ଚାଲିଥିବା ଦୈନନ୍ଦିନ ନାଟକକୁ ଉପଭୋଗ କରୁଥାଉ ସିନା, କିଛି କୁହନି। ଜାଣିଛି ନିଜେ ଲଗାଇଥିବା ସେ ନାଟକକୁ ତ ତୁମେ କେବଳ ଲଗେଇଛ ଏଥିପାଇଁ ଯେ ତୁମେ ହିଁ ନିଜକୁ ମନୋରଞ୍ଜନ କରିପାରିବ, ନୁହେଁ କି?

ଶୁଣୁଛନ୍ତି ଅର୍ଘ୍ୟଥାଳି କେବଳ ଆଉ କେବଳ ଆପଣଙ୍କ ପ୍ରିୟ ଚ୍ୟାନେଲ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍ ନାଟକର ସୂତ୍ରଧାର ତୁମେ, ପୁଣି ସେଥିରେ ଅଭିନୟ କରୁଥିବା ପ୍ରତ୍ୟେକଟି ପାତ୍ର ପ୍ରତ୍ୟେକଟି ଚରିତ୍ର ବି ତୁମେ। ତୁମରି ନିର୍ଦ୍ଦେଶରେ ଜନ୍ମ ନିଏ ଚରିତ୍ରଟିଏ, ପୁଣି ତୁମେ ଚାହିଁଲେ ଅପସରି ଯାଏ ସେ ଜୀବନ ନାଟକରୁ ସବୁଦିନ ଲାଗେ। ଆଶ୍ଚର୍ଯ୍ୟ ଲାଗେ କେମିତି ପ୍ରତ୍ୟେକଟି ଜୀବର କାହାଣୀ ତୁମେ ସଂରଚନା କର। ତୁମେ କିପରି ପ୍ରତ୍ୟେକଟି ପ୍ରାଣୀ ପାଇଁ ତାର ଭାଗ୍ୟରେଖା ନିର୍ଦ୍ଧାରଣ କର। ହେ ମହାନାଟ୍ୟକାର, ତୁମକୁ ହୃଦୟରୁ ସମର୍ପି ଦେଉଛି ଭକ୍ତି ପୁଷ୍ପାଞ୍ଜଳି।

ତୁମେ ହିଁ ସକାଳର ଶୀତଳ ପବନରେ, ପକ୍ଷୀର କାକଳିରେ, ପୁଣି ଉଦିତ ସୂର୍ଯ୍ୟର ଲାଲିମାରେ, ତୁମେ ହିଁ ଏଇ ଜୀବନ ଗାଡ଼ିର ଉର୍ଜା, ତୁମେ ହିଁ ହୃଦୟରେ ଉକୁଟି ଉଠୁଥିବା ପ୍ରତ୍ୟେକଟି ଆଶା। ମିଛ ମାୟା ସଂସାରର ତୁମେ ହିଁ ଏକମାତ୍ର ସତ୍ୟ, ତୁମେ ହିଁ ଆମ ସାହା ଭରସା। କେତେବେଳେ ହସାଅ ତ ପୁଣି କେତେବେଳେ କନ୍ଦାଅ, ହେଲେ ପ୍ରତ୍ୟେକଟି କ୍ରିୟା ପଛରେ ଥାଏ ତୁମର କିଛି ନା କିଛି ମହତ ଉଦ୍ଦେଶ୍ୟ। ଯିଏ ତୁମ ଉଦ୍ଦେଶ୍ୟକୁ ବୁଝିଛି ସିଏ ତୁମକୁ ଠିକ୍ ଜାଣିଛି। ତୁମ ଅନନ୍ତ ବାହୁର ଛାୟା ତଳେ ସମଗ୍ର ଜଗତକୁ ଏମିତି ଆଶ୍ରା ଦେଇଥାଅ ହେ ମହାବାହୁ। ତୁମ ପତିତ ପାବନ ବାନାର ଟେକ ଯୁଗେ ଯୁଗେ ଏମିତି ରହିଥାଉ। କୋଟି ହୃଦୟର ମଉଡ଼ମଣି ହୋଇ ତୁମେ ଏମିତି ବସିଥାଅ ଶ୍ରୀକ୍ଷେତ୍ରରେ। ଏମିତି ଭଲ ପାଇବାର ସେତୁଟିଏ ବନ୍ଧା ହେଇଥାଉ ସର୍ବତା ତୁମ ଆଉ ଭକ୍ତଙ୍କ ମଧ୍ୟରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଆଦିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ।

ଶୁକମୁନି କହିଲେ, ତପ୍ତ ବୈତରଣୀ ନଦୀରେ ପଡ଼ି ଜୀବ ଛଟପଟ ହୋଇ କଷ୍ଟ ଭୋଗିବାର କଥା। ଜୀବନସାରା କରିଥିବା କର୍ମ ଅନୁସାରେ ତହିଁରେ ଫଳ ମିଳେ। ସଂସାରରୁ ତରିବା ପାଇଁ ଘୋର ତମନାଶକାରୀ ହରିଙ୍କୁ ସ୍ମରଣ କର। ସେ ଶ୍ୟାମସୁନ୍ଦର, ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଭୁଜ, ସ୍ଥିର ଆସନରେ ବସି ଯୋଗରେ ତାଙ୍କର ଗୋଟିଏ ଗୋଟିଏ ଅବୟବକୁ ଧ୍ୟାନ କରିବ, କର୍ମକୁ ତ୍ୟାଗ କରିବ। ଏହିପରି କଲେ ଜୀବର ନିସ୍ତାର ହେବ, ଆଉ କାଳ ଦଣ୍ଡିପାରିବ ନାହିଁ, ବ୍ରହ୍ମର ବ୍ରହ୍ମଲୋକରେ ସ୍ଥିତି ହେବ। ସଂସାରକର୍ତ୍ତା ବ୍ରହ୍ମା ବ୍ରହ୍ମଲୋକରେ ଥାନ୍ତି, ସେଠାରେ ଦୁଃଖ ଶୋକ ଜରା ମରଣ କି ଉଦ୍ବେଗ କିଛି ନାହିଁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମେତ୍ର ଅନୁ ରହିଛି ଆଜି ଆପଣଙ୍କ ସହିତ ଏଇ ସକାଳେ। ଆଉ ଯୋଉଭଳି ଗରମ ଲାଗୁଛି ଲାଗୁଛି ଯେମିତି କିଏ ଗୋଟେ ନିଆଁ ଲଗେଇ ଦେଇଛି ନାଇଁ, ସେମିତି ଥରେ କ'ଣ ହେଇଥିଲା ନା ଗୋଟେ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଆଉ ଜଙ୍ଗଲରେ ତ ଅନେକ ପଶୁପକ୍ଷୀ ଥିଲେ, ହେଲେ ତା ଭିତରେ ଗୋଟେ ଛୋଟିଆ ପକ୍ଷୀଟେ ଥିଲା। ଆଉ ସେ ପକ୍ଷୀଟା କ'ଣ କରୁଥିଲା ନା, ଜଙ୍ଗଲ ପାଖ ନଈରୁ ଅଳ୍ପ ଅଳ୍ପ କରି ପାଣି ଆଣିକି ଯେତିକି ତା ଥଣ୍ଟରେ ଜାଗା ହେଉଥିଲା ସେ ଆଣିକି ସେ ପାଣିରେ ମାନେ ସେ ପାଣିକୁ ନେଇକି ନିଆଁରେ ପକାଉଥିଲା। ତାକୁ ଦେଖିକି ଯେଉଁମାନେ ଏପଟ ସେପଟ ଦୌଡ଼ା ଦୌଡ଼ି ହେଇକି ନିଜ ଜୀବନ ବଞ୍ଚାଉଥିଲେ କିଛି କ'ଣ କଲେ ନା, ତାକୁ ଏଇ ଯେଉଁ ସବୁ ତାର କାମ ଦେଖିକି ହସିବାକୁ ଲାଗିଲେ। ଏପଟେ ନିଜ ଜୀବନକୁ ଭୟ, କିନ୍ତୁ ତା ଉପରେ ହସିବାକୁ ଲାଗିଲେ। ଆଉ କହିଲେ ଯେ ତୁ କ'ଣ ଭାବୁଛୁ, ଜଙ୍ଗଲରେ ଯେତେ ଜୋରେ ନିଆଁ ଲାଗିଛି, ତୁ ଯଦି ପାଣି ଟିକେ ଟିକେ ଆଣି ପକାଉଛୁ ଏ ନିଆଁଟା ଲିଭିଯିବ। ପକ୍ଷୀଟି ହସି ହସି କହିଲା, ମୁଁ ଜାଣିଛି, ମୁଁ ଚେଷ୍ଟା କଲେ ମଧ୍ୟ ମାନେ ମୁଁ ଏକା ଯଦି ଚେଷ୍ଟା କରିବି ଏ ନିଆଁକୁ ସମ୍ପୂର୍ଣ୍ଣ ରୂପେ ହୁଏତ ଲିଭେଇ ପାରିବିନି, କିନ୍ତୁ ଯେବେ ଜଙ୍ଗଲର ଇତିହାସ ଲେଖାଯିବ ନା ସେଥିରେ ମୋ ନା ନିଆଁ ଲଗେଇବା ବାଲାଙ୍କ ଲିଷ୍ଟରେ ନୁହେଁ, ନିଆଁ ଲିଭେଇବା ବାଲାଙ୍କ ଲିଷ୍ଟରେ ଆସିବ। ଛୋଟ କଥାଟି କିନ୍ତୁ ସତ ନୁହେଁ କି? କହିବାର କଥା ହେଲା, ଅନେକ ଜାଗାରେ ଆମେ ଚେଷ୍ଟା ନ କରିକି ନା ଅସ୍ତ୍ର ପକାଇକି ବସିଯାଉ, ପ୍ରୋବ୍ଲେମ ଯେତେ ବଡ଼ ହଉ।

ସମସ୍ୟା ବହୁତ ବଡ଼ ହେଇପାରେ, କିନ୍ତୁ ଆମେ ଚେଷ୍ଟା ନ କରି କେମିତି କହିପାରିବା ଯେ ଏ ସମସ୍ୟାର ସମାଧାନ ହେଇପାରିବନି। ଗୋଟିଏ କଥା ସବୁବେଳେ କହିବି ଯେ ହାରିଯାଆନ୍ତୁ ପଛେ ଚେଷ୍ଟା କରିବା, ଜୀବନ ସହ ସଂଘର୍ଷ କରିବା କେବେ ଛାଡ଼ନ୍ତୁନି। କାରଣ ହାରିଗଲେ ବି ଏତିକି ସନ୍ତୁଷ୍ଟି ରହିବ ଯେ ଆପଣ ଚେଷ୍ଟା କରିଥିଲେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂର ସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ, ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ଶୀଘ୍ର ଏହି ଅଞ୍ଚଳରେ ସ୍କୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଦୁଇଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବାବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି।

0: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ବର୍ତ୍ତମାନ ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିବେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ କହିଛନ୍ତି ଡାକ୍ତର ସୁଚରିତା ମହାନ୍ତି।
2: ଅନ୍ୟମନସ୍କ ରହିବା ବା ଅତିମାତ୍ରାରେ କ୍ରିୟାଶୀଳ ହେବା ପିଲାମାନଙ୍କର ଏକ ସାଧାରଣ ସମସ୍ୟା। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ଥିଲେ ଶିଶୁ ପ୍ରାୟତଃ ଅନ୍ୟମନସ୍କ ରହେ। ଅତ୍ୟଧିକ କ୍ରିୟାଶୀଳ ଥାଏ କିମ୍ବା ହଠାତ୍ କିଛି ଗୋଟିଏ କାମ କରିବ ସେ, ଯାହାକି ତା ବୟସର ଅନ୍ୟ ଶିଶୁଙ୍କଠାରେ ଦେଖାଯାଏ ନାହିଁ। ଏହା ଏକ ସ୍ନାୟୁଜନିତ ଆଚାର ବ୍ୟବହାରରେ ତ୍ରୁଟି ବୋଲି କୁହାଯାଇପାରେ। ଅନ୍ୟମନସ୍କ ରହୁଥିବା ଶିଶୁ ଅତି ସହଜରେ ଅନ୍ୟମନସ୍କ ହୋଇଯାଏ, ମନେ ରଖି ନପାରି ବହୁତ କଥା ଭୁଲିଯାଏ, ଗୋଟିଏ କାମରୁ ଧ୍ୟାନ ହଟାଇ ଆଉ ଗୋଟିଏ କାମ କରିବାରେ ଲାଗେ। ଗୋଟିଏ କାମ ମନଧ୍ୟାନ ଦେଇ କରିବା ତା ପାଇଁ କଷ୍ଟକର ହୋଇଥାଏ। ଯଦିଓ ଗୋଟିଏ ଶିଶୁର ଧ୍ୟାନ ପ୍ରତିବର୍ଷ 5 ମିନିଟ୍ କରି ବଢ଼େ ଏବଂ 3 ବର୍ଷର ଶିଶୁଟିଏ ମାତ୍ର 15 ମିନିଟ୍ ପର୍ଯ୍ୟନ୍ତ ତା'ର ଧ୍ୟାନ କେନ୍ଦ୍ରିତ କରିପାରିବ, ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡରରେ ପୀଡ଼ିତ ସମବୟସ୍କ ଶିଶୁର ଏକାଗ୍ରତା ତା'ଠାରୁ କମ୍। ତାକୁ ଦିଆଯାଇଥିବା କାମ ସେ ପୂରା କରିପାରେ ନାହିଁ, ଯେପରିକି ବିଦ୍ୟାଳୟରେ କରାଯାଉଥିବା ବା ଦିଆଯାଉଥିବା ପାଠ ସେ ସାରିପାରେ ନାହିଁ। ନୂଆ କିଛି ଶିଖିବା ତା ପାଇଁ କଷ୍ଟକର ହୋଇଥାଏ। ତା ଉଦ୍ଦେଶ୍ୟରେ କିଛି କହୁଥିଲେ ସେ ଶୁଣୁଥିବା ପରି ଜଣାଯାଏ ନାହିଁ। ସେ ପ୍ରାୟତଃ କିଛି ନା କିଛି ଭାବନାରେ ମଗ୍ନ ଥାଏ। ଅତ୍ୟଧିକ କ୍ରିୟାଶୀଳ ଥିବା ଶିଶୁ ତା ସ୍ଥାନରେ ଅଧିକ ସମୟ ବସିପାରେ ନାହିଁ, ତା ସ୍ଥାନ ଛାଡ଼ି ଏଣେତେଣେ ବୁଲୁଥାଏ ବା କୌଣସି ସ୍ଥାନରେ ଚଢ଼ାଚଢ଼ି କରୁଥାଏ, ତା ନଜରରେ ଆସୁଥିବା ସବୁ ଜିନିଷରେ ହାତ ମାରେ ବା ଖେଳେ, ଅଧିକାଂଶ ସମୟରେ ଗପ କରୁଥାଏ। କୌଣସି ଗୋଟିଏ ସ୍ଥାନରେ ବସି ଖାଇବା, ପଢ଼ିବା ବା ଗପ ଶୁଣିବା ତା ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ହଠାତ୍ କିଛି କାମ କରି ବସୁଥିବା ଶିଶୁ ପ୍ରାୟତଃ ଅଧୈର୍ଯ୍ୟ ଥାନ୍ତି। ଖେଳକୁଦ କଲାବେଳେ ବା ଅନ୍ୟ କୌଣସି ଶୃଙ୍ଖଳାଗତ କାମ ହେଉଥିବା ବେଳେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିଜର୍ଡରରେ ପୀଡ଼ିତ କେତେକ ଶିଶୁ ଅନ୍ୟମନସ୍କ ଥିଲେ ମଧ୍ୟ ଚୁପଚାପ ବସି ତା'ର କାମ କରୁଥିଲା ପରି ଲାଗନ୍ତି। ତେଣୁ ସେମାନଙ୍କର ଏ ସମସ୍ୟା ବାପାମା ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନଜରରେ ଆସିନଥାଏ। ଏହି ସମସ୍ୟାର କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ। ଏହି ସମସ୍ୟା ଶିଶୁକୁ ପ୍ରାୟତଃ 3 ବର୍ଷରୁ 6 ବର୍ଷ ବୟସ ହୋଇଥିଲା ଭିତରେ ଜଣାପଡ଼ିଥାଏ। ତେବେ କୌଣସି ଶିଶୁକୁ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ହୋଇଛି ବୋଲି କହିବା ପୂର୍ବରୁ ତାକୁ ଅନ୍ୟ କୌଣସି ରୋଗ ହୋଇଛି କି ନାହିଁ ଯାଞ୍ଚ କରିନେବା ଆବଶ୍ୟକ। ଶିଶୁର କାନରେ ସଂକ୍ରମଣ ହୋଇଥିଲେ ବା ଶୁଣିବାରେ ଅନ୍ୟ କୌଣସି ଅସୁବିଧା ଥିଲେ ସେ ହୁଏତ ତାକୁ ଦିଆଯାଉଥିବା ନିର୍ଦ୍ଦେଶ ଶୁଣୁନଥାଇପାରେ। ଦେଖିବାରେ କୌଣସି ଅସୁବିଧା ଥିଲେ ସେ ହୁଏତ ଲିଖିତ ନିର୍ଦ୍ଦେଶ ପଢ଼ିପାରୁନଥିବ। ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ ହୁଏତ ତା'ର ଚିନ୍ତାଶକ୍ତି ବା ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବ। ବିଦ୍ୟାଳୟ ବା ଘରର ପରିବେଶ ତାକୁ ମାନସିକ ସ୍ତରରେ ସୁହାଉ ନଥାଇପାରେ। ଏସବୁ ବିଷୟରେ ତା'ର ପରିବାରର ସଦସ୍ୟ, ଶିଶୁର ଦେଖାଶୁଣା କରୁଥିବା ବ୍ୟକ୍ତି ବା ତା'ର ଶିକ୍ଷକମାନଙ୍କଠାରୁ ଜାଣିହେବ। ଶିଶୁଟିଏ କେତେଦିନ ଧରି ଏବଂ କେତେ ମାତ୍ରାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ଏହି ସମସ୍ୟା ତା'ର ଜୀବନଶୈଳୀରେ କିଛି

0: ପରିବର୍ତ୍ତନ ଆଣିଛି କି ନାହିଁ ତାହା ଜାଣିବା ଆବଶ୍ୟକ। ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧୀୟ ଚିକିତ୍ସା ନାହିଁ, ଯଦିଓ ଏହାର ଲକ୍ଷଣ ଔଷଧ ଦ୍ୱାରା କିଛି ମାତ୍ରାରେ କମାଇ ଦିଆଯାଇପାରିବ। ଏହାଦ୍ୱାରା ଅତ୍ୟଧିକ କ୍ରିୟାଶୀଳ ଶିଶୁକୁ କିଛି ମାତ୍ରାରେ ଧୀରସ୍ଥିର ହୋଇ ବସିବା ପାଇଁ ଏବଂ କୌଣସି କାମରେ ମନ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ। ଶିଶୁର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାକୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିକ୍ଷା ଦିଆଯାଇପାରିବ। ତାକୁ ତା ନିଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇପାରିବ। ନିଜର କ୍ରୋଧ ସମ୍ବରଣ କରିବା, କିଛି କାମ କରିବା ପୂର୍ବରୁ ଭାବିଚିନ୍ତି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଶିଶୁଟିର ସବୁ ଜିନିଷପତ୍ର ସଠିକ୍ ସ୍ଥାନରେ ରଖିବା ଉଚିତ। ତା'ର ପ୍ରତିଦିନ କାର୍ଯ୍ୟକଳାପ, ଯେପରିକି ସେ କେତେବେଳେ ଶୋଇବ, ଉଠିବ, ଖେଳିବାକୁ ଯିବ ବା ଘରେ ତା'ର ପାଠ କରିବ, ତା'ର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରଖାଯିବା ଉଚିତ। ତା ପାଇଁ ସବୁ ନିର୍ଦ୍ଦେଶ ସହଜ ଓ ସୁବିଧାରେ ବୁଝିହେଲା ପରି ହେବା ଉଚିତ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ ଆଜି। ଏଥିରେ ଶୁଣିଲେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ ଆଲୋଚିକା ଥିଲେ ଡାକ୍ତର ସୁଚରିତା ମହାନ୍ତି। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 98 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ, ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍କରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ ଫେବୃୟାରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଂକଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ୍ ସହଭାଗୀ ବୋଲି ବର୍ଷ୍ଣନା କରି ଶ୍ରୀ ରୁବିଓ କହିଛନ୍ତି ଏହି ଗସ୍ତକାଳରେ କ୍ୱାଡ୍ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ 26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। 26 ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ସେ ଭାଗ ନେବେ। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ ଆଇବିସିଏ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ ୟୁନିୟନ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି।

2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମ୍ଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୁଜରାତସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ ତିନୋଟି ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍କିଟାଲକୁ ନିଆଯାଇଥିଲା ଓ ଭେଷ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟର ସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ପଶ୍ଚିମବଙ୍ଗର ଆର୍ଜିକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃତଦନ୍ତ ଲାଗି ସିବିଆଇର ଏକ ତିନିଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍କିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ତାରିଖ ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ତାରିଖ ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ ଆଇଆର୍ସିଟିସି 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ ତିନୋଟି ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ରୁ ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୁଲିସ୍ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜିର ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ଶ୍ରୀ ସିଂ 2023 ଜୁନ୍ 1 ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିତ୍ତିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ଘନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ଘର 139 କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସ୍ରେ ଗତକାଲି 8ମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କାପୁର ଏବଂ ଫ୍ରାନ୍ସର ସଶସ୍ତ ବାହିନୀ ମନ୍ତ୍ରଣାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି ନିର୍ଦ୍ଦେଶକ ଗୁଇଲାମ ଓଲାଙ୍ଗନିୟର ଏବଂ ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁରକ୍ଷା ନିର୍ଦ୍ଦେଶକ କ୍ଲେୟର ରାଉଲିନ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ଜଳଦସ୍ୟୁ, ସଶସ୍ତ ଡକାୟତି, ସାମୁଦ୍ରିକ ଆତଙ୍କବାଦ, ନିଶା କାରବାର

ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପର ମୁକାବିଲା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 13 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ, ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।

କେବେ କେବେ ଲାଗେ ଆକାଶରୁ ଓହ୍ଲେଇ ସୂର୍ଯ୍ୟଦେବ ବୋଧେ ଆମ ସହ ଚା କଫି ପିଇବାକୁ ଇଚ୍ଛା କରୁଛନ୍ତି, ହେଲେ ଆମେ ଡାକିବାରେ କାର୍ପଣ୍ୟତା କରୁଛେ ବୋଧେ, ସେଥିପାଇଁ ନିଜ ପ୍ରଖର କିରଣର ବେତ୍ର ପାହାର ବର୍ତ୍ତମାନ ପ୍ରଚଣ୍ଡ ରୂପ ନେଇଛି। କ'ଣ ଠିକ କହିଲି ନା? ସମସ୍ତଙ୍କୁ ଏଇ ଖରାଦିନର ଶୁଭ ସକାଳର ବହୁତ ବହୁତ ଶୁଭେଚ୍ଛା। ଦିଲ ସେ ଦିଲ ତକ।

ଆମ ପରିବେଶ ଆମ ଜୀବଜଗତ ହିଁ ଆମ ଜୀବନର ଆଧାର। ପରିବେଶ ସୁସ୍ଥ ରହିଲେ ଆମେ ରହିପାରିବା ନିରୋଗ। ସେଥିପାଇଁ ଏହାର ସଂରକ୍ଷଣ କରିବା ମଧ୍ୟ ଜରୁରୀ। ଏହି ଉଦ୍ଦେଶ୍ୟରେ ଆଜି ପୁରା ଦୁନିଆରେ ପାଳିତ ହେଉଛି ଆନ୍ତଃରାଷ୍ଟ୍ରୀୟ ଜୈବ ବିବିଧତା ଦିବସ ବା ଇଣ୍ଟରନ୍ୟାସନାଲ ଡେ ଫର ବାୟୋଲୋଜିକାଲ ଡାଇଭର୍ସିଟି। ଏହାର ଉଦ୍ଦେଶ୍ୟ ପୃଥିବୀର ସମସ୍ତ ଗଛଲତା ଜୀବଜନ୍ତୁଙ୍କର ଯେଉଁ ବିବିଧତା ରହିଛି ତା'ର ସଂରକ୍ଷଣ କରିବା। ଆଉ ଏହି ବର୍ଷର ଥିମ୍ ରହିଛି ବୈଶ୍ୱିକ ପ୍ରଭାବ ପାଇଁ ସ୍ଥାନୀୟ ସ୍ତରରେ କାର୍ଯ୍ୟ କରିବା। ଏବଂ ଏହି ଦିବସ ପାଳନ ପ୍ରଥମେ 1993 ମସିହାରେ ଆରମ୍ଭ ହୋଇଥିଲା ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ୱାରା। ପୃଥିବୀରେ ସନ୍ତୁଳନ ରକ୍ଷା ଲାଗି ଜୈବ ବିବିଧତାର ସଂରକ୍ଷଣ ଏକାନ୍ତ କାମ୍ୟ।

ଶୁଣୁଛନ୍ତି ଶୁଭ ସକାଳକୁ କେବଳ ଆଉ କେବଳ ଆପଣଙ୍କ ପ୍ରିୟ ଚ୍ୟାନେଲ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍ ଆଉ ଆପଣ ଆମକୁ ଶୁଣିପାରୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବି ପୁରା ଦୁନିଆରେ। ଆଧୁନିକ ଭାରତର ପ୍ରମୁଖ ସମାଜ ସୁଧାରକ ତଥା ଭାରତୀୟ ପୁନର୍ଜାଗରଣର ଜନକ ହେଉଛନ୍ତି ରାଜା ରାମମୋହନ ରାୟ। ସେ ଭାରତୀୟ ସମାଜରେ ବ୍ୟାପ୍ତ ରୂଢ଼ିବାଦୀ ଚିନ୍ତାଧାରା, ଅନ୍ଧବିଶ୍ୱାସ ତଥା କୁରୀତି ଯେମିତିକି ସତୀ ପ୍ରଥା, ବାଲ୍ୟ ବିବାହ ଏସବୁର ମୂଳୋତ୍ପାଟନ ନିମନ୍ତେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତତ୍କାଳୀନ ରାଧାନଗରରେ ଆଜିର ଦିନରେ ଜନ୍ମିତ ରାଜା ରାମମୋହନ ରାୟ 1828 ମସିହାରେ ବ୍ରାହ୍ମସଭାର ପ୍ରତିଷ୍ଠା କରିଥିଲେ, ଯାହା ପରେ ପରେ ହୋଇଥିଲା ବ୍ରାହ୍ମ ସମାଜ, ଏବଂ ଏହାର ମୂଳ ଉଦ୍ଦେଶ୍ୟ ସମାଜରେ ବ୍ୟାପ୍ତ କୁପ୍ରଥା କୁରୀତିର ଅନ୍ତ କରି ସମାଜକୁ ବିକାଶମୁଖୀ କରାଇବା।

ସୋ ଫ୍ରେଣ୍ଡସ୍, ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ। ଆଜିର ପ୍ରଶ୍ନ ହେଲା, ରାଜା ରାମମୋହନ ରାୟ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? ଆଉ ଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ରାଜା ରାମମୋହନ ରାୟ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? ଏ ସମ୍ପର୍କରେ ମତାମତ ଦେବାକୁ ଚାହିଁଲେ, ନିଜ ଆନ୍ସର ଦେବାକୁ ଚାହିଁଲେ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଉତ୍ତର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏ ନମ୍ଘରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ଘର, ସେଠି ମଧ୍ୟ ମେସେଜ୍ କରି ଆପଣ କହିପାରିବେ ଆମକୁ ଯେ ରାଜା ରାମମୋହନ ରାୟ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ, ଏବଂ ଯିଏ ପ୍ରଥମେ ସଠିକ୍ ଉତ୍ତର ଲେଖି ପଠାଇବେ ସେ ହୋଇପାରିବେ ଆଜି ସକାଳର ଶ୍ରୋତା ମାନେ ଲିସନର ଅଫ୍ ଦ ମର୍ଣ୍ଣିଂ। ତ ଆଉ ଡେରି କାହିଁକି, ଜଲ୍ଦି ଜଲ୍ଦି ଜଲ୍ଦି ଜଲ୍ଦି ଜଲ୍ଦି ଫଟାଫଟ ଲେଖିକି ଚଟାପଟ ପଠାଇ ଦିଅନ୍ତୁ ଆମ ପାଖକୁ ଆପଣଙ୍କର ସଠିକ ଉତ୍ତର। ଆଉ ଶୁଣୁଥାନ୍ତୁ ଏମିତି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ବାହାରେ ପ୍ରବଳ ଗରମ ହେଉଥିବାରୁ ଆପଣମାନେ ନିହାତି ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ଆଉ ନିଜକୁ ସବୁବେଳେ ହାଇଡ୍ରେଟେଡ୍ ରଖନ୍ତୁ। ପାଣି ପିଇବା ସହିତ ଆପଣ ଲେମ୍ବୁ ପାଣି ଏବଂ ପଇଡ଼ ପାଣି ନିହାତି ପିଅନ୍ତୁ। ତା ସହିତ ସକାଳୁ ଜଲ୍ଦି ଉଠିକି ଯାହା ବି ଆପଣ ୱାର୍କଆଉଟ୍ କରୁଛନ୍ତି କରନ୍ତୁ ନିଶ୍ଚୟ, କିନ୍ତୁ କିଛି ସମୟ ପାଇଁ ଧ୍ୟାନ, ପ୍ରାଣାୟାମ ଆଉ ଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। ଏହା ଏଇ ଖରାଦିନେ ନା ଆପଣଙ୍କୁ ବହୁତ ହେଲ୍ପ କରିବ। ଆଉ ହେଲ୍ଦି ବ୍ରେକ୍ଫାଷ୍ଟ ମଧ୍ୟ କରନ୍ତୁ, ବହୁତ ଅଧିକା ନ ଖାଇକି ହାଲକା ଖାଦ୍ୟ ଖାଆନ୍ତୁ ଏବଂ ସେଇଟା ଡାଇଜେସନ୍ରେ ଆପଣଙ୍କୁ ହେଲ୍ପ କରିବ ଏବଂ ବଡି ବି ହାଲକା ଫିଲ୍ ହେବ। ଆଉ ଯେମିତିକି କହିଛି ଆମେ ଓଡ଼ିଆ, ପଖାଳ ନ ଖାଇଲେ ଜମା ବି ଏ ଖରା ଦିନେ ସର୍ଭାଇଭ୍ କରିବାନି, ତେଣୁ ନିଶ୍ଚିତ ରୂପେ ପଖାଳ ଖାଆନ୍ତୁ। ଏବଂ ଏ ଖରାଦିନେ ପଖାଳ ତ ଆମର ପୁରା ପୁରି କହିବାକୁ ଗଲେ ଜୀବନ, ଏବଂ ଯେମିତିକି କହିଲି ପଖାଳ ନ ଖାଇଲେ କି ଓଡ଼ିଆ, ତେଣୁ ପଖାଳ ଖାଆନ୍ତୁ ଏବଂ ଏ ଖରାଦିନରେ ନିଜକୁ ସୁରକ୍ଷିତ ରଖନ୍ତୁ। ଆଉ ହଁ, ପଖାଳ ଖାଇବା ଭିତରେ ଆମକୁ ଜମା ବି ଭୁଲି ଯିବେନି, ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାରକୁ।

ଯିଏ ପ୍ରତ୍ୟେକ ଦିନ ଦିଏ ନୂଆ ସମ୍ଭାବନା ନୂଆ ଆଶା, ସିଏ ଆମ ଓଡ଼ିଶା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ, ଦିଲ୍ ସେ ଦିଲ୍ ତକ୍। ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ନେଇ ମର୍ଣ୍ଣିଂ ମେଲୋଡ଼ିକୁ, ଦିଲ୍ ସେ ଦିଲ୍ ତକ୍।

ଏ ଦୁନିଆରେ ଯଦି ଅନ୍ୟାୟ ଅଛି ତ ନ୍ୟାୟ ବି ଅଛି। ଯଦି ନିର୍ଭୀକତା ଅଛି, ସୌନ୍ଦର୍ଯ୍ୟ ଅଛି, ସେଇଠି ଆତଙ୍କ ବି ଅଛି, ବିଦ୍ରୁପ ବି ଅଛି। ତେଣୁ ପରିସ୍ଥିତି ଯେତେ ଜଟିଳ ହେଉନା କାହିଁକି, ଯଦି ପରିସ୍ଥିତି ନିରାଶ କରୁଛି ତେବେ ଆଗକୁ ବଢ଼ିବା ପାଇଁ ମନରେ ଆଶାଟିଏ ବି ତ ରହିଛି ନା। ତେଣୁ ଯଦି ନିରାଶା ଆସୁଛି ବି ତେବେ ମନରେ ଗୋଟେ ଆଶାର ଦୀପ ଜଳାଇ ନିଅନ୍ତୁ।

ଜାଣିଛନ୍ତି, ଆଶା ଆଉ ବିଶ୍ୱାସ କେବେ ଭୁଲ ନୁହନ୍ତି, କିନ୍ତୁ ହଁ, ଏଇଟା ଆମ ଉପରେ ଡିପେଣ୍ଡ କରେ ଯେ ଆମେ କାହାଠୁ ଆଶା କରୁଛେ ଆଉ କାହା ଉପରେ ବିଶ୍ୱାସ କରୁଛେ।

ତେଣୁ ଆଶା ସେଇମାନଙ୍କଠୁ ରଖିବା ଆଦୌ ଉଚିତ ନୁହେଁ ଯେଉଁମାନେ ଆମ ଆଶାର ସମ୍ମାନ ରଖନ୍ତିନି। ଆଉ ବିଶ୍ୱାସ ଭଲ ଭାବରେ ଦେଖି ପରଖି କରିବା ଦରକାର, ନୁହେଁ କି?

ସୋ ଫ୍ରେଣ୍ଡସ୍, ଆଜିର କାର୍ଯ୍ୟକ୍ରମ କିଭଳି ଲାଗୁଛି? ଆଉ ଆମର ସବୁ କାର୍ଯ୍ୟକ୍ରମ, କେବଳ ଆଜିର କାହିଁକି, ସମସ୍ତ କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗୁଛି ନିଶ୍ଚୟ ଫିଡ଼ବ୍ୟାକ୍ ଆମକୁ ଦେବେ। ଆମର ନମ୍ବର ହେଲା 09495 ଆମର ଏସ୍ଏମ୍ଏସ୍ ପାଇଁ ନମ୍ବର ଏବଂ ହ୍ୱାଟ୍ସଆପ୍ ପାଇଁ 8895254200। ଏଠି ମଧ୍ୟ ଆପଣ ବାର୍ତ୍ତା ରଖିପାରିବେ, ମାନେ ହ୍ୱାଟ୍ସଆପ୍ରେ ଏବଂ ଏସ୍ଏମ୍ଏସ୍ରେ ଫିଡ଼ବ୍ୟାକ୍ ଦେଇପାରିବେ। ଆଉ ତା ସହିତ ସମୟ ହୋଇଯାଇଛି ଆଜି ସକାଳର ପ୍ରଶ୍ନ ଯାହା ପଚାରିଥିଲି ଆପଣଙ୍କୁ, ରାଜା ରାମମୋହନ ରାୟଙ୍କର କେଉଁ ମସିହାରେ ଜନ୍ମ ହୋଇଥିଲା? ଆଜିର ଦିନରେ ରାଜା ରାମମୋହନ ରାୟ 1772 ଜନ୍ମଗ୍ରହଣ କରିଥିଲେ ଏବଂ ଆମ ପାଖକୁ ଅନେକ ଅନେକ ସଠିକ ଉତ୍ତର ଆସିକି ପହଞ୍ଚିଛି। ଏବଂ ଯିଏ ପ୍ରଥମେ ସଠିକ ଉତ୍ତର ଲେଖି ପଠାଇଛନ୍ତି ସେ ହେଉଛନ୍ତି ବାମଦେବ ପୃଷ୍ଟି, ଝାଞ୍ଜିରୀ ମଙ୍ଗଳା, କଟକରୁ। କଂଗ୍ରାଚୁଲେସନ୍ସ ବାମଦେବ ଭାଇ, ଆପଣ ହୋଇପାରିଛନ୍ତି ଆଜି ସକାଳର ଶ୍ରୋତା, ମାନେ ଲିସନର୍ ଅଫ୍ ଦ ମର୍ଣ୍ଣିଂ। ପରେ ପରେ ଆମ ପାଖକୁ ଲେଖିକି ପଠାଇଛନ୍ତି ଭୁବନେଶ୍ୱରରୁ କୃପା ସିନ୍ଧୁ କବି। ତା ଛଡ଼ା ଆମ ପାଖକୁ ଆହୁରି ଅନେକ ସଠିକ ଉତ୍ତର ଆସିକି ପହଞ୍ଚିଛି, ଯେମିତିକି ପଠାଇଛନ୍ତି ଉର୍ମିଳା ସେକ୍ଟର 11 CDA କଟକରୁ, ସୁବଳ ଭୋଇ ବରଗଡ଼ରୁ, ଦିବାକର ସେଠୀ CDA ସେକ୍ଟର 6 କଟକରୁ, ରମେଶ ଚନ୍ଦ୍ର ସାହୁ ଓଖୁମା ଭାପୁର ଢେଙ୍କାନାଳରୁ, ନାରାୟଣ ପ୍ରଧାନ ଗଞ୍ଜାମରୁ। ତା ଛଡ଼ା ଆମ ପାଖକୁ ଲେଖିକି ପଠାଇଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର CDA ସେକ୍ଟର 12 କଟକରୁ ମଧ୍ୟ। ତା ଛଡ଼ା ଧୀରେନ୍ ପୂଜାରୀ ସାଲେପୁର କଟକରୁ, ପ୍ରେମାନନ୍ଦ ମହାପାତ୍ର ଦୁର୍ଗାପୁର ବାଙ୍କି କଟକରୁ ଏବଂ ପ୍ରଭାତୀ ମିଶ୍ର ସାଲେପୁର କଟକରୁ। ଏ ସମସ୍ତଙ୍କୁ ବହୁତ ବହୁତ ବହୁତ ବହୁତ ବହୁତ ଧନ୍ୟବାଦ। ଏବଂ ଆମ ପାଖକୁ ଆଉ ଏକ ସଠିକ ଉତ୍ତର ଆସି ମଧ୍ୟ ପହଞ୍ଚିଛି, ଯାହାକୁ ପଠାଇଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆଭା ସେନ। ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ମାତ୍ରାରେ ଭଲ ପାଇବା ଦେଉଛନ୍ତି। ତା ସହିତ ଆମକୁ ଏତେ ମାତ୍ରାରେ ସଠିକ ଉତ୍ତର ଲେଖିକି ମଧ୍ୟ ପଠାଉଛନ୍ତି, ସେଥିପାଇଁ ବହୁତ ବହୁତ ବହୁତ ବହୁତ ଧନ୍ୟବାଦ। ଏମିତି ଆମ ସହ ଯୋଡ଼ି ହୋଇ ରହିଥାନ୍ତୁ, ଶୁଣୁଥାନ୍ତୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ତାପରେ ରହିଛି ଡାଇଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍, କଥା ହେବି ଆପଣଙ୍କ ସହ ଦିଲ୍ ସେ ଦିଲ୍ ତକ୍।

0: ସମସ୍ତେ ଭଲ ପାଆନ୍ତି କାହାକୁ, କିଛି ନୂଆ ଜିନିଷକୁ, ନୂଆ ଦିନ, ନୂଆ ସକାଳ, ନୂଆ ସମ୍ଭାବନା, ନୂଆ ଆଶା, ଏ ବିଷୟରେ ତ ଏବେ ଆମେ କଥା ହିଁ ହେଉଥିଲେ। ତ କହିବାର କଥା ହେଲା ଯେ ଯେତେବେଳେ କିଛି ନୂଆ ଜିନିଷ ମିଳେ ପୁରୁଣାର ମୂଲ୍ୟ କମିଯାଏ, ଏକଥା ଆମେ କହୁନୁ, ଅନେକ କହନ୍ତି। ଆଚ୍ଛା ଆପଣ କହିଲେ କିଛି ନୂଆ ଜିନିଷ ପାଇଲେ ପୁରୁଣାର ଭ୍ୟାଲୁ କମିଯାଏ କି, ସେ ତେଣିକି ଜିନିଷ ହେଉ ବା ସମ୍ପର୍କ, ଆପଣଙ୍କ ଜୀବନରେ ଆପଣ କ'ଣ ଭାବନ୍ତି, ମାନେ ଏଇ କଥାଟା ଆପଣଙ୍କ ଜୀବନରେ କେତେ ସତ ବା ମିଛ, ଏ ସମ୍ପର୍କରେ ମତାମତ ଦେବାକୁ ଚାହୁଁଥିଲେ ଆମକୁ ଡାଏଲ କରିପାରିବେ 06712303153 ଏବଂ କହିପାରିବେ ଆମକୁ ଏ ସମ୍ପର୍କରେ ଯେ ଗୋଟେ ନୂଆ ଜିନିଷ ମିଳିଲେ ପୁରୁଣାକୁ ଭୁଲି ଯାଆନ୍ତି କି, କେତେ ସତ ଆପଣଙ୍କ ଜୀବନରେ। ତ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରମପୁର, ବୁଗୁଡା ଜିଲ୍ଲା, ଗଞ୍ଜାମ।
0: କେମିତି ଅଛନ୍ତି ଭାଇ?
1: ବହୁତ ବଢିଆ ଅଛି, ମା ତାରାତାରିଣୀ କୃପାରୁ। ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବେ?
1: ମୁଁ ତ କହିବି, ଆମେ ଧର ନୂଆ ଜିନିଷ ମିଳିଲେ ଆମେ ପୁରୁଣା ଜିନିଷକେ ଭୁଲିବା କଥା ନୁହଁ, ନୂଆ ଯେତିକି ପୁରୁଣା ସେତିକି ଆମ ମନରେ ରହିବା ଦରକାର।
0: ବଢିଆ। ତ ଆପଣ କେବେ ସେମିତି କରନ୍ତିନି ତ?
1: ନା ନା ନା, ଆମକୁ ଧର ଯେତେ ନୂଆ ସମ୍ପର୍କ ବନ୍ଧୁ ସୃଷ୍ଟି ହେବେ ଆମକୁ ବହୁତ ଭଲ, ଆମର ପରିବାର ସମ୍ପର୍କ ବଢିବ ମୁଁ ଏହା ଭାବେ।
0: ଓକେ, କିନ୍ତୁ ପୁରୁଣା ସମ୍ପର୍କକୁ ବି ସେମିତି ରଖନ୍ତି, ରାଇଟ?
1: ଆଜ୍ଞା।
0: ଓକେ, ବଢିଆ, ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ। ରହିଲି, ଜୟ ଜଗନ୍ନାଥ,
1: ନମସ୍କାର।
0: ତ ଏଇଥିରେ ନାରାୟଣ ଭାଇ ଗଞ୍ଜାମରୁ ବହୁତ ବଢିଆ କି ଏକ୍ସପ୍ଲେନ୍ କଲେ ଯେ ନୂଆ କିଛି ପାଇଲେ ପୁରୁଣାକୁ ଜମା ଭୁଲିବା କଥା ନୁହେଁ। ତେବେ ଆପଣ କ'ଣ ଭାବନ୍ତି ଜାଣିନେବା ନେକ୍ସଟ କଲ୍ରୁ। ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ।
2: ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ବିଜୟ କୁମାର ଦାସ, ସୌରିହାଟ।
0: ଆଚ୍ଛା, କେମିତି ଅଛନ୍ତି?
2: ବିନ୍ଦାସ, ବଢିଆ, ଚୋଖା ଅଛି।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: ସବୁ ପୁରୁଣା ଜିନିଷକୁ ସାଇତି ରଖିବେ
0: ଭୁଲିଯିବେ
2: କି? ଦେଇଥିଲେ ଦି ଦିନ ଖଟ ତଳେ ଶୋଇଲି, ସେତେବେଳେ ସୁଇଟର ବହୁତ କଷ୍ଟରେ ଦେଇଥିଲେ, ଆଜି ତାକୁ ସାଇତିକି ରଖିଛି।
0: ବଢିଆ, ବହୁତ ବଢିଆ।
2: ଆଉ ପୁରୁଣା ବନ୍ଧୁମାନେ ଯୋଉ ବ୍ୟାସ ପିଇଛି, ଆମର ଏକାଲେ ମସିହା ହଉଛି ମାଟିକି, ସବୁ ସାଙ୍ଗମାନଙ୍କୁ ଡାକିକି ଆମେ ବ୍ୟାସ ପିସ୍ କରୁଛୁ, ଦି ବର୍ଷ ହେଲା କରୁଛୁ।
0: ହଁ
2: ହଁ, ସବୁ ସାଙ୍ଗମାନେ ସାଙ୍ଗେ, ଆମର ଥିଲା ତିନିଟା ସେକ୍ସନ, ପାଖାପାଖି 120-130 ଥିଲା।
0: ତାମାନେ ପୁରୁଣା ସମ୍ପର୍କକୁ ଏପର୍ଯ୍ୟନ୍ତ ଆପଣ ସାଇତିକି ରଖିଛନ୍ତି?
2: ଫୋନ କରେ, କିଏ କରୁ ନ କରୁ ମୁଁ ତାକୁ ଯୋଗାଯୋଗ କରି ଫୋନ ଫାନ କରେ।
0: ବଢିଆ ବଢିଆ ବଢିଆ, ବହୁତ ବଢିଆ।
2: ତମେ ଆସ, ଦେଖା ହବା,
0: ଠିକ ଅଛି,
2: କେଇ ଦିନ ଜୀବନ ମଣିଷ ବଞ୍ଚିବ।
0: ବହୁତ ବଢିଆ। ତାମାନେ ଆପଣ ନୂଆକୁ ପାଇକି ପୁରୁଣାକୁ ଭୁଲି ନାହାନ୍ତି,
2: ସେମିତି
0: ତାକୁ ସାଇତିକି ରଖିଛନ୍ତି।
2: ମୁଁ ହଉଛି LIC କାମ କରେ, ସବୁବେଳେ ଆମର ନୂଆ ଲୋକ ଦରକାର।
0: ଆଚ୍ଛା,
2: ପୁରୁଣା ରହିବେ ଏବଂ ସବୁଦିନ ଆମର ନୂଆ ଲୋକ, ଆମର
0: ପୁରୁଣାଙ୍କୁ ରଖିକି ନୂଆଙ୍କୁ ବି ସ୍ୱାଗତ କରୁଛନ୍ତି।

0: ଲୋକ ଦରକାର ଆଉ।
1: ଓକେ, ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ବହୁତ ବଢିଆ କଥା ହେଲେ ଆପଣ, ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇ। ରହିଲି, ନମସ୍କାର।
0: ଜୟ ଜଗନ୍ନାଥ।
1: ତ ଏଇଥିଲେ ବିଜୟ ଭାଇ, ଆଉ ଯେମିତିକି ସେ କହିଲେ ଖୁବ ସୁନ୍ଦର ଭାବେ ତାଙ୍କର କଥାଟା ବର୍ଣ୍ଣନା କଲେ ଯେ ପୁରୁଣାକୁ ବି ସେ ଧରିକି ରଖିଛନ୍ତି ଆଉ ନୂଆକୁ ବି ସ୍ୱାଗତ କରୁଛନ୍ତି। ତ ଆଗକୁ ନିଶ୍ଚୟ କଥା ହେବି ଆପଣଙ୍କ ସହିତ, ହେଲେ ତା ପୂର୍ବରୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଶୁଣୁଛନ୍ତି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍କୁ ୱିଥ୍ ମ୍ୟୁଜିକ୍ ମିତ୍ର ଅନୁ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କଥା ହେଉଥିଲେ ଆମେ ପୁରୁଣା ନୂଆ ସମ୍ପର୍କରେ, ମାନେ ପୁରୁଣା ଆଉ ନୂଆ ଭିତରେ କ'ଣ ଥାଏ ତଫାତ୍, ଯେ ନୂଆ ଜିନିଷ ପାଇଲେ ମଣିଷ ପୁରୁଣା ଜିନିଷକୁ ଭଲ ଯାଏ ଭୁଲିଯାଏ। ତ ଦେଖିନବା କିଏ କରିଛନ୍ତି କଲ୍ ଆଉ କ'ଣ କହୁଛନ୍ତି ଏ ସମ୍ପର୍କରେ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର,
1: କେତେ ଦିନ ହେଲା ଆପଣଙ୍କ ସହିତ ମୁଁ କଥା ହେଇନି।
0: ଓକେ, ପ୍ରଥମେ ପରିଚୟ ତ ଦିଅନ୍ତୁ। ନା ନା, ଆପଣଙ୍କ ବୟସ ଆମ ପାଖରେ ଟିକେ ଡେରିରେ ପହଞ୍ଚୁଛି, ସେଥିପାଇଁ କି ଅସୁବିଧା ହଉଛି। କୁହନ୍ତୁ କେମିତି ଅଛନ୍ତି ପ୍ରଥମେ କହିଲେ। ତ ଆଜିର ଟପିକ ଉପରେ କଣ କହିବେ? ହଁ, ସେଇ କଥା ତ ପଚରା ହଉଛି ଯେ ପୁରୁଣାକୁ ଭୁଲନ୍ତି ନା ନୂଆକୁ ଆଦରିକି ପୁରୁଣାକୁ ସେମିତି ସାଇତି ରଖନ୍ତି?
1: ନାଇଁ ନାଇଁ, ପୁରୁଣା ଜିନିଷ କେବେ ଭୁଲି ହବନି, ସତ କଥା।
0: ଆଚ୍ଛା, ଆପଣ ପୁରୁଣାକୁ ତାହେଲେ ସାଇତିକି ରଖନ୍ତି? ଆଚ୍ଛା, ଆଉ ସମ୍ପର୍କ ସବୁ?
1: ସମ୍ପର୍କ ମୁଁ କେବେ ଭୁଲେନି, ମୋତେ ସମସ୍ତେ ଭୁଲି ଯାଆନ୍ତି କିନ୍ତୁ ମୁଁ କାହାକୁ ଭୁଲେ।
0: ଆରେ ଆରେ ଆରେ ଆରେ, ଏତେ ଅଭିମାନ, ଆମେ ଆପଣଙ୍କୁ ଜମା ବି ଭୁଲୁନି। ମୁଁ
1: ଆପଣଙ୍କୁ ବି ଏତେ ଭୁଲିଛି କି ନାଇଁ ଜମା ଭୁଲିନି, ବହେ ଦିନ ପରେ ବି ଆଜି କଥା ହେଲି, କେତେ ଖୁସି। କାଲି ରାତିରେ ଭାବିଲି ହେଲା, ଅନୁ ବାପା କୁଆଡେ ଆପଣ ଆସୁନାହାନ୍ତି ନା କଣ?
0: ନା ନା, ସବୁବେଳେ ଆପଣଙ୍କ ପାଖରେ ଆମେ ସମସ୍ତେ ଅଛୁ, କିଛି ଅସୁବିଧା
1: ନାହିଁ। ମୋବାଇଲ ଟା ଟିକେ ଖରାପ ଥିଲା ନା, ଶୁଣି ହଉନଥିଲା।
0: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା,
1: ସେଥିଲାଗି ମୁଁ ଜାଣି ଏ ମାସରେ ପ୍ରାୟ ମୁଁ ଶୁଣିପାରିଲିନି ମୋବାଇଲ, ପୁଣି ଗୋଟେ ଠିକଠାକ କରିବାରେ ମୋବାଇଲରେ ଶୁଣା ହଉଛି ନା ଏଫ୍ଏମ୍ଟା,
0: ଠିକ କଥା,
1: ସେଥିଲାଗି ଶୁଣି ହେଲାନି ଠିକସେ।
0: ଓକେ, କିଛି କଥା ନାହିଁ, ବେଳେ ବେଳେ ଟିକେ ଟିକେ ଦୂରତ୍ୱ ବି ରହିଲେ ନା ଆପଣ ଆମକୁ ମିସ୍ କରିବେ, ସେଇଥିପାଇଁ କି ଭଗବାନ ଟିକେ ଡିଷ୍ଟାନ୍ସ କରିଦେଇଥିଲେ। ଦେଖନ୍ତୁ ପୁଣି ଆମେ କଥା ହେଲେ, ଖୁସି ଲାଗୁଛି କି ନାହିଁ କହିଲେ? କିଛି କଥା ନାହିଁ, ଏମିତି ଖୁସି
1: ସନ୍ଧ୍ୟାବେଳେ।
0: ବହୁତ ବଢିଆ ମଧୁର ସ୍ମୃତି, ନିଶ୍ଚୟ ସାଇତିକି ରଖନ୍ତୁ, ଆମେ ବି ରଖୁଛୁ। ବହୁତ ବଢିଆ ଲାଗିଲା କଥା ହେଇକି, ରହିଲି, ନମସ୍କାର।
1: ନମସ୍କାର।
0: ତ ଏଇଥିଲେ ଉଷା ଲତା, ଏବଂ ଯେମିତିକି କହିଲେ ଅନେକ ଦିନ ପରେ ସେ କଥା ହେଉଛନ୍ତି, ହେଲେ କ'ଣ କରିବା, କିଛି ଟେକ୍ନିକାଲ ଇସ୍ୟୁ ଯୋଗୁଁ ତାଙ୍କ ଭଏସ୍ ଆମ ପାଖରେ ପହଞ୍ଚି ପାରୁନଥିଲା, କିଛି କଥା ନାହିଁ, କିନ୍ତୁ କଥା ତ ହେଲେ ନା ଆମେ, ବହୁତ ଖୁସି ଲାଗିଲା। ତେବେ ଆପଣ କ'ଣ କରନ୍ତି, ନୂଆ ଜିନିଷ ପାଇଲେ ପୁରୁଣାକୁ ଭୁଲି ଯାଆନ୍ତି ନା ପୁରୁଣାକୁ ଆଗ ମନେ ପକାନ୍ତି? ତ ଦେଖିନବା କିଏ କରିଛନ୍ତି କଲ୍। ହ୍ୟାଲୋ
2: ହ୍ୟାଲୋ
0: ହଁ ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର।
0: ନମସ୍କାର,
2: ସନ୍ତୋଷ ମଲ୍ଲିକ କହୁଛି, ମହାକାଳପଡା ଭର୍ତ୍ତପୁର ଜିଲ୍ଲା ଯାଜପୁର।
0: କେମିତି ଅଛନ୍ତି?
2: ବହୁତ ବଢିଆ ଅଛନ୍ତି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବେ ଭାଇ?
2: ଆଜ୍ଞା, ଆମର ଜଣେ ଭଉଣୀ ହେବେ, ଜଣେ ମାଉସୀ ଝିଅ, ମାଉସୀ ଝିଅ ଜଣେ ହେବେ, ମତେ ଗୋଟେ ମୋବାଇଲ ଦେଇଥିଲେ ବହୁତ ଦିନ ହେଲାଣି। ମୋବାଇଲ ଯେତେ ମୋବାଇଲ କିଣିଲେ ବି ସେ ମୋବାଇଲଟାକୁ ମୁଁ ବି ସାଇତି ଗାଜିଆଙ୍କେ ବି ରଖୁଛି।
0: ବଢିଆ,
2: କିନ୍ତୁ ତାକୁ ମୋ ପାଖରେ ସବୁବେଳେ ଆଜ୍ଞା, ସିଏ ଗୋଟା ମାନେ ଆମ ଭଉଣୀ ଦେଇଥିଲେ, ନିଜ ଭଉଣୀ ଭଳିଆ ମୁଁ ତାକୁ ଭାବେ, କିନ୍ତୁ ସିଏ ବହୁତ ବଢିଆ, ଆଉ ମାନେ ଏମିତି ତାକୁ ମୁଁ ସାଇତିକି ରଖିଛି, ଆଉ ସବୁଦିନ ସବୁଦିନ ପାଇଁ ବି ରହିଥିବ।
0: ଓକେ, ତ ମାନେ ନୂଆ ଜିନିଷ ଯେତେ କିଣିଲେ ବି ସେ ପୁରୁଣାକୁ ଆପଣ ଭୁଲି ନାହାନ୍ତି ଆଉ ସାଇତିକି ବି ରଖିଛନ୍ତି? ନାଇଁ,
2: ହଁ ହଁ ହଁ, ନିଶ୍ଚିନ୍ତ, ଆଉ ସେସବୁ ଜିନିଷ ବି କଣ ଭୁଲି ହବ କି?
0: ଯା ହଉ, ବହୁତ ଭଲ କଥାଟେ କହିଲେ। ଆଉ ମାନେ ସେଇଟା କେବଳ ଗୋଟେ ଜଣେ ଦେଇଛନ୍ତି ବୋଲି ନୁହେଁ, ମାନେ ସେଇଟା ଗୋଟେ ସମ୍ପର୍କ ବି ଆପଣ ସାଇତିଛନ୍ତି ତା ଭିତରେ,
2: ନାଇଁ
0: ସବୁବେଳେ ମନେ ପକାଉଛନ୍ତି। ଯା ହଉ, ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ, ରହିଲି, ନମସ୍କାର।
2: ନମସ୍କାର।
0: ତ ଏଇଥିଲେ ସନ୍ତୋଷ ଭାଇ ଯାଜପୁରରୁ, ବଢିଆ କଥା କହିଲେ ଯେ ଆଜି ପର୍ଯ୍ୟନ୍ତ ତାଙ୍କ ମାଉସୀ ଝିଅ ଗୋଟେ ମୋବାଇଲ ଦେଇଥିଲେ ଏବଂ ତାକୁ ଆଜି ଯାଏଁ ସାଇତିକି ସେ ରଖିଛନ୍ତି, ଅନେକ ମୋବାଇଲ କିଣିଲେଣି କିନ୍ତୁ ସେଇଟା ସାଇତା ହେଇଛି। ତେଣୁ ଗୋଟାଏ ମୋବାଇଲରେ ଏକରେ ତ ଜିନିଷକୁ ସାଇତିଛନ୍ତି, ତା ସହିତ ସମ୍ପର୍କକୁ ବି ସାଇତିଛନ୍ତି, ମାନେ ଗୋଟାଏ ଜିନିଷରେ ଦିଦିଟା କାମ ସେ କରିଛନ୍ତି, ବହୁତ ବଢିଆ। ତ ଆଗକୁ ବଢିବା, ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: ସୁଣୁଛନ୍ତି ଡାଇଲ୍ ଇନ୍ ଲାଇଫ୍ ଚିତ୍ ଚାଟ୍ ମ୍ୟୁଜିକ୍ ମିତ୍ର ଅନୁ ସହ କେବଳ ଆଉ କେବଳ ଆପଣଙ୍କ ପ୍ରିୟ ଚ୍ୟାନେଲ 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକରେ ଦିଲ୍ ସେ ଦିଲ୍ ତା କଲର୍ ଯୋଡ଼ି ହେଇଗଲେଣି ଆମ ସହ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ନମସ୍କାର ମୁଁ ଭୁବନେଶ୍ୱର ସହିନଗର ବାସନ୍ତ କହୁଛି
0: କେମିତି ଅଛ ବାସନ୍ତୀ
1: ଭଲ ଅଛି
0: ଆଜିର ଟପିକ ଉପରେ କଣ କହିବ
1: ବାପା କୌଣସି ଜିନିଷ ଯେତେ ପୁରୁଣା ହେଲେ ବି ସେଇଟା ନୂଆ ଲାଗିବ ଯେତେ ସାଙ୍ଗ ପୁରୁଣା ହେଲେ ବି ସେ ସାଙ୍ଗଟା ପୁନଃ ନୂଆ ଲାଗିବ କିନ୍ତୁ କେହି ପୁରୁଣା ଦିନ ସେ ସାଙ୍ଗ ପୁରୁଣା ସାଙ୍ଗ ହଉ ବା ଜିନିଷ ଲୁଗାପଟା ହଉ କି ପୁରୁଣା ଜିନିଷ ହଉ କିନ୍ତୁ କେବେ ସେଟା ଭୁଲି ହବନି ସେଟା ଆମେ ସାଇତିକି ରଖିଛି ଆଜି ପର୍ଯ୍ୟନ୍ତ ବି ଯେକୌଣସି ଆଜିକାଲି ଲୁଗାଟା ଚିରି ଗଲେ ଆମେ ଫୋପାଡି ଦଉନୁ କିନ୍ତୁ ସେଟାକୁ ଆମେ ଗୋଡ ପୋଛା କରୁଛେ କି ଗୋଟେ ମାନେ କପଡା କରିକି ରଖିଦଉଛେ ସେଟା ସବୁବେଳେ ସୁସ୍ଥ ହେଇକି ରହିବ କିନ୍ତୁ କେବେ ପୁଣିଟା ପୁରୁଣାଟା

0: শুনছেন 300.4 আকাশবাণী এফএম রেইনবো কানেক্টেড ডায়াল ইন লাইভ চ্যাট উইথ মিউজিক মিত্র অনু দিল সে দিল তক কলার জুড়ি হয়ে গেলেনি দেখিনা বাকি করছেন কল। হ্যালো হ্যালো
1: বড় নমস্কার
0: নমস্কার কে কহছেন কোঠু কহছেন
1: মু কহুলি রাজেশ নায়ক ফ্রম চর্চিকা বাজার জগৎসিংহপুর
0: কেমতি অছন্তি ভাই
1: बहुत
0: बढ़िया
1: बहुत सुंदर टॉपिक दिल से धन्यवाद देवी टॉपिक कह पुराणा जी दरकार अच्छी नुआकी दरकार आज एग्जांपल जन स्त्री बुढ़ी बदलई दब से तार कथा पीतल स्त्री की बदलई पार ତେଣୁ ବାପା ମାଙ୍କୁ ଆଜିକାଲି ହସ୍ତାନ୍ତର କରୁଛନ୍ତି ବାଡେଇକିରି ବୃଦ୍ଧାଶ୍ରମ ଜରାଶ୍ରମ ଛାଡୁଛନ୍ତି ଶାଶୁ ଶ୍ୱଶୁରକୁ ଆଜ୍ଞା ମୁଣ୍ଡେଇକି ବୁଲୁଛନ୍ତି ସିଏ ତ ବର୍ତ୍ତମାନର ବାପା ମା ତେଣୁ ଏଇଟା ଠିକ ନୁହଁ ଯେମିତି ଆଜ୍ ଏକ୍ସାମ୍ପଲ ବର୍ତ୍ତମାନ ଆମେ ଆପ୍ ମାଧ୍ୟମରେ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ମୋବାଇଲ ମାଧ୍ୟମରେ ଆଗରୁ ରେଡିଓ ଶୁଣୁଥିଲେ ଆଉ କଣ ଆମେ ଦୂର ଦୂରାନ୍ତକୁ ଯୋଉ ଯାଉଛେ ରେଡିଓଟାକୁ ବେକରେ ପକେଇକି ଯାଇପାରିବା କି ମୋବାଇଲଟା ସାଙ୍ଗରେ ଅଛି ମାନେ ଜିନ୍ଦାବାଦ ତେଣୁ ନୂଆ ବି ଦରକାର ପୁରୁଣା ବି ଦରକାର ଆମର ଗୋଟେ କଥା ନାହିଁ ନୂଆ ଘର ଖଣ୍ଡେ ଦିନେ ପୁରୁଣା ହେବ
0: ତେଣୁ
1: ଓଲ୍ଡ ଇଜ୍ ଗୋଲ୍ଡ ସବୁକିଛି ଆମେ ଆଡଜଷ୍ଟ କରିକି ଆଗକୁ ବଢିବା ଦରକାର
0: ଓକେ ତ କହିବାର କଥା ହେଲା ନୂଆକୁ ବି ୱେଲକମ୍ ଆଉ ପୁରୁଣାକୁ ବି ଆମେ ସାଇତି ରଖିବା ନାଇଁ କି
1: ଆଜ୍ଞା ଆଜ୍ଞା
0: ଓକେ ବହୁତ ବହୁତ ଧନ୍ୟବାଦ ବହୁତ ବଢିଆ କଥା ଜୟ ଜଗନ୍ନାଥ ତ ଏଥିରେ ରାଜେଶ ଭାଇ ଜଗତସିଂହପୁରରୁ ଆଉ ଯେମିତିକି ସେ କହିଲେ ନୂଆ ପୁରୁଣା ଦୁଇଟା ଯାକ ଜୀବନରେ ନିହାତି ଜରୁରୀ ତାହେଲେ ହିଁ ବାଲାନ୍ସ ମେଣ୍ଟେନ୍ କରିହବ ତେବେ ଆପଣ କଣ କହୁଛନ୍ତି ଜାଣିନବା ଏଇ କଲ୍ରୁ ହ୍ୟାଲୋ
2: ହ୍ୟାଲୋ ଶୁଭ ସକାଳ ମିତ୍ର ନମସ୍କାର
0: ନମସ୍କାର ମୁନ୍ନା ଭାଇ ଜଗତସିଂହପୁରରୁ କେମିତି ଅଛନ୍ତି କୁହନ୍ତୁ
2: ହଁ ଆଜିକା ଡେଟ୍ ତ କେମିତି ଅଛନ୍ତି ଆପଣ ତ ଜାଣିଥିବେ ତଥାପି ଏମିତିଆ ପାଗରେ ମୁଁ ବହୁତ ଭଲରେ ଅଛି ଖୁସିରେ ଅଛି ଆଶା ହଉଛି ମା ଶାରଙ୍କ ଆଶୀର୍ବାଦ ଆପଣ ସୁସ୍ଥ ରୁହନ୍ତୁ ନିରୋଗୀ ରୁହନ୍ତୁ ଖୁସିରେ ରୁହନ୍ତୁ ମା ଶାରା ଆପଣ ଅଣ୍ଡ ଉଠେଇ
0: ରଖିବା କଣ କହିବେ
2: ଦେଖନ୍ତୁ ମ୍ୟାଡମ ମୋ ମତରେ ପୁରୁଣା ନୂଆ ସାଙ୍ଗ ହେଇଯିବା କିନ୍ତୁ ପ୍ରତ୍ୟେକ ଜିନିଷର ମୂଲ୍ୟ ବୁଝିବା ସମ୍ପର୍କ ହଉ କି ଯେକୌଣସି ଜିନିଷ ଆମ କୋଉଟା ଭଲ କୋଉଟା ଖରାପ ସେଇଟା ବୁଝିବା ଅତୀତରେ ଦେଖନ୍ତୁ ଆମେ ବହୁତ ଖୁସିରେ ଥିଲୁ ଯେତିକି ବି ଆମର ଥିଲା ସେତିକିରେ ଆମେ ଖୁସିରେ ରହୁଥିଲେ ଏବେ ଦେଖନ୍ତୁ ପୁରୁଣା ଜିନିଷ ଛାଡ଼ି ଆମେ ପ୍ରତ୍ୟେକ ନୂଆ ଜିନିଷ ଗ୍ରହଣ କରିନେଇକି କେତେ ଅବସ୍ଥାରେ ଆମେ ଅଛୁ ବିନା ଆସିରେ ଆମେ ରହିପାରୁନୁ ବିନା ଗାଡିରେ ଆମେ କୁଆଡେ ଟିକେ ଯାଇପାରୁନୁ ପୁରୁଣା ଜିନିଷକୁ ନେଇକି ନୂଆକୁ ନେଇକି ଯିବାକୁ ପଡିବ ତା ମାନେ ଆମେ ଖାଲି ନୂଆରେ ଯିବା ପୁରୁଣା ଛାଡ଼ିଦେବା
0: ଓକେ ଓକେ ବହୁତ ବଢିଆ ମାନେ

0: ନୂଆର ବି ଭ୍ୟାଲୁ ତାମାନେ କହୁଛନ୍ତି ଯେ ପୁରୁଣାର ଭ୍ୟାଲୁଟାକୁ ବୁଝନ୍ତୁ ନାଇଁ କି?
1: ପୁରୁଣା ଦେଖନ୍ତୁ, ଆମେ ମାଟିଆରେ ଥିଲୁ କେତେ ସୁଖ ଶାନ୍ତି ହେଲେ କୋଠାର କରୁଛୁ, କିନ୍ତୁ ଦେଖିଲା ବସନ୍ତି ନା ଖାଇବା ଶାନ୍ତି ନା ବସିବା ଶାନ୍ତି କିଛି ଶାନ୍ତି ନାହିଁ। ତ ଆମେ ପୁରୁଣାକୁ ଆଉ ନୂଆକୁ ମିଶେଇକି ଯିବାକୁ ପଡିବ। ତାମାନେ ଖାଲି ପୁରୁଣା ଛାଡି ନୂଆ ପଥରେ ଗୋଡେଇ ଗୋଡେଇ ଆଜି ଦେଖନ୍ତୁ କୋଟି ଦଂଶ ଆଡ଼େ ଗଲା। ଆଗ ଦେଖ ଗାଁ ଗାଁ ମାଟି ରାସ୍ତା ଥିଲା, କେତେ ସୁନ୍ଦର ଇଏ ଥିଲା। ଏବେ ଦେଖନ୍ତୁ ଚାରିଆଡେ କଂକ୍ରିଟ ଜଙ୍ଗଲ ହେଲା, କିନ୍ତୁ ଲୋକ ଆଗ ଧନ ଅଛି, କୋଠା ବାଡି ସବୁ କିଛି ଅଛି, କିନ୍ତୁ ମନରେ ଶାନ୍ତି ନାହିଁ। ନୂଆ ଗ୍ରହଣ ପୁରୁଣା ଛାଡି ନୂଆ ଗ୍ରହଣ କଲେ କରିବାଟା ଉଚିତ, କିନ୍ତୁ ଏତେ ଗ୍ରହଣ କରନ୍ତୁ ଯାହାକୁ ଅସୁବିଧାକୁ ଛାଡି ଆମେ ବର୍ତ୍ତମାନ କେବଳ ବଞ୍ଚିବା।
0: ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ, ରହିଲି, ନମସ୍କାର।
1: ରହୁଛି, ମାଙ୍ଗା କା ପାଠ ନାହାନ୍ତି, ଆପଣ ଭଲ ଥାନ୍ତି, ଖୁସି ଥାନ୍ତି, ମାଳଶାଳା ଘଣ୍ଟ ଗୋଟେ ରଖିଥାନ୍ତୁ। ରହୁଛି, ନମସ୍କାର।
0: ତ ଏ ଥିଲେ ମୁନା ଭାଇ ଜଗତସିଂହପୁରରୁ। ଆଉ ଯେମିତିକି ସେ କହିଲେ ତାଙ୍କ କଥା, ସେ କହିବା କଥା ଯେ ଯେତେ ନୂତନତ୍ୱ ଆଡ଼କୁ ପୃଥିବୀ ଗତି କରୁଛି ସେତିକି ଧ୍ୱଂସାଭିମୁଖୀ ହେଉଛି। ଆମ ପୁରୁଣା ଦିନ ସବୁ ବହୁତ ଭଲ ଥିଲା, ତା ମାନେ ନୁହେଁ ଯେ ଆମେ ସମ୍ପୂର୍ଣ୍ଣ ପୁରୁଣା ଦିନକୁ ଭୁଲିଯିବା, ମାନେ ଫେରିଯିବା, ଫେରି ତ ପାରିବାନି କେବେ ବି, କିନ୍ତୁ ପୁରୁଣା ଆଉ ନୂଆକୁ ମିଶେଇ ଆଗକୁ ବଢ଼ିବା, ଆମେ ବି ଆଗକୁ ବଢ଼ିବା। ଶୁଣିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: ନୂଆ ଜିନିଷ ଯେତେବେଳେ ମିଳେ ପୁରୁଣା ଜିନିଷକୁ ମଣିଷ ଭୁଲିଯାଏ। ଏ ସମ୍ପର୍କରେ ମତାମତ ଦେବାକୁ ଚାହୁଁଥିଲେ ଡାଏଲ କରନ୍ତୁ 0671-230-3153 ଏବଂ କଲର ଯୋଡ଼ି ହେଇଗଲେଣି ଆମ ସହ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ
1: ମ୍ୟାଡାମ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ
1: ମ୍ୟାଡାମ, ଆଜ୍ଞା ମୁଁ ରାଜେନ୍ଦ୍ର ରଣା କହୁଛନ୍ତି।
0: ଆଜ୍ଞା କୁହନ୍ତୁ,
1: ଆପଣ ଯୋଉ କ୍ୱେଶ୍ଚିନ୍ ପଚାରୁଛନ୍ତି ଶୁଣୁଛି, ଆଉ ଏଇଟା ରେଡିଓ ଦୋକାନରେ ମୁଁ ମନ୍ଦିର ପୂଜା ଶାଢୀ ପଚାରି ବସିକି ଶୁଣୁଛି, ଆଉ ଭଲ କ୍ୱେଶ୍ଚିନ୍ ପଚାରୁଛନ୍ତି। ଟିକେ ତାପରେ ମାଇଣ୍ଡ ମେକଅପ୍ କରିବାକୁ ପଡିବ, ନୂଆ ଆଉ ପୁରୁଣା ମାନେ ଗୋଟା ଜିନିଷ ପିନ୍ଧିକି ଥିବା ଗୋଟା ରନିଂ ଗୋଟା ଜାଣିଛନ୍ତି, ଯେଉଁଠି ଟେକ୍ନିକାଲ କଥା କହିଲି, ଯେଉଁଟା ରନିଂ ମେଟିନାର ପୁରୁଣା ହଉଛି ମେଟିନାର, ଆଉ ନୂଆ ହଉଛି ରନିଂ। ଯଦି ନୂଆକୁ ନୂଆ ଭଲ ଲାଗିଲା ସେ ରନିଂ ହେବ ଭଲ ଲାଗିଲା, କିନ୍ତୁ ପୁରୁଣାକୁ ମାନେ ଜଙ୍କ ଲଗେଇବନି,
0: କାରଣ
1: ମେଟିନାସ ହବ ମେଟିନାସ ହବ, ଆଉ ଯିଏ ଯିଏ ପସନ୍ଦ ହେଲା ଭଗବାନ ତୋର କିଏ ପସନ୍ଦ ହେଲା ତୁକୁ ୱାରେଣ୍ଟି ନାହିଁ, ଆମର ପସନ୍ଦ ହେଇଛି ସେ ପୁଣି ଆଉ କାହାର ମଧ୍ୟ ପସନ୍ଦ ହେଇଛି ଯଦି ସେ ପଇସା ଶିଖିବାର ନାହିଁ, କିନ୍ତୁ ମେଟିନାସଟା ହବ ଏଇଟା ହଉଛି ଏଇଟା ଟେକ୍ନିକାଲ ସାଇନ୍ସ ପାଠର କଥା କହିଲି, ମାନେ ବର୍ତ୍ତମାନ ସମାଜର କଥା କହିଲି, ମନ କଥାଟା
0: ନିହାତି ନିହାତି ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ, ରହିଲି ନମସ୍କାର। ତ ଏ ଥିଲେ ରାଜେନ୍ଦ୍ର ନନା ନୂଆଗାଁ କଟକରୁ, ଆଉ ସେ ତାଙ୍କ ମତ ରଖିଲେ ଯେ ନୂଆ ଆଉ ପୁରୁଣା ଭିତରେ ପାର୍ଥକ୍ୟ ବଖାଣିଲେ। ତେବେ କହିବାର କଥା ହେଲା ଯେ ନୂଆ ଜିନିଷ ପାଇଲେ ସତରେ କଣ ମଣିଷ ପୁରୁଣାକୁ ଭୁଲିଯାଏ, ଆପଣ କଣ ଭାବନ୍ତି ଏ ସମ୍ପର୍କରେ? କହିବାକୁ ରେଡି ହେଇଗଲାଣି ଆମ କଲର, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ
2: ହ୍ୟାଲୋ
0: ହଁ ନମସ୍କାର,
2: ସକାଳ ଶୁଭେଚ୍ଛା ଅଭିନନ୍ଦନ।
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଦେଖିବା ଟୋନ୍ ଠୋରି ପାରୁଛୁ କି ନାହିଁ।
0: କିଏ କହୁଛନ୍ତି ତ ଜାଣିପାରିଲିନି, କ୍ଷମା କରିବେ, ଟିକେ ପରିଚୟ ଦେଲେ ଭଲ ହୁଅନ୍ତା।
2: ଆଜ୍ଞା, ମୁଁ ଡକ୍ଟର ସମୀର ଖଟୁଆ କହୁଛି, ନରସିଂହପୁର ଡେରାଇସ କେନ୍ଦ୍ର।
0: ଆଚ୍ଛା, ବହୁତ ଦିନ ପରେ ଭାଇ କଥା ହଉଛି ମୁଁ ଆପଣଙ୍କ ସହିତ ବୋଧହୁଏ।
2: ଆଜ୍ଞା,
0: କେମିତି ଅଛନ୍ତି କୁହନ୍ତୁ।
2: ଆଜ୍ଞା ଭଲ ଅଛି ଆଉ।
0: ଓକେ, ଗରମ କେମିତି ହଉଛି କେନ୍ଦ୍ରାପଡ଼ାରେ?
2: କେନ୍ଦ୍ରାପଡ଼ାରେ ତ 42 ହେଲାଣି, ଆଉ ସାଡ଼େ ତ ଝାରସୁଗୁଡ଼ା 46-47।
0: ଗରମ ବହୁତ ବାଧୁଥିବ ନାଇଁ?
2: ହଁ।
0: ଆଚ୍ଛା ଠିକ ଅଛି, ଆଜିର ଟପିକ ଉପରେ କଣ କହିବେ?
2: ଟପିକ ଉପରେ ଜିନିଷ ଆଉ ବ୍ୟକ୍ତି ବିଶେଷ ଭିତରେ ନୂଆ ପୁରୁଣା ଟିକେ ଫରକ ରହିବ। ଆଜ୍ଞା
0: କୁହନ୍ତୁ।
2: ଯେମିତିକି ଗୋଟେ ପୁରୁଣା ଗାଡି ଅଛି, ନୂଆ ଗାଡି ଗୋଟେ ଆଇଲେ ତା ନୂଆ ଗାଡିଟା ଆଗେ ଚଲେଇବାକୁ ମନ ହୁଏ, ପୁରୁଣା ଗାଡି ଥୁଆ ହେଇଥିବ
0: ଠିକ
2: ସେ କ୍ଷେତ୍ରରେ, ନୂଆ ଜିନିଷ କ୍ଷେତ୍ରରେ ନୂଆ, ଆଉ ବ୍ୟକ୍ତି ବିଶେଷ କ୍ଷେତ୍ରରେ ଓଲ୍ଡ ଇଜ୍ ଓଲ୍ଡ। ଆମର ସୁଭାଷ ଦାସ ଗୋଟେ ଗୀତ ବୋଲୁଥିଲେ, ତୁମେ ଯେତିକି ପୁରୁଣା ହଉଛ ସେତେ ନୂଆ ନୂଆ ଲାଗୁଛ।

0: ଆଉ ଗୋଟେ ଗୀତ, ଆଉ ଗୋଟେ ଆମେ ଗୋଟେ ସବଜେକ୍ଟ ପଢିଥିଲୁ ହାଇସ୍କୁଲ ଇଂଲିଶରେ, ଯେ ଦି ଲ୍ୟାଣ୍ଡ ହୋୟାର ଦେୟାର ହୋୟାର ନୋ ଓଲ୍ଡ ମ୍ୟାନ୍,
1: ଓକେ,
0: ତାମାନେ ସେଠି ସେଠିକାର ରାଜା ନିର୍ଦ୍ଦେଶ ଦେଲେ ସବୁ ବୟସ୍କ ଲୋକଙ୍କୁ କତଲ କରିଦେବାକୁ।
1: ଆଚ୍ଛା,
0: ଆପଣ ପଢିଥିବେ କି ନାହିଁ ଜାଣିନି, ମୁଁ ହାଇସ୍କୁଲରେ ପଢିଥିଲି ତାକୁ। କିନ୍ତୁ ଜଣେ ପୁଅ ତା ବାପାକୁ ଅମାର ଭିତରେ ଲୁଚେଇକି ରଖିଲା, ଲୁଚେଇକି ରଖିଲା ପରେ ସେଠୁ ପଡିଲା ନଅଙ୍କ ଦୁର୍ଭିକ୍ଷ। ଦୁର୍ଭିକ୍ଷ ପଡିଲା ପରେ ଆଉ ବିଲରେ ବିହନ ବୁଣିବାକୁ କାହା ପାଖରେ ଆଉ ନାହିଁ।
1: ଆଚ୍ଛା,
0: ସେଠୁ ତା ବାପା ଲୁଚେଇକି ରଖିଲା ବାପାକୁ। ବାପା କହିଲେ କଣ କରିବା, କେମିତି ଜଳମଗ୍ନ ସବୁଆଡେ କେମିତି ବିହନ ବୁଣା ହବ, କେମିତି ଧାନ ହବ। ତା ବାପା ଗୋଟେ ଅର୍ଡର ଦେଇଥିଲେ ପୁଅକୁ, ଯେ ଗୋଟେ କାମ କର, ପାଣି ତ ସବୁଆଡେ, ଧାନକୁ ଏ ଯୋଉ ଗୋବର, ଗାଈ ଗୋବର, ଗାଈ ଗୋବର ସାହାଯ୍ୟରେ ତାକୁ ବାଟୁଳି କରିକି ଧାନକୁ ପକାଅ, ସେ ପାଣି କମିଲେ ସେ ଗୋବର ଭିତରୁ ସେ ଧାନ ଗଛ ହବ।
1: ଆଚ୍ଛା,
0: ସେଉ ସେ ଧାନ ଗଛ ହେଲା, ଫଳ ମାନେ ଧାନ ଅମଳ ହେଲା। ଯୋଉଟା ଗପ ଆମେ ପଢିଥିଲୁ ହାଇସ୍କୁଲ, ଗୋଟେ ଇଂଲିଶ ପୁଅ
1: ବିଷୟରେ,
0: ତେଣୁ ପୁରୁଣା ସବୁବେଳେ ୱେଲକମ ମଣିଷ କ୍ଷେତ୍ରରେ। ପୁଅ ଝିଅ ହେଲେ ବୋଲି କଣ ବାପା ମାଆକୁ ମାରିଦବା?
1: ନିଶ୍ଚୟ ନିଶ୍ଚୟ, ବହୁତ ଭଲ କଥାଟା କହିଲେ। ସେ ପୁରୁଣା ଅନୁଭବୀ ଲୋକ ଥିଲେ, ଆଉ ଡରିବାର କିଛି ନାହିଁ, ଆଗକୁ ବଢିଯିବା ମଣିଷ, ନାଇଁ କି? ବହୁତ ବଢିଆ ଲାଗିଲା ଭାଇ, ଭଲ ତର୍ଜମା କରିକି କଥାଟା କହିଲେ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ତ ଏଇଥିଲେ ଡକ୍ଟର ସମୀର ଖଟୁଆ, ସମୀର ଭାଇ ଥିଲେ କେନ୍ଦ୍ରାପଡ଼ାରୁ, ଖୁବ୍ ସୁନ୍ଦର ଭାବେ ତର୍ଜମା କଲେ ନୂଆ ପୁରୁଣା ଭିତରେ। ତେଣୁ ଆଗକୁ ନିଶ୍ଚୟ କଥା ହେବି ଯେ ଆପଣଙ୍କ ପାଇଁ କି କୋଉଟା ଠିକ୍, ନୂଆ ନା ପୁରୁଣା, ନୂଆ ଆସିଲେ ପୁରୁଣାକୁ ଭୁଲି ଯାଆନ୍ତି କି? କଥା ହେବାକୁ ପ୍ରସ୍ତୁତ ହେଉଥାନ୍ତୁ, ଶୁଣୁଥାନ୍ତୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, କଥା ହେବି ଆପଣଙ୍କ ସହ ଏଇ ସଙ୍ଗୀତମୟ ବିରତି ପରେ ପରେ।

0: ଶୁଣୁଛନ୍ତି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍କୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ଆଉ କଥା ହେଉଛେ ଆମେ ଯେ ନୂଆକୁ ପାଇଲେ ପୁରୁଣାକୁ ଭୁଲି ଯାଆନ୍ତି ଏ କଥାଟା ଆପଣଙ୍କ ଜୀବନରେ କେତେ ସତ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ବିଧି ବଡ଼ ନା ବିଧିର ବିଧାନ ବଡ଼ ନମସ୍କାର ଆଜ୍ଞା
0: ନମସ୍କାର ପ୍ରଶାନ୍ତ କହୁଛ
1: ନମସ୍କାର ଆଜ୍ଞା ଭଲ ଅଛନ୍ତି
0: ବହୁତ ବଢିଆ ଆପଣ କେମିତି ଅଛନ୍ତି କୁହନ୍ତୁ
1: ବହୁତ ଭଲ ମ୍ୟାମ୍ ଆପଣଙ୍କର ଆଜି ସକାଳରେ ଏତେ ସୁନ୍ଦର ସୁନ୍ଦର ବାର୍ତ୍ତା ଥିଲା ବହୁତ ହୃଦୟ ସ୍ପର୍ଶୀ
0: ବହୁତ ବହୁତ ଧନ୍ୟବାଦ ଆଜିର ଟପିକ ଉପରେ କଣ କହିବେ
1: ମୁଁ ଆରମ୍ଭରୁ ହିଁ କହିଦେଇଛି ବିଧି ବଡ଼ ନା ବିଧିର ବିଧାନ ବଡ଼ ଶ୍ରୀକୃଷ୍ଣ ଚାହିଁଥିଲେ ରାଧାଙ୍କୁ କିନ୍ତୁ ହେଇଗଲେ ମୀରା ଚାହିଁଥିଲେ କୃଷ୍ଣଙ୍କୁ କିନ୍ତୁ ହେଇଗଲେ ରୁକ୍ମିଣୀର ବାସ୍ତବତା ଇଏ ଜିନିଷ ଅଛି ମ୍ୟାମ୍ ଯେ ପ୍ରତ୍ୟେକ ପରିବର୍ତ୍ତନଶୀଳ ଭିତରେ ପଜିଟିଭିଟି ନିହାତି ଆବଶ୍ୟକ
0: ଓକେ ଓକେ
1: ତା ବି ନୂଆ ଅଛି କି ପୁରୁଣା ଅଛି ଯଦି ପୁରୁଣାର ପରିବର୍ତ୍ତନ ହିଁ ନୂଆ ଯଦି ସାଇକେଲ ଟା ନ ସୃଷ୍ଟି ହେଇଥାନ୍ତା ତାହେଲେ ବାଇକ୍ କେମିତି ସୃଷ୍ଟି ହେଇଥାନ୍ତା ଯେମିତି ସେ ସହଜ ହେଇଗଲା କିନ୍ତୁ ତାର ତ ମୂଳଦୁଆ ହଉଛି ସେ ସାଇକେଲ ନା ସେ ତ ଦିଟା ଚେପ ତାର ଦିଟା ଚେପ ପେଡାଲ ମାରିବାକୁ ପଡୁନି ସେଥିରେ ହାତରେ ମେସିନ୍ ଯେତେ ମୋଡ଼ିଲେ ଚାଲିଛି ତେଣୁ ପରିବର୍ତ୍ତନଶୀଳ ଭିତରେ ପଜିଟିଭିଟି ନିହାତି
0: ଆବଶ୍ୟକ
1: ସମାଜ କଲ୍ୟାଣ ଲାଗିବା ଆବଶ୍ୟକ ମ୍ୟାମ୍
0: ନିହାତି ନିହାତି ବହୁତ ବଢିଆ କଥା ସେୟାର କଲେ ନିହାତି ନିହାତି ବହୁତ ଭଲ କଥା ସେୟାର କଲେ ପୁରୁଣା ବି ଜରୁରୀ ଆଉ ନୂଆ ବି ଜରୁରୀ ନାଇଁ କି ଓକେ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର
1: ନମସ୍କାର
0: ତ ଏଥିରେ ପ୍ରଶାନ୍ତ ରାଜହଂସ କଟକରୁ ଆଉ ଯେମିତିକି ସେ କହିଲେ ଯେତିକି ପୁରୁଣା ଜରୁରୀ ସେତିକି ନୂଆ ମଧ୍ୟ ଜରୁରୀ ପୁରୁଣା ନଥିଲେ ନୂଆର ଅସ୍ତିତ୍ୱ ନାହିଁ ନା ତେଣୁକରି ପୁରୁଣା ଆଉ ନୂଆ ଦୁଇଟା ଯାକ ବାଲାନ୍ସ କରିକି ଆମେ ଚାଲିବା ତ ଆଗକୁ ବଢିବା ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
2: ହ୍ୟାଲୋ
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଜଗତସିଂହପୁର ଅକର ସାହିରୁ ସୁଶ୍ରୀ ରେଖା ମହାରଣା କହୁଛି
0: ସୁଶ୍ରୀ କେମିତି ଅଛ
2: ଭଲ ଅଛ ଆପଣ କେମିତି ଅଛନ୍ତି
0: ବହୁତ ବଢିଆ ଆଜିର ଟପିକ ଉପରେ କଣ କହିବେ
2: ଆଜିର ଟପିକ ଉପରେ କହିବି ଯେ ପୁରୁଣା ତ ଏ ନୂଆ ତ ସବୁବେଳେ ଆମେ ନୂଆ କିଣୁ ସେ କିନ୍ତୁ ପୁରୁଣାଟା ସବୁଠୁ ବେଷ୍ଟ
0: କେମିତି
2: ଆଉ ପୁରୁଣା ଲୁଗାଟା ଯେତେ ପୁରୁଣା ହେଲା ଆମକୁ ଭଲ ଲାଗୁଛି ପିନ୍ଧିବାକୁ ଆଉ ପୁରୁଣା ସେମିତି ସମ୍ପର୍କ ପୁରୁଣା ସମ୍ପର୍କ କଣ ଅଛି ସମ୍ପର୍କରେ ତ ସବୁବେଳେ ସମ୍ପର୍କ ସମ୍ପର୍କ ଆଉ ପୁରୁଣା ନୂଆ ଆଉ କୋଉଠୁ ଆସିଲା
0: ନାଇଁ ଯେତେ ଯେତେ ଆମେ ବୟସ ଯେତେ ବଢିବ ସମୟ ଯେମିତି ପରିବର୍ତ୍ତନ ହବ ନୂଆ ନୂଆ ସମ୍ପର୍କ ଯୋଡି ହୁଏନି କି
2: ହଁ ହେଲେ ବି ପୁରୁଣା ସମ୍ପର୍କ ସେ ସମ୍ପର୍କ ମିଠା ନା
0: ଆଚ୍ଛା ସେଇ କଥା ଆମେ ପଚାରିବାକୁ ଚାହୁଁଛୁ କାରଣ ଆପଣ ଯେତେ ଆଗକୁ ବଢିବେ ନା ଦେଖିବେ

ଗୋଟେ ଗୋଟେ ସମ୍ପର୍କ ଯୋଡି ହେଇ ହେଇ ଚାଲିବ ଲାଇଫରେ, ପୁରୁଣାକୁ ନେଇକି ଏମିତି ସାହିତ୍ୟ ଆଗକୁ ବଢୁଥାନ୍ତୁ, ଆମକୁ ଏମିତି ଶୁଣୁଥାନ୍ତୁ, ଠିକ ଅଛି? ନମସ୍କାର। ତ ଏଥିରେ ସୁଶ୍ରୀ ଜଗତସିଂହପୁରରୁ ଆଉ ଭଲ କଥା କହିଲେ, ତାଙ୍କ ହିସାବରେ କହିଲେ ଯେ ପୁରୁଣା ସବୁବେଳେ ମିଠା ମଧୁର ସମ୍ପର୍କ ହଉ କି ଜିନିଷ। ତ ଆଗକୁ ବଢିବା, ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଦିଲ ସେ ଦିଲ ତକ।

0: ଶୁଣୁଛନ୍ତି ଡାଇଲ୍ ଇନ୍ ଲାଇଫ୍ ଚାଟ୍କୁ ଏବଂ ଆମେ ପହଞ୍ଚି ଯାଇଛେ ଏହାର ଶେଷ ଚରଣରେ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ହ୍ୟାଲୋ
0: ହଁ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଆଜ୍ଞା ନମସ୍କାର ଜୟ ଜଗନ୍ନାଥ ଆଜ୍ଞା
0: ଜୟ ଜଗନ୍ନାଥ
1: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି ମ୍ୟାମ୍
0: କେମିତି ଅଛନ୍ତି ଭାଇ
1: ଭଲ ଅଛି ଆଜ୍ଞା ବହୁତ ଭଲ ଅଛି
0: ଆଜିର ଟପିକ ଉପରେ କଣ କହିବେ
1: ଟପିକ ବିଷୟରେ ବହୁତ ସୁନ୍ଦର ବିଷୟବସ୍ତୁ ଶୁଣୁଛି ଏପର୍ଯ୍ୟନ୍ତ ସକାଳଠୁ ପ୍ରଶ୍ନ ଉତ୍ତର ଠାରୁ ଆରମ୍ଭ କରି ସବୁ ଶୁଣି ଚାଲିଛି ଯାହା ହଉ ବହୁତ ବଢିଆ ମୁଁ ଭାବୁଛି ଲାଷ୍ଟ ସମୟରେ ମୋର ଲାଗିଛି ପ୍ରଶ୍ନର ଉତ୍ତର ହେଲା ଏଇଆ ଆପଣ ଯୋଉ ପ୍ରଶ୍ନ ରଖିଛନ୍ତି ଶୁଣନ୍ତୁ ସବୁ କିଛି ଆରମ୍ଭ ହେଇଥାଏ ମୂଳରୁ ମୂଳରୁ ଯୋଉ ଜିନିଷଟା ହୁଏ ସେଟା ହେଲା ପୁରୁଣା ପୁରୁଣାକୁ ନେଇକିରି ହିଁ ନୂଆ ସୃଷ୍ଟି ହେଇଥାଏ ତେଣୁକରି ପୁରୁଣାକୁ କେବେ ଛାଡି ହବନି ପୁରୁଣା ପ୍ରତ୍ୟେକ ଜିନିଷକୁ ଦେଖନ୍ତୁ ଯେକୌଣସି ସମ୍ପର୍କ ହଉ ନା କାହିଁକି କିମ୍ବା ଆମେ ବି ହଉ ନା କାହିଁକି ସବୁବେଳେ ଛୋଟରୁ ପୁରୁଣାରୁ ହିଁ ଆରମ୍ଭ ହେଇଥାଏ ତେଣୁକରି ପୁରୁଣା ତ ନିଶ୍ଚିନ୍ତ ଭାବରେ ରହିବେ ଯୋଉ ନୂଆ ନୂଆ ସୃଷ୍ଟି ହେବେ ସିଏ ବି କୋଉଠି ନା କୋଉଠି ସାମିଲ ହେବେ ଆଗକୁ ଆଗକୁ କିଏ ରହିବେ କିନ୍ତୁ ପୁରୁଣା ସବୁବେଳ ପାଇଁ ଯଥାର୍ଥ ପୁରୁଣାକୁ ନେଇକିରି ହିଁ ନୂଆ ତେଣୁକରି ମୋର ଉପନିୟନ ଏଇଆ ରହିବ ଆଜ୍ଞା
0: ଓକେ ବହୁତ ବହୁତ ଧନ୍ୟବାଦ ଭାଇ ସମୟ ଯେହେତୁ ନାହିଁ ଆମେ ରହୁଛୁ ନମସ୍କାର
1: ନମସ୍କାର ଜୟ
0: ଜଗନ୍ନାଥ ତ ଏ ଥିଲେ ଦିବାକର ଭାଇ ସିଡିଏ କଟକରୁ ଏବଂ ଯେମିତି ସେ କହିଲେ ପୁରୁଣା ନଥିଲେ ନୂଆର କୌଣସି ଯଥାର୍ଥତା ନାହିଁ ଏବଂ ଦେଖିନବା କିଏ କରିଛନ୍ତି କଲ୍ ହ୍ୟାଲୋ
2: ଅଶୋକ ପଣ୍ଡା ମଧୁପାଟଣା କଟକ
0: ନମସ୍କାର ଭାଇ କେମିତି ଅଛନ୍ତି
2: ବହୁତ କଷ୍ଟରେ ଲାଷ୍ଟକୁ କଲ୍ ଲାଗିଲା
0: ଓକେ ଜଲ୍ଦି ଜଲ୍ଦି କହିଦିଅନ୍ତୁ ଆଜିର ଟପିକ ଉପରେ
2: ନୂଆ ନୂଆ ଦିନ କେତେ ଭାରି ଆଦର ପୁରୁଣା ହେଲେ ସେ ତ ତୁଠ ପଥର
0: ଆଚ୍ଛା
2: ନୂଆ ଜିନିଷ ଭଲ ଲାଗେ ଖୁସି ଲାଗେ ଭଲ ପୁରୁଣା ସ୍ମୃତି ହେଇଯାଏ ପୁରୁଣାକୁ ଭୁଲି ହୁଏ ନା ପୁରୁଣା କିନ୍ତୁ ସ୍ମୃତି ହେଇଯାଏ ଆଜି ମୋ ମନ ଦୁଃଖ ହେଇଯାଇଥାନ୍ତା ଆପଣଙ୍କ ପ୍ରୋଗ୍ରାମରେ ମୋ କଲ୍ ନ ଲାଗିଥିଲେ ଲାଗିଗଲା
0: ଯାହା ହଉ ଲାଗି ତ ଯାଇଛି ନା
2: ଆଜ୍ଞା ସେଥିପାଇଁ ମୁଁ ବହୁତ ଖୁସି ମୁଁ ପୁରା 9ଟା ବେଳୁ ଆରମ୍ଭରୁ ଚେଷ୍ଟା କରୁଛି ଆପଣ ଆଜି ବହୁତ ଶୀଘ୍ର ଟପିକ ଆନାଉନ୍ସ କରିଦେଇଥିଲେ
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କର କଥା ମନେ ରହିଲା ରହିଲି ନମସ୍କାର
2: ଧନ୍ୟବାଦ
0: ତ ଏଥିଲେ ଅଶୋକ ଭାଇ ମଧୁପାଟଣା କଟକରୁ ଆଉ ଖୁବ ସୁନ୍ଦର କଥା କୁହନ୍ତି ଆଉ ଘଣ୍ଟାଏ ହେଲାଣି ଯାହା ହଉ ଧୈର୍ଯ୍ୟ ଧରି ସେ ଲଗାଉଛନ୍ତି ଆଉ ତାଙ୍କ କଲ୍ ବି ଫାଇନାଲି ଲାଗିଯାଇଛି ବହୁତ ବହୁତ ଧନ୍ୟବାଦ ଆପଣ ଏତେ ଧୈର୍ଯ୍ୟ ଧରି ଏସବୁ ମାନେ ଆମକୁ ଶୁଣୁଛନ୍ତି ଆମକୁ କଲ୍ ଲଗାଉଛନ୍ତି ଆଉ ଆଗକୁ ମଧ୍ୟ ଶୁଣିବାକୁ ଅନୁରୋଧ ଏମିତି ରହିଥାନ୍ତୁ ଆମ ସହ ଦିଲ୍ ସେ ଦିଲ୍ ତକ୍ ପୁରୁଣା ନୂଆ ଦୁଇଟା ଯାକ ପରିପୂରକ କାରଣ ପୁରୁଣା ଥିଲେ ମାନେ ଗୋଟେ ନୂଆ ଜିନିଷ ଆସିଲେ ପୁରୁଣାର ଭ୍ୟାଲୁ କମିଯାଏନି ବରଂ ଜଣାପଡ଼ିଯାଏ ପୁରୁଣାର ଭ୍ୟାଲୁଟା କ'ଣ ଆଉ ନୂଆ ଜିନିଷକୁ ଛାଡ଼ିକି ବି ଆମେ ଚାଲିପାରିବାନି କାରଣ ସମୟ ସବୁବେଳେ ପରିବର୍ତ୍ତନଶୀଳ ଯାହା ବି ପରିବର୍ତ୍ତନ ହେଉଛି ତାକୁ ଗ୍ରହଣ ନକଲେ ଆମେ ଆଗକୁ ପାଦ ବି ପକାଇ ପାରିବାନି

ତେଣୁ ପୁରୁଣା ଆଉ ନୂଆ ଦୁଇଟା ଯାକ ବାଲାନ୍ସ କରି ଚାଲିବା। ତ ଚାଲନ୍ତୁ ଆଗକୁ ବଢ଼ିବା ଏବଂ ଆରମ୍ଭ କରିବା ଆମର ଆଗାମୀ କାର୍ଯ୍ୟକ୍ରମ।

ବିନ୍ଦୁ କଟକକୁ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍ ସମୟ ହେଇଯାଇଛି ଆପଣଙ୍କ ଅନୁରୋଧ ଭରା କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ର ତ ଆଜିର ଅନୁରୋଧ ପ୍ରଥମ ଅନୁରୋଧ ନିଶ୍ଚୟ ପଢ଼ିବେ ହେଲେ ତା ପୂର୍ବରୁ କହି ରଖେ ଯଦି ଆପଣ ଶୁଣିବାକୁ ଚାହୁଁଛନ୍ତି ନିଜ ଫେଭରେଟ୍ ଗୀତ ତେବେ ଆମ ପାଖକୁ ଏସ୍ଏମ୍ଏସ୍ କରନ୍ତୁ ନହେଲେ ହ୍ୱାଟ୍ସଆପ୍ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ମନପସନ୍ଦର ଗୀତ ତା'ର ପ୍ରଥମ ଲାଇନ୍ ଲେଖନ୍ତୁ ସ୍ପେସ୍ ଦେଇ ଗୀତଟି ଯେଉଁ ଫିଲ୍ମ ବା ଆଲବମ୍ର ତା ନାଁ ଲେଖନ୍ତୁ ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210 ଏହି ନମ୍ଘରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ଘର ସେଠି ମଧ୍ୟ ମେସେଜ୍ କରି ଜଣାଇ ପାରିବେ ଆପଣଙ୍କ ଫେଭରେଟ୍ ଗୀତ ଆଉ ଆମେ କଥା ଦଉଛୁ ନିଶ୍ଚୟ ଚେଷ୍ଟା କରିବୁ ଆପଣଙ୍କ ଗୀତ ପ୍ଲେ କରିବାକୁ ଆଉ ସମୟ ହେଇଯାଇଛି ଗୀତ ପ୍ଲେ କରିବାର ଗୀତଟିକୁ ରିକ୍ୱେଷ୍ଟ କରିଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁର ଢେଙ୍କାନାଳରୁ ସୌତୁନୀ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଯାହାକୁ ଗାଇଛନ୍ତି ତାମସେନ୍ ସିଂ ଏବଂ ଚାଲନ୍ତୁ ତାଙ୍କ ପସନ୍ଦର ଶୁଣିବା ଏଇ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦପଡ଼ା ଜଗତସିଂହପୁରରୁ ଶୁଣିବାକୁ ଚାହିଁଛନ୍ତି ମେଜର ସାବ ଚଳଚ୍ଚିତ୍ରର ଉଦିତ ନାରାୟଣ ଗାଇଥିବା ଗୀତଟି।

0: भी चलोगे?
1: अजी कहके तो देखो,
0: जहाँ भीगा भीगा मौसम हो, हम हो और तुम हो।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା, ସିପୁ ପପୁ, ଦୀପୁ ଖୁସି, ଲୁସି ମିତା ଏବଂ ଉନିଆ। ଶୁଣିବାକୁ ଚାହିଁଛନ୍ତି ସ୍ୱପ୍ନସାଗର ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍। ଆଉ କହିଛନ୍ତି, ଲେଖିଛନ୍ତି, କାର୍ଯ୍ୟକ୍ରମର ଗୀତଗୁଡ଼ିକ ବହୁତ ଭଲ ଲାଗୁଛି, ସେଥିପାଇଁ କି ବହୁତ ବହୁତ ଧନ୍ୟବାଦ। ତେବେ ଚାଲନ୍ତୁ, ଆପଣଙ୍କ ପସନ୍ଦର ଗୀତ ପହଞ୍ଚିଲା ଆପଣଙ୍କ ପାଖରେ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ନାମ ଗୁମ୍ ଜାଏଗା ଚଳଚ୍ଚିତ୍ରର ଏହି ଗୀତଟି ଶୁଣିବାକୁ ଚାହିଁଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୁଆଲଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରତିମା ମେହେର ବିଜେପୁର ବରଗଡ଼ରୁ love.com ର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ସୌରଭ ନାୟକଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସୁଚିତ୍ରା ସେନାପତି ସହିଦନଗର ଭୁବନେଶ୍ୱରରୁ ଲେଖିଛନ୍ତି ସ୍ୱପ୍ନେ ସାଜନ କେ ଚଳଚ୍ଚିତ୍ରର ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ମୁକୁଲ ଅଗ୍ରୱାଲ ଏବଂ ଅଲକା ୟାଗ୍ନିକ ଏବଂ ଲେଖିଛନ୍ତି ଆଜିର ପ୍ରୋଗ୍ରାମରେ ସୁନ୍ଦର ଟପିକ୍ ରଖିଥିଲେ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ଓକେ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣ ଶୁଣିଥିବାରୁ ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏଇ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ବରଗଡ଼ରୁ ରୋହିତ ମେହର ବୁଦାପାଲି ବିଜେପୁରରୁ ଲେଖିଛନ୍ତି ଗୋଟେ ଶୁଆ ଗୋଟେ ଶାରୀ ଚଳଚ୍ଚିତ୍ରର ଏହି ଗୀତଟି ଶୁଣିବାକୁ ଯାହାକୁ ଗାଇଛନ୍ତି ହ୍ୟୁମାନ ସାଗର।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କୀ କଲେଜ ବାଙ୍କୀ କଟକରୁ ଶୁଣିବାକୁ ଚାହିଁଛନ୍ତି ସନ୍ଧ୍ୟା ତାରା ଚଳଚ୍ଚିତ୍ରର ଗୋଟିଏ ଗୀତ ଯାହାକୁ ଗାଇଛନ୍ତି ଅମିତ କୁମାର।

ଆଜି ସକାଳର କାର୍ଯ୍ୟକ୍ରମଗୁଡ଼ିକ ମନଛୁଆଁ ଲାଗୁଛି। ବିଶେଷକରି ଡାଏଲିନ୍ ପ୍ରୋଗ୍ରାମରେ ନୂଆ ପୁରୁଣା ସ୍କୃତି ବିଷୟରେ ଅନେକ ଶ୍ରୋତାଙ୍କ ମତାମତ ସ୍ୱାଗତ ଯୋଗ୍ୟ ଥିଲା। ବହୁତ ବହୁତ ଧନ୍ୟବାଦ, ଆପଣ ଶୁଣିଛନ୍ତି, ମତାମତ ଦେଇଛନ୍ତି, ସେଥିପାଇଁ ନିଅନ୍ତୁ। ଏବେ ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସୋମନାଥ ସାହୁ କେନ୍ଦ୍ରାପଡ଼ାରୁ। ଶୁଣିବାକୁ ଚାହିଁଛନ୍ତି ଆଲବେଲା ଚଳଚ୍ଚିତ୍ରର ଏହି ଗୀତଟି ଯାହାକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ରୋହିତ ସେନ, ଆଭାସ ସେନ, ଦୀପକ କୁମାର ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଶୁଣିବାକୁ ଚାହିଁଛନ୍ତି ଘର୍ କା ଚିରାଗ ଚଳଚ୍ଚିତ୍ରର ଏହି ଗୀତଟି ଯାହାକୁ ଗାଇଛନ୍ତି ଅମିତ କୁମାର ଏବଂ ସାଥୀ।

ପରବର୍ତ୍ତୀ ଗୀତଟି ରେନ୍ବୋ ଏସ୍ଏମ୍ଏସ୍ର ଶେଷ ଗୀତ, ଯାହାକୁ ରିକ୍ୱେଷ୍ଟ କରିଛନ୍ତି ସୁକାନ୍ତ ମାଝୀ ବିଷୋଇ ମୟୂରଭଞ୍ଜରୁ। ଶୁଣିବାକୁ ଚାହିଁଛନ୍ତି ଅଜବ ପ୍ରେମ କି ଗଜବ କାହାଣୀରୁ ଏହି ଗୀତଟି, ଯାହାକୁ ଗାଇଛନ୍ତି ଆତିଫ ଅସଲାମ ଏବଂ ଆଲିଶା ଚିନ୍ନୟ। ଆଉ ଏଥିସହିତ ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁନଉଛି ଆପଣଙ୍କଠୁ ବିଦାୟ। ତାରା ବାଏ ବାଏ, ସି ୟୁ ସାୟୋନାରା, ହମେ ରାହି ପ୍ୟାର କେ ଫିର ମିଲେଙ୍ଗେ ନା। ଚଲତେ ଚଲତେ କିପ୍ ଶାଇନିଂ ଆଣ୍ଡ କିପ୍ ସ୍ମାଇଲିଂ। ହାଭ୍ ଅ ଗୁଡ୍ ଡେ, ବାଏ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ଦିନ 11 ବାଜି ସାରିଛି। ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର। ଆଜି ଆମେ କଥା ହେବା ଏପରି ଜଣେ ସୁପରଷ୍ଟାରଙ୍କ ବିଷୟରେ ଯାହାଙ୍କ ନାଁ ଶୁଣିଲେ ହିଁ ମନେ ପଡ଼େ ସ୍ୱାଗ ଆକ୍ସନ ରୋମାନ୍ସ ଆଉ ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ। ସ୍କ୍ରିନ୍ରେ ଏଣ୍ଟ୍ରି ହେଲେ ପୁରା ଥିଏଟର ପୁରା କମ୍ପି ଉଠେ। ତାଙ୍କ ଡାଇଲଗ୍ ଆସିଲେ ଫ୍ୟାନ୍ ମାନେ ପୁରା ଦିଲ୍ ଖୁସ୍ କରିଦିଅନ୍ତି। ଆଉ ଷ୍ଟାଇଲ୍, ତାଙ୍କ ଷ୍ଟାଇଲ୍ ଏମିତି ଯେ ସବୁ ଜେନେରେସନ୍ରେ ପୁରା ଫେଭରେଟ୍। ହଁ, ଆଜି ଆମେ କଥା ହେବା ବଲିଉଡ୍ର ଭାଇଜାନ ସଲମାନ ଖାନ୍ଙ୍କ ବିଷୟରେ, ତାଙ୍କର ଆକ୍ଟିଂର ଜର୍ଣ୍ଣି ବିଷୟରେ କଥା ହେବା। କିନ୍ତୁ ଏବେ ଶୁଣିନେବା ତାଙ୍କ ଫିଲ୍ମର ଗୋଟେ ସୁପରହିଟ୍ ଗାନା। ତେବେ ଶୁଣୁଥାନ୍ତୁ ଆଉ ଏଇ ଗୀତକୁ ପୁରା ଭରପୁର ଏଞ୍ଜୟ କରନ୍ତୁ।

ସୋ ଚାଲିଛି କଳାକାର ଆଉ କଳାକାରରେ ଆଜି ଆମେ କଥା ହେଉଛେ ସଲମାନ ଖାନଙ୍କ ବିଷୟରେ। ସଲମାନ ଖାନ ଜଣେ ଆକ୍ଟର ତା ନୁହେଁ, ସେ ହେଉଛନ୍ତି ପୁରା ଇମୋସନ। ତାଙ୍କ ଏଣ୍ଟ୍ରି ଡାଇଲଗ ଆଉ ଡ୍ୟାନ୍ସ ଷ୍ଟେପ ସେ ସବୁଯାକ ଫ୍ୟାନମାନଙ୍କ ପାଇଁ ବହୁତ ସ୍ପେଶିଆଲ। ମେନେ ପ୍ୟାର କିୟା ଠାରୁ ଆରମ୍ଭ କରି ୱାଣ୍ଟେଡ୍, ଦବଙ୍ଗ, ବଜରଙ୍ଗୀ ଭାଇଜାନ ପର୍ଯ୍ୟନ୍ତ ପ୍ରତ୍ୟେକ ଫିଲ୍ମରେ ସଲମାନ ନିଜର ଗୋଟେ ଅଲଗା ଛାପ ଛାଡ଼ି ଯାଇଛନ୍ତି।

ସଲମାନ ଫିଲ୍ମ ମାନେ ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ, ଯୋଉଠି ଆକ୍ସନ ଅଛି, ଇମୋସନ ଅଛି, ଆଉ କମେଡି ଅଛି, ଆଉ ଫୁଲ୍ ରୋମାନ୍ସ ମଧ୍ୟ ଅଛି। ଖାସ୍ ସେଥିପାଇଁ ଛୋଟଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମକୁ ବହୁତ ପସନ୍ଦ କରନ୍ତି।

ତାଙ୍କର ଦମଦାର ଆକ୍ଟିଂ ପାଇଁ ସେ ପାଇଛନ୍ତି ଅନେକ ଆୱାର୍ଡ ଆଉ ସମ୍ମାନ। ମେନେ ପ୍ୟାର କିୟା ପାଇଁ ଫିଲ୍ମଫେୟାର ବେଷ୍ଟ ମେଲ୍ ଆକ୍ଟରର ଆୱାର୍ଡ ପାଇଥିଲେ। ପରେ ପରେ କୁଛ କୁଛ ହୋତା ହେ ପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟରର ଆୱାର୍ଡ, ଦବଙ୍ଗ ବଜରଙ୍ଗୀ ଭାଇଜାନ ସୁଲତାନ ପରି ସୁପରହିଟ୍ ଫିଲ୍ମ ପାଇଁ ସେ ଅନେକ ପପୁଲାର ଆୱାର୍ଡ ମଧ୍ୟ ପାଇଛନ୍ତି। ସାଥୀ ଆଗକୁ ତ ତାଙ୍କ ବିଷୟରେ କଥାବାର୍ତ୍ତା ଜାରି ରହିବ, କିନ୍ତୁ ଚାଲନ୍ତୁ ଏବେ ଶୁଣି ନବା ତାଙ୍କ ଫିଲ୍ମରୁ ଗୋଟେ ସୁପରହିଟ୍ ଗାନା। ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସଲମାନ ଏମିତି ଜଣେ କଳାକାର ଯିଏ କେବଳ ମୁଭି ନୁହେଁ ବରଂ ଅନେକ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ତାଙ୍କ ଷ୍ଟାଇଲ, ସ୍ମାଇଲ୍ ଆଉ ଦମଦାର ଆକ୍ଟିଂ ଆଜି ବି ଦର୍ଶକଙ୍କୁ ସେଇ ଉତ୍ସାହ ଦେଇଛି।

ତାଙ୍କ ଲାଇଫ୍ ଆମକୁ ଶିଖେଇଛି, ଲାଇଫ୍ରେ ଯେତେ ବି ଷ୍ଟ୍ରଗଲ୍ ଆସୁନା କାହିଁକି ନିଜର ଅଲଗା ପରିଚୟ ନେଇ ଆଗକୁ ବଢ଼ିବା। ତେବେ ସାଥୀ, ଏ ଥିଲା ସଲମାନ ଖାନଙ୍କ ଜର୍ଣ୍ଣିର କିଛି ସୁନ୍ଦର କଥା। ତେବେ ଆଜି ତ ସମୟ ହେଇଯାଇଛି, କଳାକାର ଶୋକୁ ଏଇଠି ରଖୁଛୁ। ପୁଣି ନେଇ ଆସିବି ଆଉ ଜଣେ କଳାକାରଙ୍କ କାହାଣୀକୁ ନେଇ, ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ଗୀତ ଶୁଣିବାକୁ ଆମ ସମସ୍ତଙ୍କୁ ବହୁତ ଭଲ ଲାଗେ, ଆଉ ସେ ଗୀତ ଯଦି ଟିକେ ପୁରୁଣା ଥାଏ ନା, ସେ ଗୀତରେ ବହୁତ ସାରା ସୁକୁନ ଥାଏ ଆଉ ବହୁତ ସାରା ପୁରୁଣା ମେମୋରି ଆମର ତାଜା ହେଇଯାଏ, ଆଉ ଆମେ ଭାବନା ଭିତରେ ପୁରା ପୁରୀ ହଜିଯାଉ। ତେବେ ସାଥୀ, ଆପଣଙ୍କ ଭାବନାକୁ ଟିକେ ଅଟକେଇ ମୁଁ ଶୁଣିଦେଉଛି ଆପଣମାନଙ୍କ ପାଇଁ ସେଇ ପୁରୁଣା ହିନ୍ଦୀ ଫିଲ୍ମର କିଛି ସୁପରହିଟ୍ ଗାନା। ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟପ୍ ଭି ଟ୍ୟୁନ୍ ଭି ସବୁକିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ଆଜି ଆମେ ଢେର ସାରା କଥା ହବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ। ଆପଣ ସମସ୍ତେ କେମିତି ଅଛନ୍ତି? ଆଶା କରୁଛି ଜୀବନର ଏଇ ବ୍ୟସ୍ତମୟ ରାସ୍ତାରେ ନିହାତି ବହୁତ ଭଲରେ ଥିବେ ଆଉ ଲାଇଫର ସବୁ ମୁମେଣ୍ଟକୁ ଆପଣ ଏଞ୍ଜୟ କରୁଥିବେ। ତେବେ ସାଥୀ, ଜୀବନଟା ବହୁତ ରଙ୍ଗରେ ଭରିଥାଏ। କେବେ ହସ, କେବେ ଲୁହ, କେବେ ନିଜ ଲୋକମାନଙ୍କର ଭିଡ଼, ତ ପୁଣି କେବେ ନିଜ ଭିତରେ ବି ଗଭୀର ନିରବତା। ତଥାପି ଆମେ କ'ଣ ଅଟକୁ ନା ଆମ କାମ ଅଟକେ? ଏସବୁ ଭିତରେ ବି ଜୀବନ ବହୁତ ସୁନ୍ଦର ଲାଗେ। ଜୀବନର ପ୍ରତ୍ୟେକ ଅନୁଭୂତି ଗୋଟିଏ ଗୀତ ଭଳି ଲାଗେ। ତେବେ ଚାଲନ୍ତୁ ନା ସତୀ, ଏ ଗୀତ ସହ ହଜିଯିବା ଆଉ ଜୀବନର କିଛି ସ୍ମୃତିକୁ ମନେ ପକାଇବା ଏଇ ଗୀତ ଭିତରେ। ତେବେ ପହଞ୍ଚାଇ ଦେଉଛି ଏଇ ସୁନ୍ଦର ଗୀତଟି, ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
0: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

କେବେ ଆପଣ ଭାବିଛନ୍ତି ଛୋଟବେଳର ଯୋଉ ଖୁସି ପାଇଁ ଆମେ ହସୁଥିଲୁ ଆଜି ସେଇ ଖୁସି ମନ ଭିତରେ ଏବେ ସ୍ମୃତି। ଆଗରୁ ବର୍ଷା ହେଲେ କାଗଜ ଡଙ୍ଗା କରି ଭସାଉଥିଲୁ, ଆଜି ବର୍ଷା ହେଲେ କିଛି ପୁରୁଣା ସ୍ମୃତି ମନେ ପଡ଼େ।

ଏଇ ସ୍ମୃତି ସହ ଜୀବନ ବଦଳିଯାଏ ଆଉ ଜୀବନ ସହ ଭାବନା ବି ବଦଳିଯାଏ। ହେଲେ ଗୋଟେ କଥା କିନ୍ତୁ ସତ ସାଥୀ, ଯେଉଁ ମଣିଷ ଜୀବନର ପ୍ରତ୍ୟେକ ରଙ୍ଗକୁ ଅନୁଭବ କରିଛି ସେ ମଣିଷ ସତରେ ଜୀବନକୁ ବହୁତ ଭଲସେ ବୁଝିସାରିଛି।

ତେବେ ଚାଲନ୍ତୁ ନା ସଦୀ ଏଇ ଗୀତର ଧୁନରେ ହଜିଯିବା ଆଉ ପୁରା ପୁରୀ ଗୀତରେ ପୁରା ଭିଜିଯିବା। ତେବେ ପହଞ୍ଚାଇ ଦେଉଛି ଏଇ ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ଜୀବନରେ କେହି ଆସନ୍ତି କିଛି ସମୟ ପାଇଁ ଖୁସି ଦେଇ ଚାଲିଯାଆନ୍ତି, ଆଉ କିଛି ସ୍ମୃତି ହୋଇ ରହିଯାଏ, କିଛି ସମ୍ପର୍କ ଏମିତି ବି ଥାଏ ହୃଦୟର ଖୁବ୍ ପାଖରେ। ଆମେ ସବୁବେଳେ ଭାବୁ ଖୁସି ହେବା, କିନ୍ତୁ କେବେ କେବେ ଦୁଃଖ ବି ଆମକୁ ବହୁତ କିଛି ଶିଖେଇଥାଏ। ତେଣୁ ସାଥୀ, ଜୀବନର ସବୁ ରଙ୍ଗରେ ଗୋଟେ ସୁନ୍ଦର କାହାଣୀଟେ ଅଛି, ସବୁ ରଙ୍ଗକୁ ପୁରା ପୁରି ଏନ୍ଜୟ କରନ୍ତୁ।

ଲାଇଫ୍ଟା ବହୁତ ସୁନ୍ଦର, ତେଣୁକରି ସବୁବେଳେ ହସିକି ବଞ୍ଚନ୍ତୁ, ନିଜ ଲୋକଙ୍କ ସହ ବହୁତ ସାରା ସମୟ କାଟନ୍ତୁ, କାରଣ ସମୟ ସିନା ସରିଯାଏ, କେବଳ ସ୍ମୃତି ବାକି ରହିଯାଏ। ଏଇ ଦେଖୁନାହାନ୍ତି, ଆପଣଙ୍କ ସହ କଥା କଥା ଭିତରେ ସମୟ କେତେବେଳେ ସରି ସରି ଆସିଲାଣି ଜମା ବି ଜଣାପଡ଼ୁନି। ତେବେ ସାଥୀ, ଆଜି ତ ସମୟ ହେଇଯାଇଛି କିଛି କଥା କିଛି ଗୀତ ଶୋକୁ ଏଇଠି ରଖୁଛୁ। ତେବେ ଏତିକି କହିବି, ସବୁବେଳେ ହସୁଥାନ୍ତୁ, ଜୀବନର ସବୁ ରଙ୍ଗକୁ ଏଞ୍ଜୟ କରନ୍ତୁ।

ଆପଣ ମାନେ କେମିତି ଅଛନ୍ତି? ଆଶା କରୁଛି ବହୁତ ଭଲରେ ଆଉ ଖୁସିରେ ଥିବେ। ସମୟ ତ ଦିନ 1:10 ହେଇସାରିଛି। ବର୍ତ୍ତମାନ ସମୟ ଆପଣମାନଙ୍କର ଫେଭରେଟ୍ ଶୋ ଆଜିର ଚର୍ଚ୍ଚାରେ। ଯୋଉଠି ଢେର ସାରା ଚିଟ୍ଚାଟ୍ ସହ ଗାନାର ଝଲସା, ଆଉ ମୁଁ ଅଛି ଆପଣଙ୍କ ସହ ମୋନାଲିସା। ଆଜି ଆମେ ଢେର ସାରା କଥା ହେବା, ଗୀତ ମଧ୍ୟ ଶୁଣିବା ଆଜି ଚର୍ଚ୍ଚାରେ।

ଆଜି ଆମେ କଥା ହେବା ଏମିତି ଗୋଟେ ଟପିକ ବିଷୟରେ ଯାହା ଆମ ସମସ୍ତଙ୍କ ଲାଇଫ ସହ ଜଡିତ। ଜୀବନ ଗୋଟେ ଏମିତି ପଥ ଯୋଉଠି ପ୍ରତ୍ୟେକ ଦିନ ନୂଆ ପରିସ୍ଥିତି ଆମ ସମସ୍ତଙ୍କ ସାମ୍ନାକୁ ଆସେ। କେବେ ଖୁସିର ମୋମେଣ୍ଟ ତ ପୁଣି କେବେ କଠିନ ପରିସ୍ଥିତି ଆମକୁ ଭିତରୁ ଟିକେ ଭାଙ୍ଗିବାକୁ ଚେଷ୍ଟା କରେ। ସତ କଥା ହେଉଛି ଜୀବନର ଶିକ୍ଷା ଆମେ ପରିସ୍ଥିତିରୁ ହିଁ ଶିକ୍ଷା ଲାଭ କରିଥାଉ।

କେହି କେହି ଧୈର୍ଯ୍ୟ ଧରନ୍ତି ତ ଆଉ କେହି କେହି ନିଜ ଲୋକଙ୍କ ହେଲ୍ପ ନିଅନ୍ତି ତ ପୁଣି କେହି କେହି ମାନେ କଷ୍ଟରେ ପଡିକି ସେମାନେ ଆପେ ଆପେ ଷ୍ଟ୍ରଙ୍ଗ ବନିଯାନ୍ତି। ତେବେ ସାଥୀ ଆପଣଙ୍କର ମାନେ ଯାହା ବି କିଛି ସିଚୁଏସନ୍ ବା ପରିସ୍ଥିତି ଆସେ ତା ସାମ୍ନା ଆପଣ କେମିତି କରନ୍ତି, ଆପଣ ଆପଣମାନଙ୍କର ଅନୁଭୂତି ଆମକୁ ସେୟାର କରନ୍ତୁ। ସେୟାର କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ ଠିକଣା ଆଉ ମେସେଜ ଲେଖି ଆମକୁ ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବର ହେଲା 0949596320। ନମ୍ବରଟି ଆଉଥରେ କହିରୁ, ଆପଣ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ନିଜର ମନର କଥା ଲେଖିକି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣମାନଙ୍କର ମତାମତ ମନର କଥା ଆମକୁ ଲେଖିକି ପଠାନ୍ତୁ। ସେତେ ପର୍ଯ୍ୟନ୍ତ ଶୁଣେଇ ଦେଉଛି ଆଉ ଗୋଟେ ସୁନ୍ଦର ସା ଗାନା, ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ତେବେ ସାଥୀ, ସମୟ ସବୁବେଳେ ଗୋଟେ ଟାଇପ୍ର କେବେ ବି ରୁହେନି। ଖୁସି ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ନିହାତି ଆସେ। ତେବେ ସିଚୁଏସନ୍ ଏମିତି ଆସେ, ନିଜକୁ ସମ୍ଭାଳିବା ବହୁତ କଷ୍ଟ ଲାଗେ। କିନ୍ତୁ କିନ୍ତୁ କିନ୍ତୁ କିନ୍ତୁ ମାନେ ସମୟ ହିଁ ଆମର ଶିକ୍ଷକ। ସେ ଆମକୁ ଷ୍ଟ୍ରଙ୍ଗ ବନାଏ ସବୁ ପରିସ୍ଥିତିରେ, ମାନେ ଆମକୁ ଶିଖାଏ। କାରଣ ଝଡ଼ ନଥିଲେ ମଣିଷ କେବେ ନିଜ ଭିତରୁ ସାହସକୁ ଚିହ୍ନି ପାରେନି। ଆମେ ହାରିଗଲୁ ବୋଲି ଲାଗେ, କିନ୍ତୁ ଯେଉଁମାନେ ପୁଣି ଉଠି ଦୌଡ଼ିବା ଆରମ୍ଭ କରନ୍ତି ସେମାନେ ପ୍ରକୃତରେ ଲାଇଫକୁ ଚିହ୍ନିଥାନ୍ତି। ତେବେ ସାଥୀ, ଆପଣଙ୍କର ମତାମତ କ'ଣ ରହିଛି? ଆପଣ ପରିସ୍ଥିତିର ସାମ୍ନା କେମିତି କରନ୍ତି? ଆପଣଙ୍କ ଅନୁଭୂତି ଆମକୁ ସେୟାର କରନ୍ତୁ। ସେୟାର କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ ମେସେଜ୍ ଲେଖି ଆମକୁ ପଠାନ୍ତୁ ଆମ ନମ୍ବରକୁ। ଆମ ନମ୍ବର ହେଲା 09495963210। ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ସୁନ୍ଦର ମେସେଜ ଆମ ପାଖକୁ ଲେଖିକି ପଠେଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଶୁଣି ଦେଉଛି ଆଉ ଗୋଟିଏ ସୁନ୍ଦର ଗୀତଟି। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋ ନାଲିସା ଆପଣଙ୍କ ସାଥିରେ ଆପଣ ସମସ୍ତଙ୍କର ମେସେଜ ବହୁତ ମାତ୍ରାରେ ଆସି ଆମ ପାଖରେ ପହଞ୍ଚିଗଲାଣି ତେବେ ଚାଲନ୍ତୁ ପଢ଼ିନବା ପ୍ରଥମ ମେସେଜଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି ପ୍ରଥମ ମେସେଜଟି କରିଛନ୍ତି ଶ୍ରଦ୍ଧା ପୀଡ଼ାନାସୀ କଟକରୁ ସେ ଲେଖିଛନ୍ତି ଜୀବନର ପରିସ୍ଥିତି କେବେ କେମିତି ଆସିଯାଏ କେହି ବି ଜାଣିପାରିନଥାନ୍ତି କେବେ ସୁଖ ତ ପୁଣି କେବେ ଦୁଃଖ କେବେ ସଫଳତା ତ ପୁଣି କେବେ ବିଫଳତା କିନ୍ତୁ ପ୍ରତ୍ୟେକ ପରିସ୍ଥିତିକୁ ଭୟ ନ କରି ଧୈର୍ଯ୍ୟ ଓ ସାହସର ସହ ସାମ୍ନା କରିବା ଦରକାର ମୁଁ ଭାବେ ଖରାପ ସମୟ ଆମକୁ ଅନେକ କିଛି ଶିଖାଇଥାଏ ସମସ୍ତେ ଆସିଲେ ଭାଙ୍ଗି ପଡ଼ିବା ନାହିଁ ଶାନ୍ତ ମନରେ ସମାଧାନ ଖୋଜିବା ଉଚିତ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିବା କଠିନ ପରିସ୍ଥିତି ମଧ୍ୟ ନିଜେ ଦିନେ ନିଶ୍ଚିନ୍ତ ସଫଳ ଆଉ ସହଜ ଲାଗିବ ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଶ୍ରଦ୍ଧା ବିଡ଼ାନାସୀ କଟକରୁ

ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନ୍ନା ନୂଆଗାଁରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ପରିସ୍ଥିତି ଯେତେବେଳେ ଖରାପ ହୁଏ ସେତେବେଳେ ଉପସ୍ଥିତ ବୁଦ୍ଧି ଦରକାର। ସେଇ ଉପସ୍ଥିତ ବୁଦ୍ଧି ବଳରେ ଆମର ସବୁ ସିଚୁଏସନ୍ ବଦଳିବ। ସେ ଆଉ ମଧ୍ୟ ଲେଖିଛନ୍ତି, ଆପଣଙ୍କର ବ୍ୟୁଟିଫୁଲ୍ ପ୍ରୋଗ୍ରାମ ପାଇଁ ହୃଦୟରୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଆମ ତରଫରୁ ବହୁତ ସାରା ଧନ୍ୟବାଦ ଆଉ ଢେର ସାରା ଭଲ ପାଇବା, କାରଣ ଆପଣ ଆମକୁ ଏତେ ଭଲ ପାଉଛନ୍ତି ଆଉ ଆମକୁ ଏତେ ମାତ୍ରାରେ ଶୁଣୁଛନ୍ତି। ତେଣୁକରି ଏତେ ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ତେବେ ମେସେଜଟି କରିଥିଲେ ରାଜେନ୍ଦ୍ର ନନା ନୂଆଗାଁରୁ।

ତେବେ ସାଥୀ ଆପଣଙ୍କ ମତାମତ କ'ଣ ରହିଛି ଆଜିର ଚର୍ଚ୍ଚାର ବିଷୟକୁ ନେଇକି? ଯଦି ପରିସ୍ଥିତି କିଛି ଯେମିତି ବି ଆସୁ, ଆପଣ ସେ ପରିସ୍ଥିତିର ସାମ୍ନା କେମିତି କରନ୍ତି, ଆପଣ ଆପଣମାନଙ୍କର ଅନୁଭୂତି ଆମକୁ ସେୟାର କରନ୍ତୁ। ସେୟାର କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦେଇ ନିଜ ନାଁ।

କଣ ମେସେଜ ଲେଖି ଆମକୁ ପଠେଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଉଛି 09495963210। ନମ୍ବରଟି ଆଉ ଥରେ କହି ରଖୁଛି 09495963210। ଆପଣ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ନିଜର ମନର କଥା ଲେଖିକି ପଠେଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣମାନଙ୍କର ମନର କଥା, ଆପଣଙ୍କ ମତାମତ ଆମକୁ ଲେଖିକି ପଠାନ୍ତୁ। ସେତେ ପର୍ଯ୍ୟନ୍ତ ଶୁଣେଇ ଦେଉଛି ଆଉ ଗୋଟେ ସୁନ୍ଦର ସା ଗୀତ, ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଚାଲିଛି ଆଜି ଚର୍ଚ୍ଚରେ ଆଉ ମୁଁ ଅଛି ମୋ ନାଲିସା ଆପଣଙ୍କ ସାଥିରେ। ତେବେ ଚାଲନ୍ତୁ ପଢିନବା ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି। ପରବର୍ତ୍ତୀ ମେସେଜଟି କରିଛନ୍ତି ସୁଶ୍ରୀ ଲିଙ୍କରୋଡ୍ କଟକରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଅପା, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି,

ଅପା ଅସୁବିଧା ତ ଲାଇଫରେ ଲାଗି ରହିବ, ଆଉ ହେଲେ ତାକୁ ଧୈର୍ଯ୍ୟର ସହ ସାମ୍ନା କରିବା ଦରକାର। ଦୁଃଖ ଟାଇମରେ ଭାଙ୍ଗି ନ ପଡ଼ି ସାହସର ସହ ତାକୁ ସାମ୍ନା କରିବା ଉଚିତ। ଖୁବ ସୁନ୍ଦର ମେସେଜଟି କରିଥିଲେ ସୁଶ୍ରୀ ଲିଙ୍କରୋଡ କଟକରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭା ସେନ୍ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମୋନାଲିସା ଅପା, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ପରିସ୍ଥିତି ଯେମିତି ବି ହେଉ ତାକୁ ସାମ୍ନା କରିବାକୁ ପଡ଼ିବ, ଦୁଃଖକୁ ସୁଖକୁ ଧୈର୍ଯ୍ୟର ସହ ସମ୍ମୁଖୀନ କରିବାକୁ ପଡ଼ିବ, ତେବେ ଯାଇକି ଆମେ ସବୁବେଳେ ଜିତିବାକୁ ପଡ଼ିବ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଆଭା ସେନ୍ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁର। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ମୋନାଲିସା ଭଉଣୀ, ଆପଣଙ୍କୁ ମଧ୍ୟ ମୋ ତରଫରୁ ଶୁଭ ମଧ୍ୟାହ୍ନ। ସେ ଲେଖିଛନ୍ତି, ମା ସାରଳା ଆପଣଙ୍କୁ ବହୁତ ଭଲରେ ଆଉ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ପାଇଁ। ଆଉ ବି ସେ ଲେଖିଛନ୍ତି, ଭଉଣୀ ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର, ସେଥିପାଇଁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ମୋ ତରଫରୁ ହୃଦୟରୁ ବହୁତ ଧନ୍ୟବାଦ, ଆପଣ ଆମକୁ ଏତେ ସାରା ଭଲ ପାଉଛନ୍ତି ଆଉ ଏତେ ମାତ୍ରାରେ ଶୁଣୁଛନ୍ତି। ସେ ଲେଖିଛନ୍ତି କି, ଭଉଣୀ ମୁଁ ଯେଉଁ କାମ କରେ ଯଦି ବି ଫେଲ୍ ମାରେ ମୁଁ ଡରି ନ ଯାଇ ମନୋବଳକୁ ଦୃଢ଼ କରେ, ଇଚ୍ଛାଶକ୍ତି ରଖେ, ପୁଣି ଥରେ ସେହି କାମ ପାଇଁ ପ୍ରୟାସ ଜାରି ରଖେ, ନିଶ୍ଚିନ୍ତ ମୁଁ ସଫଳତା ପାଏ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ।

ତେବେ ସାଥୀ ସିଚୁଏସନ୍ ଯେତେ କଠିନ ହେଉ ଲାଇଫ୍ଟା ଆମର କେବେ ବି ଅଟକିବନି। ପ୍ରତ୍ୟେକ ଅନ୍ଧାର ରାତି ପରେ ଯେମିତି ସକାଳ ଆସେ ସେମିତି ପ୍ରତ୍ୟେକ ଖରାପ ଟାଇମ୍ ପରେ ଭଲ ଦିନ ମଧ୍ୟ ନିହାତି ଆସେ। ଦରକାର କେବଳ ଧୈର୍ଯ୍ୟ, କନ୍ଫିଡେଣ୍ଟ ଆଉ ନିଜ ଉପରେ ଭରସା। ଲାଇଫ୍ରେ ହାରିବା ଭୁଲ ନୁହଁ, କେବେ ନା କେବେ ହାରିବା ଜରୁରୀ କାରଣ ଜିତିବା ପାଇଁ। ତେଣୁ ଯଦି ସେମିତି କିଛି ସିଚୁଏସନ୍ ଆସୁଛି ତେବେ ହାରିବେନି, ଡରିବେନି, ଆଗକୁ ବଢ଼ିବେ। ତେବେ ସାଥୀ ଆଜି ତ ସମୟ ହୋଇଯାଇଛି ଆଜିର ଚର୍ଚ୍ଚାର ଶୋକୁ ଏଇଠି ରଖୁଛୁ। ତେବେ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ ଆଉ ସିଚୁଏସନ୍ ଯେମିତି ବି ହେଉନା କାହିଁକି ସବୁବେଳେ ଆପଣ ସେ ସିଚୁଏସନ୍ରୁ ବାହାରି ବହୁତ ଆଗକୁ ବଢ଼ନ୍ତୁ, ନିଜର ସବୁ ସ୍ୱପ୍ନକୁ ପୂରା କରନ୍ତୁ।

0: ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ରସ୍ ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
1: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଇ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
0: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବା ବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି 4-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବେଧ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ଭଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
2: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपनी अप्रतिम देशभक्ति और कर्तव्य परायणता का प्रदर्शन करते हुए अपना सर्वोच्च बलिदान दिया है, वो सभी 2000 से ज्यादा जवानों को मन पूर्वक श्रद्धांजलि और आदर पूर्वक नमन करना चाहता हूँ।
0: ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସୀମା ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ଆନ୍ତର୍ଜାତିକ ସୀମାରେଖାକୁ ବିବେଚନା କରାଯିବା ଉଚିତ। ସେ କହିଛନ୍ତି, କେବଳ ସୀମାବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଯଥେଷ୍ଟ ନୁହେଁ, ତେବେ ସେ କ୍ଷେତ୍ରରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ବିଏସ୍ଏଫ୍ ସଫଳ ହୋଇଛି। ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1ରେ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ତାରିଖରେ ସେହି 2

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି।

0: ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣକ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ ଜୁଲାଇ 1 ତାରିଖରେ ୱାଶିଂଟନ୍ ଡିସିରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମ୍ର 16 ବିଧାନସଭାର ବାଚସ୍କତି ଭାବେ 7 କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ ୟୁଡିଏଫ୍, ବାମଦଳ ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍କତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ ୟୁଡିଏଫ୍ ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ 3 ଭାଷା ବାଧ୍ୟତାମୂଳକ ଭାବେ ଜୁଲାଇ 1 ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସିବିଏସ୍ଇ ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ 2 ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା, ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1 ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ ଆଇବିସିଏ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପଭି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 98 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍କାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds discussion with President of Cyprus Nikos Christodoulidis in New Delhi, says India and Cyprus aim to double investment flows in next 5 years.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି

0: ପ୍ରଯୁକ୍ତିବିଦ୍ୟା ସମ୍ଭଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय ड्रोन रडार आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ମୃତ୍ୟୁ ହୋଇଛି। 4 ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
2: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ। ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯେଉଁ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯେଉଁ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଏ ସବୁ କଥାକୁ ଆଧାର କରିକି ଅନେକଗୁଡ଼ିଏ ଆଲୋଚନା ଚର୍ଚ୍ଚା ହୋଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯେଉଁ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେହି ଅନୁଯାୟୀ ଯେଉଁ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍
1: ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ।

ଦେଶ କଥା ଶୁଣିଲେ ଆମ ସମସ୍ତଙ୍କ ହୃଦୟ ବହୁତ ଗର୍ବରେ ଭରିଯାଏ। ଆମ ଦେଶ ହେଉଛି ସାହସର କାହାଣୀ, ତ୍ୟାଗର ଗାଥା ଆଉ ସଂସ୍କୃତିର ସୁନ୍ଦର ପରିଚୟ। ଏହି ମାଟିରେ ଜନ୍ମ ନେଇଛନ୍ତି ଅନେକ ବୀର, ଯେଉଁମାନଙ୍କର ସଂଘର୍ଷ ବଳିଦାନ ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ। ତେବେ ସେହି ଦେଶପ୍ରେମର ସ୍ମୃତି ଆଉ କିଛି ଅନୁଭୂତି ସହ ଆରମ୍ଭ କରିବା ମୋ ଦେଶ।

ଆମ ଦେଶର ଇତିହାସ ଯେ କେବଳ ବହିର ପୃଷ୍ଠରେ ଲେଖା ହୋଇଥିବା ଗୋଟିଏ କାହାଣୀ ତା ନୁହେଁ। ଏହା ହେଉଛି ଲକ୍ଷ ଲକ୍ଷ ଲୋକଙ୍କର ସଂଘର୍ଷ, ସ୍ୱପ୍ନ ଆଉ ବଳିଦାନର ଗପ। ଏହି ମାଟିରେ ଜନ୍ମ ନେଇଥିବା ପ୍ରତ୍ୟେକ ବୀରଙ୍କ କାହାଣୀ ମଧ୍ୟ ଦେଶକୁ ଦେଇଛି ବୀରତ୍ୱର କଥା। ଆଜି ଯେତେବେଳେ ତ୍ରିରଙ୍ଗା ପବନରେ ଉଡ଼େ, ଆମ ହୃଦୟ ପୁରା ଗର୍ବରେ ଭରିଯାଏ।

ଆମ ଭାରତ କେବଳ ବୀରତାରେ ନୁହେଁ ଜ୍ଞାନ ସଂସ୍କୃତିରେ ମଧ୍ୟ ସମଗ୍ର ବିଶ୍ୱକୁ ଗୋଟିଏ ନୂଆ ପଥ ଦେଖାଇଛି। ବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଯୋଗ ଆୟୁର୍ବେଦ ଏସବୁ ହେଉଛି ଆମ ଦେଶର ଅମୂଲ୍ୟ ପରିଚୟ।

ଶିକ୍ଷା, ସଂସ୍କୃତି, କ୍ରୀଡ଼ା, ବିଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶର ଗାଥା ବିଶ୍ୱ ଦରବାରରେ। ସତରେ ସାଥୀ, ଆମେ ଯେତେବେଳେ ଆମ ଭାରତର ଗାଥା ଶୁଣୁନା, ସେବେ ଲାଗେ ଆମ ଦେଶ ସତରେ ବହୁତ ସୁନ୍ଦର।

ଆଜିର ଭାରତ ମଧ୍ୟ ନୂଆ କାହାଣୀ ଲେଖୁଛି। ତେବେ ସାଥୀ, ଭାରତର ଇତିହାସ କେବଳ ଗତ ଦିନର କଥା ନୁହେଁ, ଏହା ହେଉଛି ଆମର ଗର୍ବ, ଆମ ପ୍ରେରଣା ଆଉ ଆମ ଆତ୍ମା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଆପଣ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଏଫ୍ଏମ୍ ଚ୍ୟାନେଲ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ତକ୍। ଆଉ ମୁଁ ଅଛି ଆପଣଙ୍କ ସହିତ ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି। ଶୋ ଚାଲିଛି ସୁରିଲ ଆଫ୍ଟରନୁନ୍। ଟିକେ ଭାବନ୍ତୁ ତ, ସକାଳେ ସୂର୍ଯ୍ୟଙ୍କର କୋମଳ କିରଣ, ପକ୍ଷୀମାନଙ୍କର ମଧୁର ସ୍ୱର, ଗଛର ସବୁଜ ଛାଇ ଆଉ ବର୍ଷା ମାଟିର ସୁଗନ୍ଧ, ସତରେ ଏସବୁ କେତେ ସୁନ୍ଦର ଲାଗେ ନା। କିନ୍ତୁ କାହିଁକି ଏସବୁ ଭଲ ଲାଗେ, ସେସବୁ କ'ଣ ଆମେ କେବେ ଭାବିଛେ କି? ହଁ, ଏଇସବୁ ଭଲ ଲାଗେ ଏଇଥିପାଇଁ, କାରଣ ଏଇଟା ହେଉଛି ଆମ ପାଇଁ ପ୍ରକୃତିର ସୁନ୍ଦର ଉପହାର। ପ୍ରକୃତି ଆମକୁ କେବଳ ସେ ସୌନ୍ଦର୍ଯ୍ୟ ଦେଉଛି ତା ନୁହେଁ, ପ୍ରକୃତି ହେଉଛି ଆମ ଜୀବନର ଆଧାର, ଆମ ଜୀବନର ମୂଳ। ଥରେ ଭାବନ୍ତୁ, ଯଦି ପ୍ରକୃତି ନଥାନ୍ତା କ'ଣ ସତରେ ଆମେ ବଞ୍ଚିବା ସମ୍ଭବ ହେଇଥାନ୍ତା? ହଁ, ଆମେ ନିଶ୍ୱାସ ନେଉଛୁ କିନ୍ତୁ ଗଛ ଦେଉଛି ଅକ୍ସିଜେନ, ଆମେ ପାଣି ପିଉଛୁ କିନ୍ତୁ ପ୍ରକୃତି ଆମକୁ ଭରି ଦେଇଛି ନଦୀ, ବର୍ଷା, ଝରଣା ଏସବୁ। ଆମର ଖାଦ୍ୟ, ଔଷଧ, ଏକାଧିକ ଜୀବନ ଜୀବିକା, ଯାହା ବି ସବୁ କିଛି ଆମେ କରୁଛେ, ଏ ସବୁ କିଛି ଆମେ ପ୍ରକୃତି ଉପରେ ନିର୍ଭର କରି ହିଁ ପାଉଛୁ। ଆଚ୍ଛା, କହିଲି ଆଜିକାଲି ତ ଆମେ ସମସ୍ତେ କାମରେ ବ୍ୟସ୍ତ, ଜୀବନ ବ୍ୟସ୍ତ ହୋଇପଡ଼ୁଛି, ଆମେମାନେ ପ୍ରାୟତଃ ସମସ୍ତେ ମାନସିକ ଚାପରେ ରହୁଛୁ, ଆଉ ଏତେ ଷ୍ଟ୍ରେସ୍ରେ ରହିବା ପରେ ଆମେ ଯେତେବେଳେ କୋଠି ଗୋଟେ ବୁଲିବାକୁ ଯାଉ, ସେଠି ଆମେ ସବୁବେଳେ ଖୋଜୁ କ'ଣ, ଗୋଟେ ନ୍ୟାଚୁରାଲ୍ ପ୍ଲେସ୍ ଥିବା ଦରକାର, ଯେମିତିକି ପାହାଡ଼ିଆ ଜାଗା ହେଇଥିବ, ଜଙ୍ଗଲିଆ ଜାଗା ଥିବ, ନହେଲେ ଝରଣା ପାଖରେ ଥିବ, ନହେଲେ ସମୁଦ୍ର କୂଳରେ ସୂର୍ଯ୍ୟାସ୍ତ, ନହେଲେ ସୂର୍ଯ୍ୟୋଦୟ। ଏହିସବୁ ଜିନିଷକୁ ଦେଖି ଦେଖି ଆମ ମନ ଆପେ ଆପେ ଶାନ୍ତ ହୋଇଯାଏ। ଏଇଥିରେ ଭାବନ୍ତୁ, ଆମକୁ କିଛି ବି ମେଡିସିନ୍ ଦରକାର ନାହିଁ, କେବଳ ଆମର ପ୍ରକୃତି, ଆମର ନେଚର ହେଉଛି ଆମର ସର୍ବଶ୍ରେଷ୍ଠ ଷ୍ଟ୍ରେସ୍ ରିଲିଫ୍। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟାକ ଦିଲ୍ ସି ଦିଲ୍ତକ୍। ପୁଣି ଯିବା ଆଉ ଥରେ।

ସୋ ଫ୍ରେଣ୍ଡସ୍, ଏବେ ବାହାରେ ପ୍ରବଳ ଖରା। ନର୍ମାଲି ବାହାରକୁ ବାହାରିବା ବହୁତ କଷ୍ଟ ହେଇଯାଉଛି, ଆଉ ଘରେ ବି ଯେଉଁମାନେ ରହୁଛୁ ତା ବି ବେଶ ମୁସ୍କିଲ ହେଇପଡ଼ୁଛି ଖରା ପାଇଁ। କିନ୍ତୁ ଭାବନ୍ତୁ, ଯଦି ଆମ ଘର ଚାରିପଟରେ ଗଛ ଥାଆନ୍ତା ତାହେଲେ କ'ଣ ଏଇ ଖରାଟା ଆମକୁ ଏତେ ବ୍ୟତିବ୍ୟସ୍ତ କରିପାରିଥାନ୍ତା କି? ନା, କେବେ ବି ନୁହେଁ। କାହିଁକି ନା ଆମେ ଯେତେବେଳେ ରାସ୍ତାରେ ଯିବା ଆସିବା କରିଛେ ଏଇ ଖରା ସମୟରେ ବା ଖରାବେଳେ ଯେତେବେଳେ ଯାଇଥାଉ, ବହୁତ ବେଶୀ ଖରା ହେଉଥାଏ ସେ ସମୟରେ, ଆମେ ଯେତେବେଳେ ଗାଡ଼ିରେ ନିହାତି ଟ୍ରାଭେଲ କରିଥିବା ସେତେବେଳେ ଆମେ ଫିଲ୍ ବି କରିଥିବା, ଯେତେବେଳେ ଆମେ ଗଛର ସାଇଡ୍ ଦେଇକି କ୍ରସ୍ କରୁ ସେତେବେଳେ ବହୁତ ଥଣ୍ଡା ଲାଗେ। ତେଣୁ ସେମିତି ଯଦି ଆମ ଘର ପାଖରେ ଗଛ ଥାଆନ୍ତା ତାହେଲେ ଆଜି ହୁଏତ ଆମକୁ ଏତେ କଷ୍ଟ ହେଉନଥାନ୍ତା। ଆଉ ଯେଉଁମାନଙ୍କ ଘର ପାଖରେ ଗଛ ଭର୍ତ୍ତି ହେଇକି ଅଛି ସେମାନେ ନିହାତି ଏ କଥାକୁ ରିଲେଟ୍ ବି କରିପାରୁଥିବେ। ତେଣୁ ଗୋଟେ ଛୋଟ ଗଛ ଲଗେଇବା ମାନେ କେବଳ

ଗୋଟେ ଗଛ ଲଗେଇ ଦେଲେ ତା ନୁହେଁ, ଏଇଟା ଆମର ଆଗାମୀ ପିଢି ପାଇଁ ଜୀବନ ଲଗାଇବା ସହିତ ସମାନ। ଏଇଟା ସତ କଥା ଯେ ଯଦି ଆମେ ପ୍ରକୃତିକୁ ସୁରକ୍ଷା କରିବା, ପ୍ରକୃତି ମଧ୍ୟ ଆମକୁ ନିହାତି ଭାବରେ ସୁରକ୍ଷା ଦେବ। ତେଣୁ ଆମର କ'ଣ ଡ୍ୟୁଟି ରହିଛି? ପ୍ଲାଷ୍ଟିକକୁ କମ୍ ବ୍ୟବହାର କରିବା, ଗଛ ଲଗାଇବା, ପାଣି ସଞ୍ଚୟ କରିବା, ଆମର ପରିବେଶ ଆଖପାଖର ଅଞ୍ଚଳ ଯାହା ରହିଛି ତାକୁ ନିଜେ ସଫା କରିବାକୁ ଚେଷ୍ଟା କରିବା। ଆହୁରି ଗୋଟେ କଥା, ଯଦି ପ୍ରକୃତି ହସେ ତାହେଲେ ପୃଥିବୀ ହସେ, ଆଉ ଯଦି ପୃଥିବୀ ହସିବ ତାହେଲେ ଆମର ଜୀବନ ହିଁ ଖୁସିରେ ଭରିଯିବ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍। ସୁରିଲା ଆଫ୍ଟରନୁନ୍ରେ ଆଜି ଜ୍ୟୋତି ଅଛି ଆପଣଙ୍କ ସହିତ, ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ୍ ମ୍ୟୁଜିକାଲ ଟ୍ରାକ୍।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସକାଳର ଥଣ୍ଡା ପବନ କାହିଁକି ଏତେ ଭଲ ଲାଗେ, ବର୍ଷାରେ ମାଟିର ସୁଗନ୍ଧ କାହିଁକି ମନକୁ ଏତେ ଖୁସି କରିଦିଏ, ଗଛ ତଳେ ଟିକେ ବସିପଡ଼ିଲେ ମନ କାହିଁକି ଏତେ ଶାନ୍ତ ହୋଇଯାଏ। ଏହି ପ୍ରଶ୍ନ ନିଜକୁ ଆମେ ପଚାରିବା ଯେତେ ଜରୁରୀ ନୁହେଁ, ଉତ୍ତର ଖୋଜି ନେବାଟା ସେତେ ବେଶୀ ଜରୁରୀ। କାହିଁକିନା ଆମେ ଯେତେବେଳେ ବି ଟିକେ ଝୁଣ୍ଟି ପଡ଼ୁ, ପାଟିରୁ ସାଙ୍ଗେ ସାଙ୍ଗେ ଇଲୋ ମାଲୋ ଇଲୋ ବୋଲୋ ବୋଲି ବାହାରିଯାଏ। ମା ନାଁରେ ଯେତିକି ଶାନ୍ତି ଥାଏ, ଏହିସବୁ ଜିନିଷରେ ସେମିତି ଶାନ୍ତି ମିଳେ, କାରଣ ପ୍ରକୃତି ବି ଆମର ମା, ଆଉ ଏହିସବୁ ପ୍ରକୃତିର ମାୟା। ଆମ ମା ଆମ ପାଇଁ ଯେତେ କଷ୍ଟ ସହିଛନ୍ତି, ଆମ ପାଇଁ ଯେତେ ଧୈର୍ଯ୍ୟ ଧରିଛନ୍ତି, ପ୍ରକୃତି ଆମ ପାଇଁ ଠିକ୍ ସେମିତି କରିଛି। ଆଉ ଏଇ ପ୍ରକୃତିକୁ ଛାଡ଼ିଦେଲେ ଆମର ଅସ୍ତିତ୍ୱ ଅସମ୍ଭବ।

ପ୍ରକୃତି କହିଲେ କେବଳ ଗଛପତ୍ର ପାହାଡ଼ ପର୍ବତ ଏସବୁ ନୁହେଁ, ଆମ ଚାରିପାଖରେ ଆମେ ଯାହା ବି କିଛି ଦେଖୁଛେ, ଯାହା ସବୁ ଅନୁଭବ କରୁଛେ, ସେହି ସବୁ ପ୍ରକୃତିର ଅଂଶ। ଯେମିତି ପାଣି, ପବନ, ମାଟି, ଆକାଶ, ନଦୀ, ଜଙ୍ଗଲ, ପଶୁ, ପକ୍ଷୀ, ମଣିଷ, ସମସ୍ତେ ପ୍ରକୃତିକୁ ଆମେ କିଛି ମାଗିନି ସତ, ବା ପ୍ରକୃତି ବି ଆମକୁ କିଛି ମାଗିନି ଏକଥା ସତ, କିନ୍ତୁ ଆମର ଯାହା ଆବଶ୍ୟକତା ତା ପୂର୍ବରୁ ସିଏ ଆମ ପାଖରେ ଏମିତି ଖଞ୍ଜି ଦେଇଛି ଯେ ଆମେ ମାଗିବା କ'ଣ ପ୍ରକୃତିକୁ ଭୁଲି ଯାଇଛେ। ଯଦି ଗଛ ନଥାନ୍ତା, ଯଦି ବର୍ଷା ହେଉନଥାନ୍ତା, ଯଦି ନଦୀ ଶୁଖିଯାଏ, ବା ସକାଳେ ଯଦି ସୂର୍ଯ୍ୟ ଆକାଶକୁ ନ ଆସନ୍ତି, ତାହେଲେ କ'ଣ ସବୁ ହେବ? ଏସବୁ ବିନା କ'ଣ ଆମର ଜୀବନ ରହିବାଟା ସମ୍ଭବ କି? କେବେ ବି ସମ୍ଭବ ନୁହେଁ। ପ୍ରକୃତି ହେଉଛି ଆମ ଜୀବନର ଶ୍ୱାସ।

ଦିନେ ଯେତେବେଳେ ଆମେ ଚାଲି ଶିଖିନଥିଲେ, କ'ଣ ଏକାଥର କି ଚାଲିବା ଆରମ୍ଭ କରିଥିଲେ କି? କେବେ ବି ନୁହେଁ। ଆମେ ଯେତେବେଳେ ଚାଲିବା ଆରମ୍ଭ କରିଥିଲେ, ପ୍ରଥମେ କୁନି କୁନି ପାଦରେ ଗୋଟିଏ ଗୋଟିଏ ଷ୍ଟେପ୍ ହିଁ ପକେଇଥିଲେ। ଆଉ ବହୁତ ଥର ପଡ଼ି ବି ଯାଇଛେ। ବାରମ୍ବାର ତଳେ ପଡ଼ିଯିବା ପରେ ଧୀରେ ଧୀରେ ଆମେ ଚାଲି ଶିଖିଛେ। ଆଉ ସେଇ ପରିବର୍ତ୍ତନ ହେବା ପାଇଁ ଆମକୁ କିଛି ସମୟ ବି ଲାଗିଥିଲା। ମାନେ ଏଠି କହିବାର କଥା ଏଇଆ ଯେ, ଗୋଟେ ବଡ଼ ପରିବର୍ତ୍ତନ କରିବାକୁ ହେଲେ ସବୁବେଳେ ଛୋଟ ଛୋଟ ପଦକ୍ଷେପ ନେବାକୁ ହିଁ ପଡ଼େ। ଆମେମାନେ ଚାହିଁଲେ ସମସ୍ତେ ମିଶି କିଛି କିଛି ସରଳ କାମ, କିଛି କିଛି ଛୋଟିଆ କାମ କରିପାରିବା, ଯାହାଦ୍ୱାରା ଆମର ପ୍ରକୃତିକୁ ଆମେ ବଞ୍ଚାଇ ପାରିବା, ଆମ ପ୍ରକୃତିକୁ ଆମେ ସୁରକ୍ଷା ଦେଇପାରିବା, ଆମ ପ୍ରକୃତିକୁ ଆମେ ପରିଷ୍କାର କରିପାରିବା। ଗଛର ତ ଆବଶ୍ୟକତା ବହୁତ ବେଶୀ ରହିଛି, ତଥାପି ଆମେ ଚେଷ୍ଟା କରିବା ପ୍ରତିବର୍ଷ ଅତି କମ୍ରେ ଗୋଟିଏ ଗଛ ଆମେ ନିଜ ହାତରେ ଲଗାଇବା ଆଉ ତାର ଯତ୍ନ ନେବା, ତାକୁ ବଞ୍ଚାଇ ରଖିବା। ପ୍ଲାଷ୍ଟିକ୍ ବ୍ୟାଗ୍ ବଦଳରେ କପଡ଼ା

ବ୍ୟାଗ୍ ବି ୟୁଜ୍ କରିବା, ନହେଲେ ପେପର୍ ବ୍ୟାଗ୍ ୟୁଜ୍ ବି କରିପାରିବା। ଆମର ଯେତିକି ଆବଶ୍ୟକ ସେତିକି ପାଣି ହିଁ ୟୁଜ୍ କରିବା, ଅଯଥା ପାଣି ଖର୍ଚ୍ଚ କରିବାନି। ବାକି ଘରର ପାଖାପାଖି ଏରିଆ ଯାହା ରହିଛି ତାକୁ ସଫା ରଖିବା, ଆଉ ସେହିସବୁ ସଫା ରଖିବା ଦ୍ୱାରା ଆମର ଅନେକ ରୋଗ ଏମିତିରେ ଭଲ ହୋଇଯିବ। ଆଉ ଗୋଟିଏ ଛୋଟ ଅନୁରୋଧ, ପକ୍ଷୀମାନଙ୍କ ପାଇଁ ନିହାତି ଭାବରେ କିଛି ପାଣି କିଛି ଖାଦ୍ୟର ବ୍ୟବସ୍ଥା ଆମେ କରିବା। ଏହି ଗୋଟିଏ ଗୋଟିଏ ଛୋଟ ଗଛ ଆଗାମୀ ଦିନରେ ଗୋଟିଏ ବଡ଼ ଜଙ୍ଗଲ ହୋଇପାରେ, ଆଉ ଆମର ଏହି ଛୋଟ ଛୋଟ ପଦକ୍ଷେପ ପୃଥିବୀକୁ ଖୁବ୍ ସୁନ୍ଦର କରିପାରେ। ପ୍ରକୃତିଟା ଯେ କେବଳ ଆମ ପାଇଁ ଏଇଟା ତ ନୁହେଁ ନା, ଆମର ଆଗାମୀ ପିଢ଼ି ଆମର ଉତ୍ତର ପିଢ଼ି ଯେଉଁମାନେ ଅଛନ୍ତି ସେମାନେ ବି ପ୍ରକୃତିର ଭାଗିଦାରୀ। ଆମେ ଯଦି ଆଜି ପ୍ରକୃତିକୁ ସୁରକ୍ଷା ଦେବା, ଆସନ୍ତାକାଲି ପୃଥିବୀ ସୁନ୍ଦର ରହିବ, ଆଉ ଆମର ଉତ୍ତର ପିଢ଼ିମାନେ ମଧ୍ୟ ଶାନ୍ତିରେ ଜୀବନ ବଞ୍ଚିବେ। ପ୍ରକୃତି ଆମର ସମସ୍ତ ଆବଶ୍ୟକତା ପୂରଣ କରେ ସତ, କିନ୍ତୁ ଆମର ଲୋଭ କେବେ ବି ପୂରଣ କରେନି। ଆମେ ଆମର ଆବଶ୍ୟକତା ତ ନୁହେଁ, ଆମର ଲୋଭର ବଶବର୍ତ୍ତୀ ହୋଇ ପ୍ରକୃତିକୁ ଧୀରେ ଧୀରେ ଧୀରେ ଧୀରେ ନଷ୍ଟ କରି ଚାଲିଛେ। ଆଉ ଯେତେବେଳେ ପ୍ରକୃତି ତାର ତାଣ୍ଡବଲୀଳା ରଚୁଛି, ସେତେବେଳେ ଜୀବନର ଭୟ ଆମେ ସବୁବେଳେ ଦେଖୁଛେ। ତେଣୁ ଆଜିଠୁ ଆମେ ଶପଥ ନେବା, ସବୁଜ ପୃଥିବୀ ଗଢ଼ିବା, ପ୍ରକୃତିକୁ ଭଲ ପାଇବା, ଆଉ ଆମର ନେକ୍ସଟ ଜେନେରେସନ୍ ଯେଉଁମାନେ ଅଛନ୍ତି ସେମାନଙ୍କୁ ଗୋଟିଏ ସୁନ୍ଦର ଭବିଷ୍ୟତ ଗିଫ୍ଟରେ ଦେଇଯିବା। ତେବେ ଆଉ କିଛି ଗୀତ ସହିତ ସୁରିଲ ଆଫ୍ଟରନୁନ୍କୁ ୱାଇଣ୍ଡ ଅପ୍ କରିବା। ବାସ୍ ଖାଲି ଏତିକି ପ୍ରାର୍ଥନା, ଆପଣମାନେ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ, ପ୍ରକୃତି ସହିତ ସବୁବେଳେ ଯୋଡ଼ି ହୋଇ ରୁହନ୍ତୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଅପରାହ୍ନ 5ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ଦେଶର ସୀମାକୁ ଅବୈଧ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଷୟିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍, ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ମୁଖ୍ୟ ସମ୍ବାଦ ଶେଷ ହେଲା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗବୋ କଟକ ଦିଲ୍ ସି ଦିଲ୍ ତକ୍ ରେ ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଅଛି ଆଜି ଆପଣଙ୍କ ସହିତ। ଆଉ ଡେରି ନ କରି ଆରମ୍ଭ କରିବା ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ତେବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଆଜିର ପ୍ରଶ୍ନ ରହିଛି, ଆମେ ସମସ୍ତେ ତ ପରିବେଶରେ ବାସ କରୁଛୁ, କିନ୍ତୁ ପରିବେଶ ପାଇଁ ଆମର ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ନିହାତି ରହିଛି। ତେବେ ପରିବେଶର ସୁରକ୍ଷା ପାଇଁ ଆପଣ ନିଜେ କ'ଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଆଜି ସେୟାର କରିପାରିବେ ଆମ ସହିତ। ଆମର ନମ୍ବର ହେଉଛି 0671230353। ଯେମିତି ଆମର ନିଜ ଲୋକଙ୍କ ପାଇଁ ଆମର ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ରହିଥାଏ, ସେମିତି ଆମେ ରହୁଥିବା ପରିବେଶ ଉପରେ ବି ପରିବେଶ ପାଇଁ ମଧ୍ୟ ଆମର ବି କିଛି କର୍ତ୍ତବ୍ୟ ରହିଛି। ତେବେ କ'ଣ ସବୁ ପଦକ୍ଷେପ ନେଇଛନ୍ତି ଆମର ପରିବେଶକୁ ସୁନ୍ଦର ରଖିବା ପାଇଁ, ପରିବେଶକୁ ସୁସ୍ଥ ରଖିବା ପାଇଁ, ପରିବେଶକୁ ସୁରକ୍ଷିତ ରଖିବା ପାଇଁ? କଲ୍ ଅଲରେଡି ଆସିବା ଷ୍ଟାର୍ଟ ହେଇଗଲାଣି। ଦେଖିବା ଫର୍ଷ୍ଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କ'ଣ କହୁଛନ୍ତି।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଆରମ୍ଭ ହୋଇଯାଇଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ତେବେ କଲ୍ ନେବା ପୂର୍ବରୁ ଆଉ ଥରେ ପ୍ରଶ୍ନଟି କହି ରଖୁଛି ଯେ ଆଜିର ପ୍ରଶ୍ନ ରହିଛି, ପରିବେଶର ସୁରକ୍ଷା ପାଇଁ ଆପଣ ନିଜେ କ'ଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଆମ ସହିତ ସେୟାର କରିପାରିବେ। ଦେଖିନେବା ଆମର ଫର୍ଷ୍ଟ କଲର୍ ଆମ ସହିତ କିଏ ଯୋଡ଼ି ହେଉଛନ୍ତି ଆଉ କ'ଣ କହୁଛନ୍ତି।

0: ସୁରକ୍ଷା ପାଇଁ ଯାହା ବି କହୁଛନ୍ତି, ପ୍ରଥମେ ସୁରକ୍ଷା ପୂର୍ବରୁ ଆମେ ଯାହା ବି ନିଜେ ନିଜେ ଆମ ନିଜ ବ୍ୟକ୍ତିଗତ ଭାବେ ଯାହା କିଛି କରିବା ସେ ସମ୍ପର୍କରେ ଆପଣ ରଖିଛନ୍ତି। ତେବେ ମୁଁ କହିବି ଯେ ଆମର ପରିବେଶ ପ୍ରଦୂଷିତ ହେବାର ବିଭିନ୍ନ ତ କାରଣ ଅଛି, ଯେମିତିକି ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ବିଭିନ୍ନ ପ୍ରକାର ପ୍ରଦୂଷଣ ଅଛି, ଶବ୍ଦ ପ୍ରଦୂଷଣ। ତେବେ ମୁଁ କହିବି ଯେ ଆମର ଯୋଉ ଅତି ଉଚ୍ଚ ସ୍ତରରେ ଯୋଉ ସବୁ ବିଭିନ୍ନ ସମୟରେ ସବୁ ଦେଖିବେ, ଯୋଉ ଆପଣଙ୍କର ବିବାହ କିମ୍ବା କୌଣସି ଉତ୍ସବ ସମୟରେ ଯୋଉ ବଜା ହଉଛି, ତାକୁ ମୁଁ ମଧ୍ୟ ମୋ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ମୁଁ କହିବି ନାଇଁ ଆମେ ସାଉଣ୍ଡ ଦେଇକି ବଜେଇଲେ କିଛି ଅସୁବିଧା ହବନି, ଆଉ ବଜେଇଲେ ସମସ୍ତେ ଯଦି ସୁରକ୍ଷିତ ରହିପାରିବେ, କୁମାରେ ଅଛନ୍ତି କିମ୍ବା ମାନେ ପରିବେଶ ମଧ୍ୟ ସମ୍ପର୍କ ଭଲ ଅଛି। ମୁଁ ନିବିଡ ସମ୍ପର୍କ ଯାହା କହିଲେ ସେଇ କଥାଟାକୁ ଗ୍ରହଣ କରିବି, ତାଙ୍କୁ ମୁଁ ମୋ ଚେଷ୍ଟା କରେ। ତା ସହିତ ଦେଖିବେ ଆପଣ ଯୋଉ ଆମର ସବୁ ଯାହା ବି ବର୍ଜ୍ୟବସ୍ତୁ ଅଛି, ଯେମିତିକି ଆପଣଙ୍କର ପ୍ରତ୍ୟେକ ଦିନ ଯାହା ଆମର ବ୍ୟବହାର କରୁଛି କୌଣସି ବର୍ଜ୍ୟବସ୍ତୁ, ଯେମିତିକି ଆମର ଜରି, ଯେଉଁଟାକୁ ଆମେ କଣ କରୁ ସାଧାରଣତଃ କେହି ପୋଡ଼ି ଦେଇଥାନ୍ତି, ପୋଡ଼ିଲେ ସେଟା ପରିବେଶରେ ବହୁତ କୁପ୍ରଭାବ ପଡିଥାଏ, କିମ୍ବା ଯୋଉ କେଉଁ କେଉଁ ମାନେ ପୋତି ଦେଇଥାନ୍ତି, ଫୋପାଡ଼ି ଦେଇଥାନ୍ତି, ସେ ପୋତି ହେଲେ ମାଟିର ଉର୍ବରତା ମଧ୍ୟ ନଷ୍ଟ ହୁଏ, ସେଟା ଏତେ ଶୀଘ୍ର ସେ ମାଟିରେ ମିଶେ ନାହିଁ। ତେଣୁକରି ତାଙ୍କୁ ମୁଁ ନିଜେ ମଧ୍ୟ ଆମର ଯାହା ବି ବର୍ଜ୍ୟବସ୍ତୁ ବାହାରେ ଜରି ହଉ କିମ୍ବା ଇଏ ହଉ, ମୁଁ ଏଣେତେଣେ ନ ଫୋପାଡ଼ି ତାକୁ ମୁଁ ଗୋଟେ ଯୋଉ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କରେ ସବୁ କରାଯାଇଛି ଡଷ୍ଟବିନ୍, ତ ସାଧାରଣତଃ ଗ୍ରାମାଞ୍ଚଳରେ ଏତେ ହୁଏନି, ଯଦି ବି କୋଉଠି କାମ ଅଛି ସେଠାରେ ମୁଁ ପକେଇବାକୁ ଚେଷ୍ଟା କରେ, କାରଣ ସେଠି ପକେଇଲେ ହୁଏତ ତାକୁ ସେ ସଠିକ ଉପାୟରେ ତାକୁ ସେ ଇଏ କରିବେ, ଏମିତି ନଷ୍ଟ କଲେ ସଠିକ ଉପାୟରେ ନଷ୍ଟ ନ କଲେ ସେ ପରିବେଶ ଉପରେ କୁପ୍ରଭାବ ପଡିବ, କିମ୍ବା ଜାଳିଲେ ତା ମଧ୍ୟ ଖରାପ ପ୍ରଭାବ ପରିବେଶ ଉପରେ ପଡିବ। ତା ସହିତ ଦେଖିବେ ଆମର ନଦୀ ମାନଙ୍କରେ ସବୁ ଯେକୌଣସି ବର୍ଜ୍ୟବସ୍ତୁ ସବୁ ଯାହା ବି କିଛି ବାହାରିଲା ତାକୁ ସବୁ ପକଉଛନ୍ତି, ସେ ସମ୍ପର୍କରେ ମୁଁ ନିଜେ ପକାଏନି ଏବଂ ଅନ୍ୟମାନଙ୍କୁ ମଧ୍ୟ ମୁଁ ବୁଝିବାକୁ ଚେଷ୍ଟା କରେ ଯେ ସେଠି ନ ପକେଇଲେ ଭଲ, କାରଣ ଆମର ଜଳ ପ୍ରଦୂଷିତ ହେଉଛି ଏବଂ ତାକୁ ଅନେକ ମଧ୍ୟ ବ୍ୟବହାର କରୁଛନ୍ତି, ସେଥିପାଇଁ ମଧ୍ୟ ମୁଁ ବୁଝାଏ। ଆଉ ତାପରେ ଯାହା ବି ଆଉ ଜଣେ ଯିଏ ଶ୍ରୋତା ଭାଇ ଫୋନ କରିଥିଲେ, ସେ କହୁଥିଲେ ଯେ ସିଏ ସାଇକେଲ ଚଲାନ୍ତି, ମୁଁ ମଧ୍ୟ କେହିକି ଆମକୁ ମୋତେ ପରିହାସ ମଧ୍ୟ କରନ୍ତି କଣ ସାଇକେଲ ଚଲଉଛି, ମୁଁ ପାଖରେ ଯେତିକି ପାରେ ସେତିକି ସାଇକେଲ ଚଲାଇବାକୁ ଚେଷ୍ଟା କରେ, ଯେତିକି ହଁ ଦୂରକୁ ଯାଇପାରିଲି ମୁଁ ଗାଡି ଚଲାଏ, କାହିଁକିନା ମୂଳରୁ ବି ଏବେ ନୁହେଁ ମୂଳରୁ ବି କହେ, ଏକରେ ତ ଆମର ଶାରୀରିକ ଇଏ ପାଇଁ ଭଲ, ଶରୀର ପାଇଁ ଭଲ, ତା ସହିତ ଆମେ ମାନେ ପରିବେଶ ପ୍ରଦୂଷଣ ମଧ୍ୟ ଆମେ କିଛି ମାତ୍ରାରେ ଆମ ନିଜ ଅଞ୍ଚଳକୁ ବା ହଉ ବା ନିଜ ଇଏକୁ ଆମେ ଚେଷ୍ଟା କରି ବଞ୍ଚେଇ ପାରୁଛି, ସେଥିପାଇଁ ଚେଷ୍ଟା କରେ।
1: ତା ସହିତ
0: ଆମର ଯାହା ବି ମୁଁ ବେଶୀ ଲଗାଏ, ଖୁବ କମ ଲଗାଏ, କିନ୍ତୁ ଘରେ ଲଗାନ୍ତି, ମୁଁ ତାର ଟିକେ ପାଣି ଫାଣି ଦେଲେ ମୋତେ ଖୁସି ଲାଗେ, ଆଉ ପାଣି ଗଛଟା ବଞ୍ଚେଇବାକୁ ଚେଷ୍ଟା କରେ, ଆଉ ଖରାଦିନେ କଣ ଆମର ଯୋଉ ଗୋଟେ ଏମିତି ଖୋଳିକି କିଛି ଗୋଟେ ଏମିତି କରିକି ପୁରା ନାଳି ଭଳିଆ ପାଣିଟା ସବୁବେଳେ ପାଇଁ ରଖେ, ଯୋଉ ପକ୍ଷୀମାନେ ଅଛନ୍ତି ସେମାନେ ଏକରେ ପାଣି ପିଅନ୍ତି, ଏବେ ସେମାନଙ୍କ ଜୀବନ ସୁରକ୍ଷା ହେଲେ ଆମର ପରିବେଶ ସନ୍ତୁଳନ ମଧ୍ୟ ଭଲ ମାତ୍ରାରେ ରହିପାରିବ ଭଲ ଭାବରେ, ସେଥିପାଇଁ ମୁଁ କଣ କରେ ପାଣି ମଧ୍ୟ
1: ବହୁତ ବଢିଆ, ଏତେ ଗୁଡ଼ାଏ କାମ ଆପଣ ନିଜେ କରୁଛନ୍ତି। ଆଉ ଗୋଟେ ସୁନ୍ଦର କଥା କହିଲେ ଯେ ଅନ୍ୟମାନଙ୍କୁ ମଧ୍ୟ ବୁଝାନ୍ତି ଯେ ନଏଜ୍ ପଲ୍ୟୁସନ ବହୁତ ବେଶୀ ସାଉଣ୍ଡ ଦେଇକରି ଆମର ଯେମିତି ବରଯାତ୍ରୀ ବାଜା ବାଜେ, ସେସବୁ ଆପଣଙ୍କର ଯେଉଁମାନେ କଥା ଗ୍ରହଣ କରନ୍ତି ସେ ନଈରେ ଅଳିଆ ଆବର୍ଜନା ଫୋପାଡ଼ିବା କଥା ହେଉ ବା ପଲିଥିନ ଯାହା ସବୁ ଆମର ଅଛି ରିସାଇକେଲ ହେଇପାରିବ ଯାହାକୁ ତାକୁ ଡଷ୍ଟବିନ୍ରେ ପକେଇବା, ସମସ୍ତଙ୍କୁ ବୁଝାନ୍ତି ଆଉ ନିଜେ ବି କରନ୍ତି। ବହୁତ ଧନ୍ୟବାଦ ଏତେ ସୁନ୍ଦର ପଦକ୍ଷେପ ପାଇଁ,
0: ଧନ୍ୟବାଦ,
1: ନମସ୍କାର। ତେବେ ଦେଖନ୍ତୁ ଏତିକି ଛୋଟିଆ ଛୋଟିଆ ପଦକ୍ଷେପ ଠିକ୍ ଅଛି, ଆମର କଥା ଯେଉଁମାନେ ଗ୍ରହଣ କରୁଛନ୍ତି ସେମାନଙ୍କ ପାଖରେ ସେୟାର କରିବା, ହୁଏତ ସେମାନେ କିଛି କଥା ଆମଠାରୁ ଶିଖିବେ ଆଉ ଶିଖିକି ନିଜ ଜୀବନରେ ପ୍ରୟୋଗ କରିବେ, ଯାହାଫଳରେ ଆମର ପରିବେଶ ତ ସୁନ୍ଦର ରହିବ ତା ସହିତ ଆମର ଜୀବନ ବି ସୁନ୍ଦର ହୋଇଯିବ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କ'ଣ କହୁଛନ୍ତି ଆଜିର ଟପିକ୍ ବିଷୟରେ।
2: ହ୍ୟାଲୋ
1: ହ୍ୟାଲୋ
2: ଗରିବ ଖାନ କହୁଥିଲି କଟକ ଜୁବ୍ରାରୁ,
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଧନ୍ୟବାଦ।
1: କଣ କହିବେ ଆଜିର ଟପିକ ବିଷୟରେ?
2: ଭରି ସଭା ମେ ରହନା ଚାହତା ହୁଁ, ଅପନି ମୁକଦ୍ଦର ଜଗମଗାନା ଚାହତା ହୁଁ, କରତା ହୁଁ ମେ ମା ବାପ କି ସେବା ଔର ଜନ୍ନତ ମେ ଜାନା ଚାହତା ହୁଁ। ଦେଖନ୍ତୁ ବହୁତ ସୁନ୍ଦର ଟପିକଟା ରଖିଛନ୍ତି ପରିବେଶ ଉପରେ, ଯେମିତି ଏବେ ଗରମ ପଡୁଛି ଆମକୁ ଗୋଟାଏ ଦିଟା ନିହାତି ଗଛ ଲଗେଇବା କଥା, ଆଉ ଲୋକମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ଯୋଉ ବୁଢା ବୁଢ଼ି ଯାଉଛନ୍ତି ରୋଡ଼ରେ ତାଙ୍କୁ ବୁଝେଇବା କଥା, ତାଙ୍କର ସେବା କରିବା କଥା। ଆମେ ମୋ କଥା ମୁଁ କହିବି, ଯୋଉଟା ଏବେ ନାଣପ୍ରଧାନ ଭାଇକୁ ଆପଣ ପଚାରୁଥିଲେ କି ଆପଣ କଣ କରିବାକୁ ଚାହୁଁଛନ୍ତି।

0: ପରିବେଶ ଉପରକୁ ନେଇକିନା ଆମର ଆଜିକି 4-6 ଦିନ ହେଇଗଲା ପ୍ରତ୍ୟେକ ଦିନ ଆମର ଜୋବରା ମସଜିଦ ପାଖରେ ଠିକ ମୋ ଦୋକାନ ସାଇଡରେ ଜୋବରା ମସଜିଦ ଅଛି ତା ସାଇଡରେ ଛୋଟିଆ ସ୍କୁଲଟି ଅଛି ସ୍କୁଲ ମଝିରେ ମୋ ଦୋକାନ ଅଛି ଆମର 4 ଦିନ ହେଇଗଲା 10ଟାରୁ 2ଟା ଯାଙ୍କେ 3ଟା ଯାଙ୍କେ ସଦାଦିନ ଆମେ ଦହି ସର୍ବତ ଲସି ସର୍ବତ ଯାହା ଯେମିତି ହଉଛି ଆମେ ଲୋକମାନଙ୍କୁ ଡାକି ପିଲାମାନଙ୍କୁ ବୁଝଉଛୁ ଆଉ ସର୍ବତ ପାଣି କରିକିନା ଦଉଛୁ ପିଇବା ପାଇଁ ଯୋଉ ବୁଢା ବୁଢୀ ମାନେ ଅଛନ୍ତି ତାଙ୍କୁ କହୁଛୁ ଆସ ବସ ସାଇରେ ଆସେ ଆଗେ ବସ ଥଣ୍ଡା ପାଣି ମେସିନ ବି ଲାଗିଛି ଦୋକାନ ସାଇଡରେ ପାଣି ପିଅ ଆରାମ ଲାଗୁ ଯିବ ତରତର ହବା ଦରକାର ନାହିଁ କାହିଁକି ନା ଆପଣ ଦେଖନ୍ତୁ ଟଲି ନେଇକିନା ଆସିଲେ କୋଉଠୁ ପଚରା ହଉଛି କୋଉଠୁ ନା ଆମେ ଆସୁଥିଲୁ ମାଲଗୋଦାମରୁ କିଏ ହଉଛି ଦୋଳମୁଣ୍ଡେଇରୁ ଷ୍ଟିଲ ପାଇପ୍ ଟାଣିକିନା ଆଣୁଛନ୍ତି ତ ଆମକୁ ବହୁତ ଦୁଃଖ ଲାଗୁଛି ଆମର ଏଇ ଟାଇମ ତ ଅଛି କାହିଁକି ନା ଆମେ ବି କାଲି ବୁଢା ହବ ବୁଢା ହେଲା ପରେ କେହି ଏମିତି ସେବା କରିବାକୁ ପଛ ପିଢି ବି ବାହାରିବେ ତ ଆମେ ଯଦି ଆମେ ମୁରବୀଠୁ ଶିଖିଛୁ ଜାଣିଛୁ ଦେଖିଛୁ ଆମେ ଛୋଟ ଛୋଟ ପିଲାମାନଙ୍କୁ ବି ଏଇ ଏବେ ଆମର ଏଣ୍ଟାୟର ସ୍କୁଲ ସମର କଞ୍ଚିନ କ୍ୟାମ୍ପ ଚାଲିଛି ଆମର 6:30 ରୁ 8:15 ଯାଙ୍କେ 8:20 ଯାଙ୍କେ ହଉଛି ତ ଆମେ ତାଙ୍କର ବି ଇଏ କରୁଛୁ ଛୋଟ ଛୋଟ ପିଲାମାନଙ୍କୁ ମୁଁ ନେଇକିନା ଛାଡ଼େ ନେଇକିନା ଆସେ କାହିଁକି ନା ଆମ ଝିଅ ପାଇଁ ଆମ ପିଲା ପାଇଁ ବି ଏମିତି ବହୁତ ଲୋକ କରିଥିଲେ ଆମେ ବି ଚାହୁଁଛୁ ପିଲାମାନଙ୍କ ପାଇଁ ବୁଢାମାନଙ୍କ ପାଇଁ ସୁବିଧା କରିବୁ କିଛି କରିକିନା ଯାଇଥବୁ ତ ସେ ବି ମନ ରଖିବେ କି ନାଇଁ ଯାହା ହଉ ଆମେ ଦେଖିଥିଲୁ ସେ ଭାଇନା କି ସେ ଦାଦା କି ସେ ବଡ଼ପା କରିଥିଲେ କାଲି ସେମାନେ ଶିଖିକିନା କିଛି କରିବାକୁ ଚାହିଁବେ ଠିକ ନା ନାଇଁ
1: ନିହାତି ନିହାତି ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି ମଣିଷ ମାନଙ୍କର ସେବା ମାନେ ମାନବ ସେବା ହିଁ ମାଧବ ସେବା ସେମାନଙ୍କର ସେବା
0: କମ୍ ଶୁଭିଛ ନା ସେଥିପାଇଁ ମୁଁ ଡାଇରେକ୍ଟ କହିଦେଉଛି ଦେଖନ୍ତୁ ଆମେ ପ୍ରତ୍ୟେକ ଦିନ ଖାଲି ଏ ଦିନ ନେଇ ଶୁକ୍ରବାର ଥିଲା ଆଜି ବହୁତ ଲୋକ ଆସିଥିଲେ ଆମ ମସଜିଦରେ ହେଇଥିଲେ 700-800 ଲୋକ ସମସ୍ତେ ଖୁସି ହେଇକିନା ଆଶୀର୍ବାଦ ମାନେ ଦେଇକିନା ଗଲେ ମାନେ କାହିଁକି ମୋ କହିବା କଥା ଆମେ ଖାଲି ମୁସଲିମ ପାଇଁ କରୁନୁ ଆମର ହିନ୍ଦୁ ଭାଇମାନେ ବି ବହୁତ ଆସୁଛନ୍ତି ଏପଟେ ବୁଢା ବୁଢୀ ବି ବହୁତ କାହିଁକିନା ପାଖରେ ଆମର ମେଡିକାଲ ଅଛି ପାଖରେ ଆମର ସେଲଟେମେଣ୍ଟ ଅଫିସ ଅଛି ଗାଁରୁ ବି ଲୋକମାନେ ଶିକରପୁର ଷ୍ଟେସନରୁ ଓହ୍ଲେଇକିନା ଆସୁଛନ୍ତି ଆମେ ମୁଁ ଚାହୁଁଛି ମୋ କଥା ମୁଁ କହୁଛି ମୁଁ ଚାହେଁ ଯେ ସଦାବେଳେ ଶୀତ ଦିନ ହଉ ଗରମ ଦିନ ହଉ ବର୍ଷା ଦିନ ହଉ ମୁଁ କିଛି ଲୋକଙ୍କର ସେବା କରିବାକୁ ଚାହୁଁଛି ମୁଁ ଆଜି ଛାଡ଼ିଛି ବି ଆପଣ ମାନେ ଚାହିଁବେ ବି ଦେଖିପାରିବେ ମୁଁ ଆଜି ଛାଡ଼ିଛି ଭିଡିଓ କରିବି ମତେ ଏତେ ଖୁସି ଲାଗିଲା ମୁଁ ସେଇ କାମ କରିକିନା ମୁଁ ଗଲାବେଳକୁ ମୋ ଝିଅକୁ ଆଣିବାକୁ ଘଣ୍ଟେ ଡେରି ହେଇଗଲା ମୁଁ କହିଲି ଡେରି ହେଇଯାଉ କିଛି ନାହିଁ ଲୋକ ତ ଖୁସି ହେଲେ
1: ନିହାତି ସେଇ ଆଶୀର୍ବାଦ ଈଶ୍ୱରଙ୍କର ଆଶୀର୍ବାଦ ନିହାତି ଆପଣଙ୍କ ଉପରେ ରହିବ ଆଉ ଯୋଉମାନେ ଆପଣଙ୍କ ଠାରୁ ଦେଖୁଥିବେ ଶିଖୁଥିବେ ସେମାନେ ନିହାତି ଆଗକୁ ଏଇ ଯୋଉ ଆପଣ ଯୋଉ କାମଟି ଆରମ୍ଭ କରିଛନ୍ତି ସେଟା ନିହାତି ଭାବରେ ଆଗକୁ ବଢିବ ଆପଣ ଯେହେତୁ ଗୋଟେ ସୁନ୍ଦର ଚିନ୍ତାଧାରା ମନ ଭିତରେ ରଖି ଆରମ୍ଭ କରିଛନ୍ତି
0: ଗୋଟେ କଥା ମୁଁ କହିବାକୁ ଚାହେଁ ଆମର ଛାତ ଉପରେ ଚଢେଇ ଆଉ ପାରା ଏସବୁ ପାଇଁ ବି ମୁଁ ସୁବିଧା କରେ ବିଲେଇ ଆଉ ବହୁତ ଏମିତି ଅଛନ୍ତି ପଶୁପକ୍ଷୀ ତାଙ୍କ ପାଇଁ ସୁବିଧା କାହିଁକି କରେ କାହିଁକିନା ଆମର ଆମକୁ ତ ଦେଖାଯାଏ ଆମେ ତ ମଣିଷ ଜୀବନ ଭଗବାନ ଦେଇଛନ୍ତି ଆମେ ବୁଝିପାରୁଛୁ କାହାକୁ କହିପାରୁଛୁ ଦୁଃଖ ଶୁଣେଇ ପାରୁଛୁ କିନ୍ତୁ ଚଳେଇ ଏସବୁକୁ ବିଲେଇକୁ କୁକୁରକୁ ତ ଶୁଭୁ ନାହିଁ ନା ଏ ସେ ତ କହିପାରୁନାହାନ୍ତି ବୋଲି ଆମେ ବୁଝିପାରୁନୁ ତାଙ୍କ କଥା ସେତିକି ପାଇଁ ମୋ ଦୋକାନ ସାଇଡରେ ବି ଗୋଟେ ବଡ ଡ୍ରମ୍ଟି ରଖିଛି ପାଇପ୍ ଅଛି ତଳ ସାଇଡରେ କି ସଦାବେଳେ ଥାଉ କୁକୁର ପାଣି ପିଅନ୍ତୁ ମୁଁ 100 ଥର ଧୋଇବି ଇଏ ମାନେ ଛେଡି ଆସିକିନା ପାଣି ପିଅନ୍ତୁ ମୁଁ 100 ଥର ଧୋଇବି କିଛି ଅସୁବିଧା ନାହିଁ କିନ୍ତୁ ମୁଁ ଗୋଟେ ରଖିଛି
1: ନିହାତି ଆମ
0: ଜୀବନ ସେମିତି ତାଙ୍କର ବି ଜୀବନ
1: ନିହାତି ନିହାତି ଆମ ପରିବେଶରେ ସେମାନଙ୍କର ବି ଗୁରୁତ୍ୱ ରହିଛି ସେମାନଙ୍କର ସୁରକ୍ଷା ବି ପରିବେଶର ସୁରକ୍ଷା ବହୁତ ସୁନ୍ଦର କଥା କହିଲେ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ପଦକ୍ଷେପ ପାଇଁ
0: ଆଜ୍ଞା ରହିଲି
1: ନମସ୍କାର ଧନ୍ୟବାଦ ତେବେ ଏମିତି ଅନେକ ପଦକ୍ଷେପ ଆମେ ନେଇପାରିବା ପଶୁପକ୍ଷୀଙ୍କ ପାଇଁ ମଧ୍ୟ କିଛି ଚେଷ୍ଟା କରିପାରିବା କାହିଁକିନା ଆମ ପରିବେଶରେ ସନ୍ତୁଳନ ରକ୍ଷା କରିବା ପାଇଁ ସେମାନଙ୍କର ମଧ୍ୟ ବହୁତ ବେଶୀ ଆବଶ୍ୟକତା ରହିଛି ତେବେ ନେକ୍ସଟ କଲ୍ ଆମ ପାଖରେ ଆସି ପହଞ୍ଚି ଯାଇଛି ଦେଖିବା କିଏ କଲ୍ କରିଛନ୍ତି କ'ଣ କହୁଛନ୍ତି ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ
2: ଅଶୋକ ପଣ୍ଡା ମଧୁପାଟଣା କଟକ
1: ଆଜ୍ଞା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ମୁଁ ଗଛ ଲଗେଇଛି ଘିକୁଆରୀ ଗଛ ଲଗେଇଛି
1: ଆଜ୍ଞା
2: ପଣସ ଗଛ ଲଗେଇଛି ଆଉ ପକ୍ଷୀ ମାନଙ୍କୁ ପାଣି ଦଉଛି ପିଇବା ପାଇଁ କି ପାରା ମାନଙ୍କୁ ଗହମ ଦଉଛି ଖାଇବା ପାଇଁ କି
1: ଆଜ୍ଞା
2: ମୁଁ ସମସ୍ତ ଆପଣଙ୍କ ମାଧ୍ୟମରେ ସବୁ ଶ୍ରୋତା

0: ନିହାତି ଭାବରେ ବହୁତ ସୁନ୍ଦର କଥା କହିଲେ। ଆପଣଙ୍କ କଥା ଶୁଣି ଆମକୁ ବି ମାନେ କିଛି ଇନ୍ସପିରେସନ ମିଳିଲା ଯେ ଆଜି ପର୍ଯ୍ୟନ୍ତ କିଛି କରିନି କିନ୍ତୁ ଆଜିଠାରୁ କରିବି। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତେବେ ଇଏ ବି ଗୋଟେ ସୁନ୍ଦର ଚେଷ୍ଟା, ଆଜି ପର୍ଯ୍ୟନ୍ତ କିଛି କରିନି କିନ୍ତୁ ଆଜି ଶୁଣିଲା ପରେ ଧୀରେ ଧୀରେ ନିହାତି ଭାବରେ କରିବେ ବୋଲି ଟୁନା ଭାଇନା ଆମ ପାଖରେ କଥା ରଖିଛନ୍ତି। ଆଉ ଆଶା ନିହାତି ଭାବରେ କରିବେ। ଆପଣମାନେ ଯଦି ସେମିତି କିଛି କରିନାହାନ୍ତି ନିହାତି ଭାବରେ ଷ୍ଟାର୍ଟ କରନ୍ତୁ। ପରିବେଶକୁ ବଞ୍ଚାଇବା ଆମର ହିଁ କର୍ତ୍ତବ୍ୟ, ଆମ ପାଇଁ ହିଁ ଆମେ ପରିବେଶ ପାଇଁ ଆମେ ରହିଛେ, ଆମେ ବଞ୍ଚିଛେ, ତେଣୁ ତାକୁ ବଞ୍ଚାଇ ରଖିବା ଆମର ହିଁ ଦାୟିତ୍ୱ। ନେକ୍ସଟ କଲ୍ ନେଇ ନେବା। ହ୍ୟାଲୋ
1: ଅପା ନମସ୍କାର, ଗୁଡ୍ ଇଭିନିଂ, ଜୟ ଜଗନ୍ନାଥ।
0: ଭେରି ଗୁଡ୍ ଇଭିନିଂ, ଜୟ ଶ୍ରୀ ଜଗନ୍ନାଥ। ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଟାଟା ଷ୍ଟିଲ୍ ପ୍ଲାଣ୍ଟ କହୁଛି ଅପା, ଆଭା ସେ
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଆଜ୍ଞା ଧନ୍ୟବାଦ ଅପା।
0: କ'ଣ କହିବେ ଆଜିର ଟପିକ ବିଷୟରେ?
1: ଆମର ତ ଦେଖ, ଆମେ ପ୍ଲାଣ୍ଟ ଏବେ 8-9 ଘଣ୍ଟା ଚାକିରି ଅଫିସ ଅଫିସ କାମ ସାରିକି ଆମର ପ୍ରତି ଶନିବାରରେ ଆମର ଏପଟେ ଅଛି ଟାଟା ମାଇସି, ଡୁବୁରି, ଆଉ ସୁକିନ୍ଦା, ଆଉ ଟମୁକା, ହରିଚନ୍ଦ୍ରପୁର, ଘଟଗାଁ, ଏପଟ ଲାଇନରେ ଆମେ ପ୍ରତି ଶନିବାର ପ୍ଲାଣ୍ଟ ତରଫରୁ ଆମର ପ୍ରତି ଆମ ଡିପାର୍ଟମେଣ୍ଟରେ ଯାଇ ଏମ୍ପ୍ଲୋଇ ଷ୍ଟାଫ ଆମେ ପ୍ରତି ଶନିବାର ଯାଇକି ଗାଡ଼ିରେ ସବୁ ଗଛ ପଛ ନେଇକି ଛୋଟ ଛୋଟ ଚାରା ହେଇ ତାକୁ ଆମେ ପୁରା 5-6 ବର୍ଷରେ ଲଗେଇଲୁ। ସେ ଗଛ ବି ଏବେ ବି ବଢି ସାରିଲାଣି, ଯାହାଦ୍ୱାରା କି ଗଛ ଲଗେଇବା ଦ୍ୱାରା ଆମର ଏପଟେ ବି କଳିଙ୍ଗନଗର ଟୋଟାଲି କହିଲେ ଆଦିବାସୀ ଏରିଆ ହେଲା, ସେଥିରେ ସେଥିରେ ବହୁତ ସେ ଉପକୃତ ହଉଛନ୍ତି। ଆଉ ତାଙ୍କୁ ବି ଆମେ ବୁଝଉଛୁ, ଦେଖ ଗଛ ଗୋଟେ ଲଗାଅ, ତମେ ରାତିରେ ଯେକୌଣସି ସନ୍ଧ୍ୟା ବେଳେ ତମେ ପାହାଡ଼ରେ ନିଆଁ ଲଗେଇଦେବେ, ନିଆଁ ଲଗେଇକି ସେ ସକାଳ ସବୁ ଯିବେ, ସେ କାଠ ଆଣିବାକୁ ଯିବେ, ମାନେ ନିଆଁ ଲଗଉଛନ୍ତି କଣ ପାଇଁ? ଛୋଟ ଛୋଟ ଗଛ ମରିଯିବ, ବଡ ବଡ ଗଛଟା କାଟି କୁଟିକି ଆଣିକି ତାକୁ ଜାଳିବେ। ଆମେ ବହୁତ ଭାବରେ ବୁଝଉଛୁ ଏମିତି କରନି, ଯେହେତୁ ପରିବେଶର ଟିକେ ସୁରକ୍ଷା ଚିନ୍ତା କର, ଯାହା ତମେ ନିଜେ ରହୁଛ ହେଲା। ସେମିତି ବି କହିଲେ ବି ଆଦିବାସୀ ଏରିଆ ତ ସିଏ ମାନେ କଣ କରିବେ, ହାଣ୍ଡିଆ ଅପା ଜାଣିଥିବେ, ହାଣ୍ଡିଆ ତାଙ୍କର ତ ମୁଖ୍ୟ ବ୍ୟବସାୟ, ହାଣ୍ଡିଆ ବିକିଲେ ତ ତାଙ୍କ ଘର ଦିମୁଣ୍ଡା କିମ୍ବା ଖୁସି ହବ, ଘର ଚୁଲି ଲାଗିବ। ଯେହେତୁ ପ୍ଲାଣ୍ଟ ବି ଖଣ୍ଡେ ଖଣ୍ଡେ ତାଙ୍କୁ ଚାକିରି ଦେଇଛି, ତାଙ୍କୁ ଜାଗା ଖଣ୍ଡେ ଦେଇଥିଲା, ଖଣ୍ଡେ ଦେଇଛି ଚାକିରି ଖଣ୍ଡେ ଦେଇଛି, ଘର ବି କରେଇ ଦେଇଛି, ତଥାପି ସେ ଲାଷ୍ଟକୁ ବୁଝୁନାହାନ୍ତି, ସେ ନିଆଁ ଜଙ୍ଗଲ ନିଆଁ ଲଗଉଛନ୍ତି, ଏପଟେ ହାଣ୍ଡିଆ ବି ବନେଇ ବନେଇ ରାସ୍ତା କଡ଼ରେ ଫୋପାଡ଼ି ଦେଉଛନ୍ତି, ଯାହା ବିକୁଛନ୍ତି ଯେ ବିକୁଛନ୍ତି, ଯାହା ଅବଶିଷ୍ଟ ପୁଚରା ଭାତରା ମାନେ ରହିଯାଉଛି ତାକୁ ରାସ୍ତା କଡ଼ରେ ଫୋପାଡ଼ି ଦେଉଛନ୍ତି। ଏମିତି ଆମକୁ ନଜର ପଡ଼ିଲାଟା ଆମେ ବହୁତ ବାରମ୍ବାର ବୁଝଉଛୁ, ତାଙ୍କ ସାହିକି ବି ପ୍ରତି ଶନିବାର ଯଦି ଗଛ ଲଗଉଛୁ ତାଙ୍କ ସାହିରେ ବସାଟା କରିକି ତାକୁ ପାଖକୁ ଡାକିକି ଟୋଟାଲି ସାହି 100-200 ଲୋକଙ୍କୁ ବହୁତ ବୁଝଉଛୁ। ଏବେ ଟିକେ ଉନ୍ନତ ଧରଣ କଲେଣି, ଯେହେତୁ ଆଦିବାସୀ ସେ ଯାହା ବୁଝୁଥିବେ ସେଇଆ ହେଲା, କିନ୍ତୁ ଆମର ଟ୍ରାକ୍ଟର ଆମ ସ୍ତ୍ରୀ ସବୁ ଜମି ସେ ଆଦିବାସୀ ଲୋକଙ୍କୁ ନେଇଛି, ତାଙ୍କରି ଜାଗା ନେଇକି ପ୍ଲାଣ୍ଟ ଗଢା ହେଇଛି, ତଥାପି ସେ ବୁଝୁନାହାନ୍ତି।
0: ନିହାତି ଭାବରେ ଆପଣ ଏତେ ସୁନ୍ଦର ଚେଷ୍ଟା କରିଛନ୍ତି, ପରିବର୍ତ୍ତନ ଆସେ, ଧୀରେ ଧୀରେ ଆସେ, ନିହାତି ଭାବରେ ଗୋଟେ ବଡ ପରିବର୍ତ୍ତନ କରିବା ପାଇଁ ଏମିତି ଛୋଟ ଛୋଟ ପଦକ୍ଷେପ ନେବାକୁ ପଡେ। ଆପଣ ଏତେ ସୁନ୍ଦର ପଦକ୍ଷେପ ନେଇଛନ୍ତି,
1: କଟକ ସାଇଡ ଆମକୁ ଏଠି କିଛି ଗଭର୍ଣ୍ଣମେଣ୍ଟ ସବୁ ସୁବିଧା ମିଳନ୍ତା, ଆମେ ଯାଇକି ସେପଟେ ଯାଇକି ଆମ ଷ୍ଟାଫ ଯାଇକି ସବୁ ଗଛ ଲଗାଇବେ, କେପଟେ ଏପଟେ ଯାଜପୁର ରୋଡ, ଡୁବୁରି, ଧବଳଗିରି, ଦାନଗରୀ, ଆମେ ଏଇ ସାଇଡ ପୁରା ପ୍ରବଳ ଗଛ ଲଗେଇ ଚାଲିଛୁ, ଏବେ ବି ଆମେ ଲଗଉଛୁ। ପ୍ରତି ଶନିବାର ଆମର ଆମେ 12-12 ଡ୍ୟୁଟ୍ କରିବୁ, ଅଫିସ ଡ୍ୟୁଟି ଡ୍ୟୁଟ୍ ସାରିକି ଆମେ ସବୁ ଗାଡ଼ି ଯିବୁ, ସବୁ ଏରିଆରେ ଗଛ ଲଗେଇ ଆସିବୁ।
0: ନିହାତି ନିହାତି ଅତି ସୁନ୍ଦର କଥା କହିଲେ, ଗଛ ଲଗାଉଛନ୍ତି ଆଉ ଅନ୍ୟମାନଙ୍କୁ ବୁଝାଉଛନ୍ତି ସେ ବାବଦରେ ଯେ ଗଛ ନଷ୍ଟ କରିବାନି, ପରିବେଶକୁ ପ୍ରଦୂଷିତ କରିବାନି।
1: ଆଉ ଗୋଟେ କଥା କହିଲ, ଆଦିବାସୀ ଯାହା ବୁଝିଥିବେ ସେଇଆ, ତାଙ୍କୁ ଯେତେ ବୁଝେଇଲେ ବି ବୁଝୁନାହାନ୍ତି ଟିକେ, ଏବେ ଟିକେ
0: ନାଇଁ ନାଇଁ, ଆଜିକାଲି ସେ ବହୁତ ଉନ୍ନତି କଲେଣି, ବହୁତ ଉନ୍ନତି ହେଇଗଲାଣି, ସେସବୁରେ ଆଉ ସେତେ ଅସୁବିଧା ହବ ନାହିଁ, ସମସ୍ତେ ଧୀରେ ଧୀରେ ବୁଝିଲେଣି ଆଉ ବୁଝିବେ ବି।
1: ଆଜ୍ଞା ଆଜ୍ଞା,
0: ବହୁତ ସୁନ୍ଦର କଥା, ଧନ୍ୟବାଦ।
1: ଧନ୍ୟବାଦ,
0: ନମସ୍କାର। ତେବେ ପରିବେଶର ସୁରକ୍ଷା ପାଇଁ ଗଛ ଲଗେଇବା ଗୋଟେ ସୁନ୍ଦର ମାଧ୍ୟମ, ଯେ ଗଛ ଲଗେଇବା ଦ୍ୱାରା ହିଁ ଆମେ ଅନେକ ଅସୁବିଧାକୁ ଦୂରେଇ ଦେଇପାରିବା। ତେବେ ସମସ୍ତଙ୍କୁ ରିକ୍ୱେଷ୍ଟ ରହିବ, ସମସ୍ତେ କିଛି କିଛି ଗଛ ଲଗାନ୍ତୁ, ନିହାତି ଭାବରେ ପରିବେଶର ସୁରକ୍ଷା ହବ ହିଁ ହବ। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କ'ଣ କହୁଛନ୍ତି? ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା ମ୍ୟାମ, ଆମର ତ ଶ୍ୱଶୁର ବହୁତ ତାଳ ଗଛ, ଆମର ପୁରା 150 ଖଣ୍ଡେ ତାଳ ଗଛ ହବ ସବୁ ଅଛି। ତାପରେ ମୁଁ ଏବେ ଗଲା ଦିନଠୁ ମୁଁ ଯେତିକି ଘର ପାଖାପାଖି ନଥବି ଲଗେଇଛି, ଗୋଟେ ଭୂଷଣ ଗଛ, ତାପରେ ଲେମ୍ବୁ ଗଛ, କଦଳୀ ଗଛ, ଏମିତି ସବୁ ଲଗେଇଛି। ତାପରେ ସେଟା ସବୁ ମୁଁ ଯେତେବେଳେ ମୋର ରୋଷେଇ ବାସ କାମ

0: ଚାରି ପର୍ଯ୍ୟାକ ସବୁ ସଫା ସୁଫି କରି ଜରି ଫରି ଯୋଉ ପଡିଥିବ ତାକୁ ସବୁ ଗୋଟେ ଗୋଟେ ଜାଗାରେ ରଖି ଆମ ଶ୍ୱଶୁରଙ୍କୁ ଦେଇଦିଏ, ସିଏ ନେଇକି ଡଷ୍ଟବିନ୍ ରେ ଆସା ଗାଡି ଯୋଉ ନେଇକି ପକାନ୍ତି। ତାପରେ ବାପ ଘରେ ଥିଲା ବେଳେ ତଳେ ବାହାରି ନଥିଲି ବହୁତ ଗଛ ଲଗେଇଛି। ତାପରେ ଦେଖନ୍ତୁ ଏବେ ଯୋଉ ଗରମ ହଉଛି, ଏଇ ଦୁଇ ଚାରି ଦିନ ହେଲେ ଯୋଉ ଗରମ ହଉଛି ରହି ହଉନି, ଏସି କୁଲର ବି କିଛି କାମ କରୁନି। ବିଶେଷ କରି ଆମର ଏଇ ଗଛ ଯୋଉ କଟା ହେଇଯାଉଛି, ତାପରେ ଯୋଉ ରୋଡ ସବୁ ହଉଛି ଢଳେଇ ରୋଡ କୋଠା ଘର, ଏଥିପାଇଁ କି ମାନେ ଗରମର ପ୍ରଭାବ ବହୁତ ବଢିଯାଉଛି।
1: ନିହାତି ନିହାତି,
0: ତେଣୁ ସମସ୍ତେ କିଛି କିଛି ଗଛ ଲଗେଇ ଭାବୁଛି ମୋ ମତରେ ସେଗୁଡା ସବୁ ଟିକେ ବର୍ଷା ପରିମାଣ ଟିକେ ବଢିବ, ତାପରକୁ ପରିବେଶ ଟିକେ ସନ୍ତୁଳିତ ରହିବ। ତାପରେ ରାସ୍ତାଘାଟ ଆମେ ଯୋଉ ଅଳିଆ ସୁଫୋପାଡ଼ି ଦଉଛେ ଡଷ୍ଟବିନ୍ ରେ ଆସିଲା ସମୟ ନିର୍ଦ୍ଦିଷ୍ଟ ସମୟ ଯୋଉ ଡଷ୍ଟବିନ୍ ରେ ତାକୁ ରଖିକି ଅଳିଆ ଗାଡି ଅଛି ତା ଦେହରେ ଦବା, ରାସ୍ତାଘାଟରେ ପକେଇବାନି। ଏମିତି ସବୁ କଲେ ଭାବୁଛି ପରିବେଶ ଟିକେ ଆମ ଟିକେ ଭଲ ସଫା ସୁତୁରା ରହିବେ ଆଉ।
1: ନିହାତି ନିହାତି, ଅତି ସୁନ୍ଦର କଥା,
0: ଏଥିରୁ ପାଇବେ ଆଉ।
1: ନିହାତି ଉପକୃତ ହେବେ ଆମେ ସମସ୍ତେ। ନମସ୍କାର। ତେବେ ପରିବେଶକୁ ରକ୍ଷା କରିବା ପାଇଁ ଅନେକ ବାଟ ରହିଛି। ପ୍ରକୃଷ୍ଟ ମାଧ୍ୟମ ପରିବେଶକୁ ନିଜର ଆଖପାଖ ଅଞ୍ଚଳକୁ ସଫା ରଖିବା, ନିଜର ଘର ଚାରିପଟ, ନିଜର ଘର ଭିତର ଏସବୁକୁ ପ୍ରଥମେ ପରିଷ୍କାର କରିବା। ଆଉ ଆମର ଘର ପରିଷ୍କାର ପରିଚ୍ଛନ୍ନ ରହିଲେ, ଆମର ଘରର ଆଖପାଖ ପରିଷ୍କାର ପରିଚ୍ଛନ୍ନ ରହିଲେ, ନିହାତି ଅନ୍ୟମାନେ ସେସବୁଥିରୁ ଦେଖି କିଛି ନା କିଛି ତ ଶିଖିବେ ନା। ତେବେ ନେକ୍ସଟ କଲ୍ ନେଇନେବା। ହ୍ୟାଲୋ
2: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ବାପା ମୋ ଟପିକ ଟିକେ ଶୁଣିପାରିଲେନି, କାହିଁକି ନା ମୁଁ ଯାଇଥିଲି କୁକୁରକୁ ଖାଇବାକୁ ଦବାକୁ, ଜଣେ ଭାଇନା ମୋ ସାଙ୍ଗରେ ଝଗଡା ଲଗେଇଥିଲେ କାହିଁକି କୁକୁରକୁ ଖାଇବାକୁ ଦେଲି ବୋଲିକା, ମୁଁ ବର୍ତ୍ତମାନ ଆସିକି ଲଗେଇବି ଆପଣଙ୍କୁ, ଟପିକ ଶୁଣିନି।
1: ନାଇଁ, ଆପଣ ଯୋଉ କାମଟି କରିବାକୁ ଯାଇଥିଲେ, ଆମର କଥା ସେଇ ଓରିଏଣ୍ଟେଡ ହିଁ ଅଛି, ପରିବେଶର ସୁରକ୍ଷା ପାଇଁ ଆପଣ ନିଜେ କଣ ପଦକ୍ଷେପ ନେଇଛନ୍ତି?
2: ବାପା ସେଇ ପଦକ୍ଷେପ ତ ମୁଁ ତ 8 ମାସ ହେଲାଣି କୁକୁରଙ୍କୁ ଖାଇବାକୁ ଦଉଛି। ଜଣେ ଭାଇନା ମତେ ଏଇନୁ ଦେଖା ହେଲେ କହିଲେ ଆପଣ କୁକୁର ଖାଇବା କଣ ଦଉଛନ୍ତି, ମୁଁ କହିଲି ଦେଲି ଯେ କଣ ଅସୁବିଧା ହେଲା ନା କାହିଁକି ଦବ, ତମ ହାଇକୋର୍ଟ କଣ କରିଛି ତମେ ଜାଣିନ କି, ମୁଁ କହିଲି ହଁ ମୁଁ ଜାଣିଛି। ମୁଁ କହିଲି ଆପଣ ମତେ କହିବା ପୂର୍ବରୁ ଆପଣ ଭଉଣୀ ତ ଖାଇବାକୁ ଦଉଛନ୍ତି ନା, ମୋ ଭଉଣୀ ଖାଇବାକୁ ଦଉନି, ମାନେ ମୋ ସାଙ୍ଗରେ ବହୁତ ଯୁକ୍ତି ତର୍କ ଲଗେଇଲେ କହିଲେ ତମ ମାଲିକ କହିବ, ମୁଁ କହିଲି ଆପଣ ଜାଣନା ତମ ମାଲିକ ଗୁଡା କି ନା, ଆମ ମ୍ୟୁନିସିପାଲିଟି ରାଖିକି ଆପଣ କମ୍ପ୍ଲେନ କରୁ, ମୁଁ କହିଲି ସାର୍ ଆପଣ କହୁନ କମ୍ପ୍ଲେନ କରିବାକୁ, ମ୍ୟୁନିସିପାଲିଟି ରାଖିକି ଆପଣ କୁକୁରକୁ ଦେଇ ଦିଅନ୍ତୁ। ମୋ ସାଙ୍ଗରେ ବହୁତ ଯୁକ୍ତି ତର୍କ ଲଗେଇଲେ, ତ ମୁଁ କହିଲି ଆପଣ ଚୁପେଇକି ଯାଆନ୍ତୁ, ମୋ ସାଙ୍ଗେ ଯୁକ୍ତି କରନ୍ତୁନି, ମୁଁ ଆପଣଙ୍କ ସାଙ୍ଗେ ଯୁକ୍ତି କରିବାକୁ ଚାହୁଁନି କି ମୋ ସାଙ୍ଗେ ଆପଣ ଯୁକ୍ତି କରନ୍ତୁନି।
1: ଛାଡ଼ନ୍ତୁ ଏଇସବୁ କଥା ପାଇଁ, ଆପଣ ଜମା ବି ୱରିଡ୍ ହୁଅନ୍ତୁନି, ଯେହେତୁ କୁକୁରମାନେ ବି ଆମ ପରିବେଶରେ ରହିବା ନିହାତି ଦରକାର, ଆମର ପରିବେଶକୁ ସଫା ରଖିବାରେ ସେମାନଙ୍କର ଗୁରୁ ଦାୟିତ୍ୱ ରହିଛି, ସେମାନେ ବି
2: ଯାହା ଟିକେ ହେଲେ କୁଡ଼ୁକୁଡ଼ି ହେଲେ 5-7 କୁକୁର ମୋ ଘର ସାମ୍ନାରେ ରହୁଛନ୍ତି, ଯୋଉଠୁ ଟିକେ ଖୁଡ଼ୁକି ହେଲେ ସେ ସମାଜ ଭୁକିବେ, ଭୁକିଲା ମାନେ ମୁଁ ଉଠିକି ଯାଏ ଆମ ତଳ ଘର ବି ଉଠିକି ଯାଆନ୍ତି, କଣ ହେଲା ଅସୁବିଧା ବୋଲି ଯାଇକି ଦେଖନ୍ତି।
1: ନିହାତି
2: ବୁଝିବେ ତାହେଲେ ଆପଣ କୁହନ୍ତୁ ଯେ ନାଇଁ ଆମେ କୁକୁରକୁ ନେଇକି ଦେଇଦେବୁ ବିଏମ୍ସି, ଆପଣ କାହିଁକି ଖାଇବାକୁ ଦେଉଛନ୍ତି, ମାନେ ଅତି ଦୁଃଖ ତରକ ମୋ ସାଙ୍ଗରେ ଲଗେଇଲେ।
1: ନିହାତି ଏସବୁ କଥା ଆପଣ ଆଦୌ ମୁଣ୍ଡରେ ପୁରାନ୍ତୁନି। ଦେଖନ୍ତୁ ଯେହେତୁ ଆମେ ବି ଯାହା ଅଳିଆ ଆବର୍ଜନା, ଏବେ ତ ଲୋକମାନେ ଧୀରେ ଧୀରେ ସତର୍କ ହେବାକୁ ଲାଗିଲେଣି, ଏଣେତେଣେ ଫୋପାଡୁ ନାହାନ୍ତି, ଏଣେତେଣେ ଯୋଉ ଅସନା ଅପରିଷ୍କାର ଆମେ ଘରୁ ବାହାରେ ଫୋପାଡି ଦଉ,
2: କାହିଁକିନା ମୋ ନଜରରେ ମୁଁ ଦେଖୁଛି ଆମର ଏଇଠି ମୋ ସାମ୍ନାରେ ହିଁ ଫୋପାଡୁଛନ୍ତି,
1: ସେଇସବୁକୁ ବି କୁକୁର କାଉ ଏମାନେ ବି ସଫା ରଖନ୍ତି।
2: ମୁଁ କହିଲି ଦେଖନ୍ତୁ ମୋ ଦୋଷ ଫଟୋ ଉଠିକି ଦେବେ, ସେମାନେ ମୋର ସତରେ ହେଇଯିବେ, କାହିଁକିନା ମୋ ମୋବାଇଲ ଯେତେବେଳେ ଯିବେ ଆପଣଙ୍କ ପାଖକୁ ସେ ଫଟୋଟା, ସେ ତ ମୋ ନାଁରେ ସେମାନେ ଏଇ ଦଉଛି ବୋଲିକା ମୋ ସାଙ୍ଗରେ ଝଗଡା ଲଗେଇବେ, ଆପଣଙ୍କୁ ମୋ ନାଁ କହିଦଉଛି, ମୋ ନାଁ କହିବେନି, ଏଇ ଯୋଉମାନେ ଅଳିଆ ପକଉଛନ୍ତି ତାଙ୍କ ନାଁ କହିଦେଇଛି, ମୋ ନାଁ କହିବେନି ବୋଲି ମୁଁ ମନା କରିଦେବି।
1: ନିହାତି ଭାବରେ ଆପଣ ସୁନ୍ଦର ପଦକ୍ଷେପ ନିଅନ୍ତୁ ପରିବେଶ ପାଇଁ, ସେସବୁ ଅନ୍ୟମାନଙ୍କର କୌଣସି କଥାକୁ ଆପଣ ଯଦି ଭଲ କାମରେ ନିଜେ ନିୟୋଜିତ ଅଛନ୍ତି ତାହେଲେ ଅନ୍ୟମାନଙ୍କର କୌଣସି କଥାକୁ ଭୃକ୍ଷେପ କରନ୍ତୁ ନାହିଁ।
2: ମୋର ସାଙ୍ଗମାନେ ହିଁ ସବୁ ବିଏମ୍ସି ଅଫିସରେ ଚାକିରି କରିଛନ୍ତି ନା, ତାଙ୍କମାନଙ୍କୁ ମୁଁ ଫୋନ କରି କହିବି।
1: ନିହାତି ଭାବରେ ଆପଣ ପରିବେଶ ପାଇଁ ଏତେ ଚିନ୍ତା କରୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ତେବେ ପରିବେଶର ସୁରକ୍ଷା ପାଇଁ ଆପଣ କ'ଣ ନେଇଛନ୍ତି ପଦକ୍ଷେପ, ସେଥିପାଇଁ ଆମ ସହିତ ଶ୍ରୋତାମାନେ ଆମର ଯୋଡ଼ି ହେଉଛନ୍ତି ଜଣଙ୍କ ପରି ଜଣେ, ଆଉ ସୁନ୍ଦର ସୁନ୍ଦର ଚିନ୍ତାଧାରା ନିଜର ଉପସ୍ଥାପନ କରୁଛନ୍ତି, ଆମ ସହିତ ସେୟାର କରୁଛନ୍ତି। ତେବେ ନେକ୍ସଟ କଲ୍ ମଧ୍ୟ ଆମ ପାଖରେ ଆସି ପହଞ୍ଚି ଯାଇଛି, ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କ'ଣ କହୁଛନ୍ତି ଆଜିର ଟପିକ୍ ବିଷୟରେ। ହ୍ୟାଲୋ
3: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମ୍ୟାଡ଼ାମ ନମସ୍କାର,
1: ନିଜର ପରିଚୟ ଦିଅନ୍ତୁ।
3: ହ୍ୟାଲୋ
1: ହ୍ୟାଲୋ,
3: ନମସ୍କାର,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?

0: କାର୍ଯ୍ୟକ୍ରମ କୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡମ।
0: ଆଜି ପ୍ରଥମ କଲ କରିଛନ୍ତି?
1: ଆଜ୍ଞା।
0: ଆଗରୁ ଚେଷ୍ଟା କରନ୍ତି ଲାଗେ ଲାଗିନି ନା ଆଜି ପ୍ରଥମେ ଲଗେଇଲେ ଲାଗିଗଲା ନା କଣ କଣ ଏକ୍ସପିରିଏନ୍ସ କୁହନ୍ତୁ।
1: ଲଗେଇଲେ ଲାଗିଗଲା।
0: ତାମାନେ ଖୁସି ଅଛନ୍ତି?
1: ବହୁତ ଖୁସି।
0: ଆଜ୍ଞା, ତେବେ କାର୍ଯ୍ୟକ୍ରମ ସବୁ ଆପଣ ଶୁଣନ୍ତି?
1: ହଁ ମ୍ୟାଡମ ଶୁଣେ, ମଝିରେ ମଝିରେ ଟାଇମ ହେଲେ ଆପଣଙ୍କ ଅନୁରୋଧ ଗୀତ ଶୁଣେ, ଆଉ ଇଏ ଆପଣଙ୍କର ଇଏ ବିଷୟଟି ବି ଶୁଣେ, ପାଞ୍ଚଟାରେ ପ୍ରାୟ ଶୁଣେ।
0: ଆଚ୍ଛା
1: ମ୍ୟାଡମ, ଆମେ ଡ୍ୟୁଟିରେ ରହୁଛୁ ତ, ପ୍ରାଇଭେଟ ଜବ।
0: ଆଚ୍ଛା, ଯାହା ହଉ, ଆଜି ଆପଣଙ୍କର କଲ୍ଟି ଲାଗି ଯାଇଛି। ହ୍ୟାଲୋ
1: ହ୍ୟାଲୋ
0: ଆଜି ଆପଣଙ୍କର କଲ୍ଟି ଲାଗି ଯାଇଛି, କଣ କହିବେ ଆଜିର ଟପିକ ବିଷୟରେ?
1: ଆଜି ଟପିକ ପରିବେଶ ଉପରେ ତ ଆମେ ମ୍ୟାଡମ ସେମିତି ଟାଇମ ପାଉନି, ଟାଇମ ପାଉ ପଡୋଶୀ ମିଶିକିରି ପାଖରେ ଯୋଉ ଅଳିଆ ଫଳିଆ ଯାହା ଥାଏ ସଫା କରି ତାକୁ ଜାଳି ଦଉ, ନହେଲେ ଆମର ଗାଡି ଆସୁଛି ସକାଳୁ ସକାଳୁ ଗାଡିରେ ପିଇ ଦଉ। ସେମିତି କିଛି ଟାଇମ ପଡ଼ିଲା ଆମ ଘର ଆସୁଛନ୍ତି କଟକ ଡିଷ୍ଟ୍ରିକ୍ଟରେ, ଗାଁକୁ ଗଲେ ଗଛ ସବୁ ଯାହା ଅଛି ତାର ଯତ୍ନ ନଉ, ଏଇସବୁ ଆଉ।
0: ଯାହା ହଉ, ଏତେ ସୁନ୍ଦର ପଦକ୍ଷେପ ନିଅନ୍ତି ସେତିକି ଶୁଣି ବହୁତ ଖୁସି ଲାଗିଲା।
1: କବିତା ପଢିହବ କି ଗଛ ଉପରେ? ମୁଁ ମଝିରେ ମଝିରେ କବିତା ଲେଖେ।
0: ନିହାତି ନିହାତି, ଯଦି ଅଳ୍ପରେ ସାରିବେ ନିହାତି ପଢନ୍ତୁ।
1: ଆଜ୍ଞା
0: ପଢିପାରିବେ, ପଢନ୍ତୁ।
1: କବିତାରେ ସେଟା ଗଛର ଗୁହାରି, ଶୁଣ ଭାଇ ମାନେ ଶୁଣ ମୋ ଗୁହାରି, ଗଛ ମୁଁ କହୁଛି ଜାଣ, କେଡେ କେଡେ ବାତ୍ୟା ସହି ବଞ୍ଚିଅଛି କି କାରଣେ ମୋତେ ହାଣ, ଏଞ୍ଚୁଡ଼ି ଶାଳର ଜୁଇ ପର୍ଯ୍ୟନ୍ତ ଲୋଡ଼ାଓ ମୁଁ ହେ ତୁମର, ଅମ୍ଳଜାନ ଦେଇ ଜୀବନ ମଞ୍ଚାଏ ନ କରି କିଛି ବିଚାର, ଫୁଲ ଫଳ ଛାଇ ଅକୁଣ୍ଠିତ ଦିଏ ନ ଭାବି କାହାକୁ ପର, ଶୁଖିଲା ମୁହଁରେ ଆହାର ଦିଏ ମୁଁ ସିଏ କେତେ ଦରକାର, ପରିବେଶ ସୁରକ୍ଷା ଜୀବନ ରକ୍ଷା ନାର ଦେଇ ଗଛ କେତେ, କଂକ୍ରିଟ ସହର ସୃଷ୍ଟି କରି ତୁମେ କାକୁ ଅଛ ପୁଣି ମୋତେ, କଂକ୍ରିଟ ସହର ସୃଷ୍ଟି କରି ତୁମେ କାକୁ ଅଛ ପୁଣି ମୋତେ, ଅଦିନିଆ ମେଘ ଅଦିନ ହଉଛି ଜମି ହେଉନାହିଁ ଓଦା, ବିଶ୍ୱର ସ୍ୱାସ୍ଥ୍ୟକୁ ବିଗାଡି ଦେଲଣି ମୋତେ କରି ତୁମେ ପଦା, ବିଶ୍ୱର ସ୍ୱାସ୍ଥ୍ୟକୁ ବିଗାଡି ଦେଲଣି ମୋତେ କରି ତୁମେ ପଦା, ହାତୀପଲ ତୁମ ଘରେ ପଶୁଛନ୍ତି ମୋତେ କରିବାରୁ ସଫା, ଦାନା ଖାଇବାକୁ ଘର ଭାଙ୍ଗୁଛନ୍ତି ହୋଇ ପୁଣି ସିଏ ଖପା, ମୋବିମାନେ ଆଜି ତାପ ବଢୁଅଛି ପଚାଶ ଡିଗ୍ରୀରେ ଚଢୁଛ, ଶୁଦ୍ଧ ବାହୁ ପାଇଁ ହିଲ୍ ଷ୍ଟେସନକୁ ଯିବା ପାଇଁ ଟଙ୍କା ସଞ୍ଚୁଛ, ଗୁହାରି କରୁଛି ଆହେ ଶ୍ରେଷ୍ଠ ଯିବ ବୈରି ଏତେ ନ ହୁଅ, ପୃଥିବୀ ପୃଷ୍ଠରେ ବଞ୍ଚିବାକୁ ମୋତେ ଆଶ୍ରୟ ଟିକିଏ ଦିଅ, ପ୍ରକୃତି କୋଳରେ ଫୁଟାଇ ଦିଅ ତ ସବୁ ଜିମା ଯିବ ଖେଳି, ସୁନାର ଫସଲ ଅଜାଡ଼ି ଦେବି ମୁଁ ଅନାହାର ଯିବ ଚଳି, ଆଦ୍ୟତା ଦୂର କରିବି ଦେଶରୁ ପାଣିପାଗ ସାଥେ ଧରି, ପୃଥିବୀ ପୃଷ୍ଠରେ ବିପର୍ଯ୍ୟୟ ଦୃଶ୍ୟ ଆସିବନି ନାହିଁ ଫେରି, ମୁଁ ତ ହସୁଥିବି ପରିବେଶ ସାଥେ ଗହନ ବନ ସଭାରେ, ଜୀବଜନ୍ତୁ ସାଥେ ତୁମେ ହସୁଥିବ ବଞ୍ଚିବତୀ ଆନନ୍ଦରେ, ଯୋଗାଇ ଦେବି ମୁଁ ବିଶୁଦ୍ଧ ବାୟୁକୁ ପ୍ରଦୂଷଣ ବିଷତି, ରୋଗ ଶୋକ ଦୁଃଖ ଦୂର କରିଦେବି ଜଗତ କଲ୍ୟାଣ ପାଇଁ, ମୋତେ ବଞ୍ଚାଇଲେ ଯତ୍ନ ମୋର ନେଲେ ଦୂର ହୋଇଯିବ ତାପ, ଧରଣୀ ପୃଷ୍ଠରେ ସୂର୍ଯ୍ୟ ଦେବତା କରିବେନି ଆଉ ଉପ, ଆସ ଭାଇମାନେ ଶପଥ ନେବାରେ ଗଛ ଲଗାଇବା ଆମେ, କାଟିଲେ ଗୋଟିଏ ଲଗାଇବା ଦୁଇ ମିଳିମିଶି ସର୍ବଜନେ, କାଟିଲେ ଗୋଟିଏ ଲଗାଇବା ଦୁଇ ମିଳିମିଶି ସର୍ବଜନେ।
0: ଅତି ସୁନ୍ଦର କବିତା, ଅତି ସୁନ୍ଦର କଥା, ସୁନ୍ଦର ବାର୍ତ୍ତା ସେ ଭିତରେ ରଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏ ସୁନ୍ଦର କବିତା ପାଇଁ।
1: ଧନ୍ୟବାଦ ମ୍ୟାଡମ,
0: ରହୁଛୁ, ନମସ୍କାର।
1: ନମସ୍କାର।
0: ତେବେ ଏ ତ ଥିଲା ଗୋଟିଏ ସୁନ୍ଦର କବିତା, ଗଛର ଗୁହାରି, ବଢିଆ କଥା ସେ ଭିତରେ ଭିତରେ ରହିଗଲା ଯେ ଆମର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ଗଛର ଆବଶ୍ୟକତା ରହିଛି, ଯଦି ଆମେ ଗୋଟିଏ ଗଛ କାଟୁଛେ ତା ପରିବର୍ତ୍ତେ ଦୁଇଟି ଗଛ ଲଗାଇବା ନିହାତି ଦରକାର, ବହୁତ ସୁନ୍ଦର କଥା। ଦେଖିବା ନେକ୍ସଟ କଲ କିଏ କରିଛନ୍ତି ଆଉ କ'ଣ କହୁଛନ୍ତି ଆଜିର ଟପିକ ବିଷୟରେ?
2: ହ୍ୟାଲୋ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ରମେଶ ଚନ୍ଦ୍ର ସାହୁ ଔଖମା ଭାପୁର ଢେଙ୍କାନାଳ କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡମ।
0: କଣ କହିବେ ଆଜିର ଟପିକ ବିଷୟରେ?
2: ମ୍ୟାଡମ ଏଇ ଯୋଉ ଭାଇ ଆମର ପୂର୍ବରୁ ଟିକେ କହିଲେ କବିତାଟି, ତାଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ, କାରଣ ସବୁ ଏଥିରେ ରହିଯାଇଛି, ପରିବେଶ ପାଇଁ ସବୁକିଛି ରହିଯାଇଛି, ମୁଁ ଶୁଣିକି ମାନେ ପ୍ରଭାବିତ ହେଇଗଲି, ମାନେ ଏଇ ଜିନିଷଟି ଆମେ ତ କିଛି କରିପାରୁନେ
0: କିନ୍ତୁ
2: ପରିବେଶ ପାଇଁ ସେ ଯୋଉ
0: ହ୍ୟାଲୋ ହ୍ୟାଲୋ ହ୍ୟାଲୋ କୌଣସି ଅସୁବିଧା ବଶତଃ

ତହ ବୋଧହୁଏ ଆମେ କନେକ୍ଟ ହେଇପାରିଲୁନି। ଶୁଣାଗଲାନି କଥାଟି, ରମେଶ ଭାଇଙ୍କର କଲ୍ କରିଥିଲେ ଢେଙ୍କାନାଳରୁ। ତେବେ ପରିବେଶ ପାଇଁ ଗଛର ଭୂମିକା ତ ବହୁତ ବେଶୀ ରହିଛି, ଆମକୁ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରତ୍ୟେକଟି କାମରେ ଆମକୁ ସହଯୋଗ କରିଥାଏ। ନିଜକୁ ତିଳ ତିଳ କରି ନଷ୍ଟ କରି, ନିଜକୁ ତିଳ ତିଳ କରି ଜାଳିଦେଇ ସବୁବେଳେ ଆମ ପାଇଁ ହିଁ ଠିଆ ହୋଇଥାଏ ସେ ଗଛ। ତେବେ ଗଛ ବଞ୍ଚିଲେ ହିଁ ପରିବେଶ ବଞ୍ଚିବ, ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ତେବେ ଏହିସବୁ କଥାକୁ ଆମେମାନେ ସବୁବେଳେ ଗୁରୁତ୍ୱ ଦେବା ନିହାତି ଦରକାର। ଗଛ ପାଇଁ ହିଁ ଆମେ ବଞ୍ଚିଛେ, ଆଉ ଅମ୍ଳଜାନ ଯଦି ପ୍ରଦାନ କରୁଛି ଆମକୁ ଗଛ, ମାଗଣାରେ ପ୍ରଦାନ କରୁଛି, ତେବେ ଗଛକୁ ଆମେ ଟିକିଏ ସୁରକ୍ଷା ଦେଲେ ବା ଗଛ ପାଇଁ ଯଦି ଆମେ ଟିକିଏ ଚିନ୍ତା କରିବା, ତାହେଲେ ପ୍ରକାରାନ୍ତରେ ପରିବେଶ ପାଇଁ ବି ବହୁତ ସୁନ୍ଦର ପଦକ୍ଷେପ ଆମେ ନେଇଯିବା। ତେବେ ସମସ୍ତଙ୍କୁ ରିକ୍ୱେଷ୍ଟ ରହିବ ଯେ ଗଛ ଲଗାନ୍ତୁ, ଗଛ ପାଇଁ ନିହାତି ଭାବରେ ଚିନ୍ତା କରନ୍ତୁ, ପରିବେଶ ପାଇଁ ଚିନ୍ତା କରନ୍ତୁ। ତେବେ ଶୁଣିନେବା ଆଉ ଗୋଟେ ସୁନ୍ଦର ଗୀତ।

0: ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେଇ ଦିଲ୍ ତକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଆଉ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଆଜିର କ୍ୱେଶ୍ଚିନ୍ ରହିଛି ଯେ ପରିବେଶର ସୁରକ୍ଷା ପାଇଁ ଆପଣ ନିଜେ କ'ଣ ପଦକ୍ଷେପ ନେଇଛନ୍ତି। ଏ ବାବଦରେ ଆମ ସହିତ ସାଥୀ ଯୋଡ଼ି ହୋଇଛନ୍ତି, ଦେଖିବା କିଏ କଲ୍ କରିଛନ୍ତି, କ'ଣ କହୁଛନ୍ତି। ହ୍ୟାଲୋ, ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
1: ଧନ୍ୟବାଦ।
0: କ'ଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ବିଷୟରେ ଆମ ବାହାରେ ତ ତାଳିଆ ଗଛ ଅଛି, ଭଣ୍ଡା ଅମୃତଭଣ୍ଡା ଅଛି, ଆଉ ଯୋଉ ପାର୍କିଂ ଜିନିଷ ସବୁ ଏକାଠି କରି ରଖୁ, ଯୋଉ ବିକ୍ରି କରିଦେଇ ରଖୁ। ଆଉ ରହିଲେ ବାହାରେ ଯୋଉଠି ଅନାବରି ଥାଏ ଗଛ ଲଗିଆ ସରକାର ଜିଲ୍ଲାରେ।
0: ଆଚ୍ଛା ଆଚ୍ଛା, ଯା ହଉ, ଏତେ ସୁନ୍ଦର କାମ ଗଛ ଲଗାଉଛନ୍ତି, ପରିବେଶ ପାଇଁ ଚିନ୍ତା କରୁଛନ୍ତି, ବହୁତ ବହୁତ ଧନ୍ୟବାଦ। ତେବେ ଗଛ ହିଁ ଏକମାତ୍ର ମାଧ୍ୟମ, ତା ସହିତ ଆହୁରି ଅନେକ କାମ ଅଛି ଯାହା ଆମେ କଲେ ପ୍ରକୃତିକୁ ରକ୍ଷା କରିପାରିବା, ସୁରକ୍ଷା ଦେଇପାରିବା, ଯାହାଫଳରେ ଆମେ ମଧ୍ୟ ଖୁସିରେ ରହିବା। ନେକ୍ସଟ କଲ୍ ନେଇ ନବା। ହ୍ୟାଲୋ
2: ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆଜ୍ଞା ମ୍ୟାଡାମ, ମୁଁ ରାଜେନ୍ଦ୍ର ରଣା କହୁଛନ୍ତି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ସ୍ୱାଗତ। ଆଜ୍ଞା,
0: କ'ଣ କହିବେ ଆଜିର ଟପିକ ବିଷୟରେ?
2: ଆଜ୍ଞା, ଟପିକ ବିଷୟରେ କ'ଣ ଆପଣ ଯୋଉ ପଚାରିଛନ୍ତି ଆମର ପରିବେଶ କଥା।
0: ଆଜ୍ଞା,
2: ପରିବେଶର ଶୃଙ୍ଖଳା ରଖିବା ଦାୟିତ୍ୱ ଆମ ଲୋକମାନଙ୍କର।
0: ଆଜ୍ଞା,
2: ଯିଏ ଯୋଉଠି ରହିଲେ ସେ ତାର ଶୃଙ୍ଖଳା ରକ୍ଷା କରିବେ, ତେଣୁ ଆମେ ଯଦି ତା ଟିକେ ବିଶୃଙ୍ଖଳିତ କରିବା ପରିବେଶର ଶୃଙ୍ଖଳା ହେଇଯିବ। ମାନେ ଜିନିଷ ହେଇଛି କ'ଣ, ଯାହା ଅଛି ତାକୁ ଆମେ ସୁରକ୍ଷିତ ରଖିବା, ତାପରେ ଆଉ କ'ଣ କରିବା ଚିନ୍ତା କରିବା। ଆଉ ଯାହା ଅଛି ଯଦି ଆମେ ତାକୁ ବିଶୃଙ୍ଖଳିତ କରିବା, ଆଉ ତା କରିବା ଆଉ ଆମେ କ'ଣ?
0: ଏମିତିରେ ବି କୁହାଯାଏ, ବସି ଖାଇଲେ ନଈ ବାଲି ସରେ, ଯଦି ସବୁ ସେମିତି ନଷ୍ଟ କରି ଚାଲିବା ସବୁ ଚାଲିଯିବ।
2: ଜିନିଷ ହେଉଛି ଏହା, ଯାହା ଅଛି ତାକୁ ଆମେ ସୁରକ୍ଷିତ ଭାବେ ରଖିବା, ତାପରେ ଆଉ କ'ଣ କରିବା। ଏ ବର୍ତ୍ତମାନ କ'ଣ ହଉଛି, ଯାହା ଅଛି ତାର ତତ୍ଵ ଆମେ ନେଇପାରୁନା ସମ୍ପୂର୍ଣ୍ଣ, ଆଉ ଆମେ କରିବା କ'ଣ, ଏହା ହଉଛି କଥା।
0: ବହୁତ ସୁନ୍ଦର କଥା କହିଲେ ଯେ ଆମ ପାଖରେ ଯାହା ଅଛି।
2: ଶୁଣନ୍ତୁ, ସବୁଠୁ ବଡ ଜିନିଷ ହେଲା ବୃକ୍ଷ, ବୃକ୍ଷ ନାରାୟଣ। ବୃକ୍ଷ ଗୋଟିଏ ଏମିତି ଜୀବ, ତାର କିଛି ଆସକ୍ତି ନାହିଁ, ଅନାସକ୍ତ ଜୀବ, ସିଏ କାହାରିକି କିଛି ମାଗୁନି, ବରଂ ସେ ସବୁ ଦାନ କରୁ।
0: ଆଜ୍ଞା,
2: ଖାଇବାକୁ କେବଳ ତାକୁ ଟିକେ ପାଣି ଦବ, ସେ ଛାଇ ଦବ, ପତ୍ର ଦବ, ଯୋଉ ଗଛର ଯାହା କ୍ୱାଲିଟି ସେଇ ଫଳ ଦବ। ଏସବୁ ଜିନିଷ ଦବା ପରେ ଆମେ ତାର ସୁରକ୍ଷିତ ରଖୁନାହିଁ, ତାକୁ ବେଦନ୍ତ କରୁଛେ, ଟିକେ ପାଣି ଦେଇପାରୁ ନାହିଁ। ସେଇ ଜିନିଷ ହଉଛି ଏହା, ଯାହା ଅଛି ଆମେ ତାର ସୁରକ୍ଷିତ ତତ୍ଵ ନବା, ଆଉ ତାକୁ କଣ କରିବା। ଏଇ ତତ୍ଵଟା ଟିକେ କମିଯାଉଛି ବେଳେବେଳେ ଲୋକ, ଏହା ହଉଛି କଥା। ଆଉ ଏଇ ଯୋଉ ଟେମ୍ପରେଚର ବଢୁଛି, ଟେମ୍ପରେଚର ବଢିବାର କାରଣ ଆକ୍ଚୁଆଲି ଗଛ ସାଙ୍ଗରେ, ଗଛ ତ ପ୍ରବଳ ଅଛି, ଗଛ କଣ ନାହିଁ, ବର୍ତ୍ତମାନ ପ୍ରବଳ ଗଛ ଅଛି। ଆପଣ କଣ, ଆପଣ ତ ସେଠି ଅଛନ୍ତି ଦେଖୁଛନ୍ତି, ଏଠି ଏତେ ଆମ୍ବ ହେଇଛି ଏପଟେ, ମାନେ ଲୋକ ମାନେ ଗାଈଗୋରୁ ବି ଖାଇପାରୁନାହାନ୍ତି ବସ୍ତା ବସ୍ତା ଆମ୍ବ, ତେଣୁ ନାହିଁ କାହିଁକି ଅଛି, ସବୁ କିଛି ନାହିଁ ନାହିଁ ବୋଲି କହିଲେ ହବନି, ସବୁ
0: ଆମର ଯେତିକି ଆବଶ୍ୟକ ସେଇ ପରିମାଣରେ ନାହିଁ।
2: ହଁ, ଅଛି, ବହୁତ ଅଛି, ଏହା ହଉଛି କଥା।
0: ବହୁତ ସୁନ୍ଦର କଥା କହିଲେ ଯେ ଆମ ପାଖରେ ଯାହା ଅଛି ସେସବୁର ଦାୟିତ୍ୱ ଆମେ ନେବା।
2: ତାପରେ ମ୍ୟାଡମ ଆଉ ଗୋଟେ କଥା ବି ମୁଁ ଆପଣଙ୍କୁ ଜଣେଇ ଦେଉଛି, ଏଇଠି ଗୋଟେ ମୁଁ ଯୋଉଟା ହନୁମାନ ଠାକୁର ପୂଜା କରାଯାଏ, ସେଠି କିଛି ଆଦିବାସୀ ଲୋକ ଅଛନ୍ତି, ସେଠି ପ୍ରବଳ ଗଭର୍ଣ୍ଣମେଣ୍ଟ ଜାଗା ପଡୁଛି, ସେଠି ବି ଗୋଟା ଜଳାଶୟ ନାଳ ଅଛି, ସେ ପାଣି ପ୍ରବଳ ଆସୁଛି ସେଠୁ ଜଙ୍ଗଲ ଆଡୁ, ତେଣୁ ସେ ଆଦିବାସୀ ଲୋକମାନେ ଭାରି ହାର୍ଡ ପରିଶ୍ରମ ଲୋକ, ଏତେ ସେ ସବୁ କରୁଛନ୍ତି, କଲରା ଲଙ୍କା ବାଇଗଣ ମାନେ ଗାଡି ଲୋଡ଼ୁଛି ବା ସିଆଡ଼େ ଯାଉଛି, ଆଉ ହଉନି କାହିଁକି, ସେ ନବୀନଙ୍କ ଟାଇମରେ
0: ଯାହା ହଉ ଏତେ ସୁନ୍ଦର
2: ହଉଛି ମାନେ।

0: ସେମାନେ ସେତିକି କରୁଛନ୍ତି ଆଉ ସେଇ ହିସାବରେ
1: ଆମେ କାହିଁ କହିବା ହଉନି ବୋଲିକି ପରିସ୍ଥିତି ରଖୁଛନ୍ତି, ଆଉ ଟିକେ ଦରକାର ହଉନି କାହିଁକି, ସରକାର କଣ କରୁନାହାନ୍ତି, ସରକାର ବହୁତ ସହଯୋଗ କରୁଛନ୍ତି ଆଉ ଲୋକ ବି ବହୁତ କରୁଛନ୍ତି, ସେଟା ସମସ୍ତେ ଦେଖିପାରୁନାହାନ୍ତି, ମୁଁ ସାର୍ ମୋର ପୂଜା ଘରେ ଯାଉଛି ମୁଁ ଦେଖୁଛି, ମାନେ ଏତେ ଲଙ୍କା ଏତେ ଯୋଉ କଲରା ଏତେ ଯୋଉ କଖାରୁ ଫଖାରୁ ହଉଛି ବାଇଗଣ ଆପଣ ଚିନ୍ତା କରିପାରିବେନି, ଗାଡି ଲୋଡ୍ ହେଇ ସିଆ ଯାଉଛି। ହଉ ଆଜ୍ଞା ମୁଁ ରହୁଛି ମ୍ୟାଡମ।
0: ଆଜ୍ଞା ଆଜ୍ଞା ନମସ୍କାର। ତେବେ ଅନେକ ପରିଶ୍ରମରେ ଆମର ପରିବେଶ ସୁରକ୍ଷା ଚାଲିଛି, ତଥାପି ଆମ ସମସ୍ତଙ୍କୁ ଆହୁରି ଚେଷ୍ଟା କରିବାକୁ ପଡ଼ିବ, ଆମ ପରିବେଶକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ପଡ଼ିବ। ତେବେ ଏ ବାବଦରେ ନେକ୍ସଟ କଲ୍ ନେଇନେବା, କିଏ କରିଛନ୍ତି? ହ୍ୟାଲୋ
2: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସନ୍ତୋଷ ମଲ୍ଲିକ କହୁଛି, ମହାକାଳପଡ଼ା ଭର୍ତ୍ତପୁର ଜିଲ୍ଲା ଯାଜପୁର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ନମସ୍କାର।
0: ଆଜି ପ୍ରଥମ କଲ୍ କରିଛନ୍ତି ନା ପୂର୍ବରୁ କଲ୍ କରିଥିଲେ?
2: କଥା ହେଲେନି, ବହୁତ ଥର କଥା ହେଇଛି।
0: ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: ଦେଖନ୍ତୁ, ଗଛ ଆମକୁ ବହୁତ ବହୁତ ଅମ୍ଳଜାନ ଆମକୁ ଦଉଛି
0: ଆଜ୍ଞା,
2: କିନ୍ତୁ ଗଛ ନଥିଲେ କିଛି ହେଇପାରିବନି, ତେଣୁକରି ଗଛର ମୂଲ୍ୟ ବହୁତ, ଗଛ ଆମକୁ କଣ ନ ଦଉଛି, ସବୁ କିଛି ଦଉଛି ଆମକୁ।
0: ଆପଣ କଣ କରିଛନ୍ତି ପରିବେଶକୁ ସୁରକ୍ଷା ଦେବା ପାଇଁ?
2: ଆଜ୍ଞା ଆଜ୍ଞା, କିନ୍ତୁ ଗଛ ଆମକୁ କଣ ଦଉଛି, ଗଛ ଆମକୁ ବହୁତ ମାତ୍ରାରେ ସବୁ କିଛି ଦଉଛି, ଗଛ କେତେ ଆମ ନାଗି ଖରା ବରଷା ଗଛ କେତେ ସହୁଛି।
0: ଆଜ୍ଞା
2: ଆଜ୍ଞା,
0: ଆପଣ ଗଛ ଲଗେଇଛନ୍ତି?
2: ଆଜ୍ଞା ଆଜ୍ଞା।
0: କୋଉ ଗଛ ସବୁ ଲଗେଇଛନ୍ତି?
2: ଆମର ବାଡିରେ ଏମିତି ସବୁ ଗଛ ଅଛି, କଦଳୀ ଗଛ ଅଛି, ସଜନା ଗଛ ଅଛି, ଏମିତି ସବୁ ଗଛ ଅଛି ଆଉ।
0: ଆପଣ ସେସବୁର ଯତ୍ନ ନିଅନ୍ତି?
2: ଆଜ୍ଞା ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ, ଆପଣ ପରିବେଶ ପାଇଁ ଗଛ ଲଗେଇଛନ୍ତି ଆଉ ତାର ଯତ୍ନ ବି ନେଉଛନ୍ତି ଆଉ ତାର ଉପକାର ବି ଆପଣ ନିହାତି ପାଉଥିବେ।
2: ମୋର ଦୁଇଟା ଶ୍ରୋତା ଭାଇ ଅଛନ୍ତି, ଜଣେ ଶାରଦା ଭାଇ ଆଉ ଜଣେ ହଉଛି ଅକ୍ଷୟ ସାର, ତାକୁ ମୋର ନମସ୍କାର। ସେ ବହୁତ ଦୁଇ ଜଣ ବହୁତ ବଢିଆ ଶ୍ରୋତା, ତାଙ୍କର ବ୍ୟବହାର ବହୁତ ବଢିଆ, ତାଙ୍କ କଥାବାର୍ତ୍ତା ବହୁତ ବଢିଆ।
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ, ଆପଣ ଯୋଡ଼ି ହେଲେ ଆମ ସହିତ।
2: ନମସ୍କାର
0: ନମସ୍କାର। ତେବେ ପରିବେଶର ସୁରକ୍ଷା ପାଇଁ ଆମେ ସମସ୍ତେ ସବୁବେଳେ ଚେଷ୍ଟା କରିବା ଦରକାର, କାହିଁକିନା ପରିବେଶ ବଞ୍ଚିଲେ ଆମେ ବଞ୍ଚିବା, ଆମର ପ୍ରକୃତିକୁ ଆମକୁ ହିଁ ହସେଇବାକୁ ପଡ଼ିବ, ଆମ ପ୍ରକୃତିକୁ ଆମେ ହିଁ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରିବା। ହ୍ୟାଲୋ
3: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ସାଇ କହୁଛି, ବେଲପଡ଼ାରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ? ସମୟର ସ୍ୱଳ୍ପତା, ତେବେ ଫଟାଫଟ ଆପଣଙ୍କ ଠାରୁ ଆନ୍ସର ମୁଁ ଆଶା କରିବି, କୁହନ୍ତୁ।
3: ମୁଁ ତ କହିବି ଖାଲି ଗଛ ଲଗେଇଲେ ହବନି, ତା ସହିତ ଆମେ ଯୋଉ ନଈ ଗୁଡା ସବୁ ଆମେ ଯାହା ବି ଗୋଟା ଘରେ ଅପରିଷ୍କାର ଜିନିଷ ଗୁଡା ନେଇ ସବୁ ନଈରେ ଯୋଉ ପକେଇ ଦଉଛନ୍ତି, ସେଇଟା ଯଦି ଆମେ ପକେଇବାନି ତାହେଲେ ଜଳ ବି ସୁରକ୍ଷିତ ରହିବ। ଆଉ ମୁଁ ଯୋଉଠି ଦେଖେ ମାନେ ଅଳିଆ କୋଉଠି ଯଦି ପଡିଛି ତ ସେଇଟାକୁ ନେଇ ଡଷ୍ଟବିନ୍ ରେ ପକାଏ, ଆଉ ରାସ୍ତା କଡ଼ରେ ତ ଏମିତି ବହୁତ ସାରା ଜିନିଷ ପକଉଛନ୍ତି, ତ ଯୋଉଟା ପକେଇବା କଥା ନୁହେଁ, ଆମେ ଯଦି ଏମିତି ଛୋଟ ଛୋଟ ପଦକ୍ଷେପ ନବା ତ ଆମ ପରିବେଶକୁ ପୁରା ସୁନ୍ଦର ବି କରିପାରିବା।
0: ନିହାତି ନିହାତି, ଅତି ସୁନ୍ଦର କଥା, ଆମେ ସମସ୍ତେ ଛୋଟିଆ ଛୋଟିଆ ପଦକ୍ଷେପ ନେଲେ ହିଁ ଆମ ପରିବେଶକୁ ଆମେ ସୁନ୍ଦର ଭାବରେ ସୁନ୍ଦର କରିପାରିବା ଆଉ ରକ୍ଷା ବି କରିପାରିବା, ତାଦ୍ୱାରା ଆମେ ବି ଖୁସିରେ ରହିବା ନୁହେଁ?
3: ଆଜ୍ଞା,
0: ବହୁତ ସୁନ୍ଦର କଥା କହିଲେ।
3: ପରିବେଶକୁ ଆମେ ଯଦି ଖରାପ କରିକି ଆମେ କେବେ ଭଲ ରହିପାରିବାନି, କାହିଁକି ନା ଆମର ସେଇଥିରୁ ହିଁ ରୋଗ ଯୋଉ ହଉଛି, ସବୁଆଡେ ଯଦି ଅପରିଷ୍କାର କରିବା ତ ରୋଗ ହବ, ତାପରେ ଗଛ ଯଦି ସେମିତି କାଟି ଚାଲିବା ଅମ୍ଳଜାନ ବି ଆମକୁ ମିଳିବନି, ଏ ଯୋଉ ଗରମ ହଉଛି ସେଇଥିପାଇଁ ତ ହଉଛି, ତ ସମସ୍ତେ ଯଦି ମାନେ ଚେଷ୍ଟା କରିବେ ତାହେଲେ ଜଣେ ତ କଲେ ହବନି, ସମସ୍ତେ କରିବା ଦରକାର, ଆଗେ ସେଇଟା ନିଜ ଠାରୁ ଆରମ୍ଭ କରିବା
0: ଦରକାର,
3: କରିବେ ନ କରିବେ ତ ନିଜ ଠାରୁ ଆଗେ ଆରମ୍ଭ କର, ତ ଅନ୍ୟମାନେ ଦେଖିକି ସେଇଟା କରିବେ।
0: ନିହାତି ଅତି ସୁନ୍ଦର କଥା, ନିଜ ପାଖରୁ ହିଁ ଆରମ୍ଭ କରିବା ଦରକାର, ଯେ ଆମେ ପରିବେଶକୁ ସୁରକ୍ଷା ଦେବା ଦରକାର, ବହୁତ ସୁନ୍ଦର କଥା କହିଲେ, ଛୋଟିଆ ଛୋଟିଆ ପଦକ୍ଷେପ ନିଜ ପାଖରୁ ପ୍ରଥମେ ଆରମ୍ଭ ହେବା ଦରକାର, ଅନ୍ୟମାନଙ୍କ କଥା ଚିନ୍ତା ନ କରି ଆମଠାରୁ ଦେଖିଲେ ହିଁ ଅନ୍ୟମାନେ ଶିଖିପାରିବେ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ।
3: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ତେବେ ଏଇଠି ଶେଷ କରିବା ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ତେବେ ଯେଉଁମାନେ ଆମ ସହିତ ଯୋଡ଼ି ହେଇଥିଲେ, ପରିବେଶ ପାଇଁ ଏତେ ସୁନ୍ଦର କଥା କହିଲେ, ସେମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଯେଉଁମାନେ ଆମ ସହିତ ଯୋଡ଼ି ହେଇପାରି ନାହାନ୍ତି, କଲ୍ କରିବାକୁ ଚେଷ୍ଟା କରିଛନ୍ତି, ନିଜର ମତାମତ ସେୟାର କରିବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଆଉ ଯେଉଁମାନେ ଏହି କାର୍ଯ୍ୟକ୍ରମରୁ କିଛି ନା କିଛି ଶିଖିବାର ପ୍ରୟାସ କରିଛନ୍ତି ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କୁ ଏତିକି ରିକ୍ୱେଷ୍ଟ ରହିବ ଯେ ପରିବେଶକୁ ନିହାତି ଭାବରେ ଗୁରୁତ୍ୱ ଦିଅନ୍ତୁ, ପ୍ରକୃତିକୁ ଗୁରୁତ୍ୱ ଦିଅନ୍ତୁ, ପ୍ରକୃତି ହସିଲେ ହିଁ ଆମେ ହସିବା।

ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନରେ ବିଭିନ୍ନ ସରକାରୀ ବିଭାଗରେ 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର ସୀମାକୁ ଅବୈଧ କରିବା ଲାଗି ସରକାର ଆରମ୍ଭ କରିବେ ସ୍କାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଷୟିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ରହିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି। ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆସନ୍ତା 26 ତାରିଖ ଯାଏଁ ରାଜ୍ୟର ଜାରି ରହିବ ଗ୍ରୀଷ୍ମ ପ୍ରଭାବ ବୋଲି ପାଣିପାଗ ବିଭାଗର ଅନୁମାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 7ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ତା। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 25ତମ ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 ଶୁଣିପାରିବେ। ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 ଶୁଣିବେ ଗୀତରେ ମିତରେ। ରାତି 9:15 ଅଭୁଲା ସ୍କୃତି। ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ ଶୁଣିପାରିବେ ସକାଳ 6:40। ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିପାରିବେ ପ୍ରସୂତି ନାଳି ବ୍ରଣ। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଲୀଳାବତୀ ଗୁରୁ। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ଶୁଣିପାରିବେ ମର୍ଣ୍ଣିଙ୍ଗ ମେଲୋଡି। ସକାଳ 9:00 ଡାଇଲିଂ ଲାଇଭ୍ ଚିଟ୍ଚାଟ୍ରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ଦିନ 11:30 ୱିକ୍ଲି ଇଂଲିଶ ପ୍ରୋଗ୍ରାମ୍ ଷ୍ଟମ୍ପ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ମଧ୍ୟାହ୍ନ 12:00 ଶୁଣିପାରିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10 ଶୁଣିପାରିବେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ରଖିପାରିବେ। ଦିନ 2:45 ଶୁଣିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ। ଅପରାହ୍ନ 3:00 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ଶୁଣିପାରିବେ କାର୍ଯ୍ୟକ୍ରମ ସୁରିଲ ଆଫ୍ଟରନୁନ୍। 4:50 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ। ଅପରାହ୍ନ 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମରେ ସିଧାସଳଖ ଫୋନ୍ ଯୋଗେ ନିଜର ମତ ରଖିପାରିବେ ନିର୍ଦ୍ଧାରିତ ବିଷୟରେ। ସନ୍ଧ୍ୟା 6:10 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 26ତମ ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 ଶୁଣିବେ ସୁପରହିଟ୍ ଓଡ଼ିଆ ଏବଂ ହିନ୍ଦୀ ସଙ୍ଗ୍ସର କାର୍ଯ୍ୟକ୍ରମ ଗୀତରେ ମିତରେ। ରାତି 9:15 ଅଭୁଲା ସ୍କୃତି। ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଧରଣୀରେ ସନ୍ଧ୍ୟା ଉପନୀତ ଚତୁର୍ଦ୍ଦିଗ ବିଭୁମୟ ଚତୁର୍ଦ୍ଦିଗରେ ଈଶ୍ୱରଙ୍କର ଶୁଭ ଆଶୀର୍ବାଦର ଉଚ୍ଛ୍ୱାସ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଶୀ ଦିଲ୍ ତକ୍ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ।

ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47 କେନ୍ଦ୍ରରେ 51,000 ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ଆଭାସୀ ଜରିଆରେ ପୂର୍ବାହ୍ନ 11:00 ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ ରେଳ ଗୃହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି ବର୍ତ୍ତମାନ ସୁଦ୍ଧା 18 ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି ଦକ୍ଷତା ଭିଭିଭୂମି ପ୍ରଯୁକ୍ତିବିଦ୍ୟା ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ ଏଫ୍ଏଫ୍ଏଫ୍ଏଆଇର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ ବ୍ୟବସାୟକୁ ସଶକ୍ତ ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି ଦେଶର $5 ଟ୍ରିଲିୟନ୍ ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ ଏଫ୍ଏଫ୍ଏଫ୍ଏଆଇ ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଭୂ ରାଜନୈତିକ ଉତ୍ତେଜନା ଯୋଗାଣ ଶୃଙ୍ଖଳ ବାଧା ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି ଏହାର ଦୀର୍ଘ ବେଳାଭୂମି ପାରାଦୀପ ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଶିଳ୍ପ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ଅନିଲ ସିଂ ଏବଂ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି ସମ୍ମିଳନୀରେ ଓଡ଼ିଶା ସମେତ ବିହାର ପଶ୍ଚିମବଙ୍ଗ ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାକୁ ସାକାର କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକର ସମନ୍ୱିତ ଭୂମିକା ଓଡ଼ିଶାର ଅଭିବୃଦ୍ଧି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି ଶିମିଳିପାଳ ବାଘ ସଂରକ୍ଷଣ ହାତୀ କରିଡର ସୁରକ୍ଷା ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ ଓଡ଼ିଶା ଜୈବ ବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ 4 ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍କୋଚନ କରାଯାଇଥିଲା ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜୈବ ବିବିଧତାର ରକ୍ଷକ ଓ 2 ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ରଥଯାତ୍ରା ଆଡ଼ପ ମଣ୍ଡପ ବିଜେ ବାହୁଡ଼ାଯାତ୍ରା ସୁନାବେଶ ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ ଜିଲ୍ଲା ପ୍ରଶାସନ ଦୈତାପତି ନିଯୋଗ ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା ଭିଡ଼ ନିୟନ୍ତ୍ରଣ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ଖୁବ୍ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି

0: ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ୍ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55ଟି ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ 2 ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5ଟି ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157ଟି ଜନଜାତି ବହୁଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶାରେ ଉପର ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର 45.5 ଡିଗ୍ରୀ ସେଲ୍ସିୟସ୍ ଝାରସୁଗୁଡ଼ା ଷ୍ଟେସନ୍ ସେ ଦର୍ଜ କି ଗଈ ହେ। ଓଡ଼ିଶା କେ ଉପର ଝାରସୁଗୁଡ଼ା ସମ୍ବଲପୁର ଓର ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କେ ଆଇସୋଲେଟେଡ୍ ପ୍ଲେସେସ୍ ସେ ହିଟ୍ ୱେଭ୍ କଣ୍ଡିସନ
0: ରହିଲା। ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋଗାଟେକ୍ ଦଲ୍ ସି ଦଲ୍ ତାକ୍ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମେ ମାସ 31 ତାରିଖ ରବିବାର ଦିନ 11:00 ସମୟରେ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତ ବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.inର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା।

ରାତି 7ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ଦାର। ଦିଲ୍ ସେ ଦିଲ୍ ତକରେ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ, ସମସ୍ତଙ୍କୁ ଜଣାଉଛି ଗୁଡ୍ ଇଭିନିଂ। ଏଇଟିକି ଆଗରୁ ନ୍ୟୁଜ୍ ହେଡ୍ଲାଇନ୍ସରେ ଆମେମାନେ ସମସ୍ତେ ଶୁଣିଲେ ଯେ ପାଗର ଅବସ୍ଥା କିଛି ଭଲ ନାହିଁ, ମାନେ ଗ୍ରୀଷ୍ମ ପ୍ରବାହ ଏମିତି ଜାରି ରହିବ ବର୍ତ୍ତମାନ 4 ଦିନ ପର୍ଯ୍ୟନ୍ତ, ଆଉ ଏଇ ଅସହ୍ୟ ତାତିକୁ ଆମ ସମସ୍ତଙ୍କୁ ବରଦାସ୍ତ କରିବାକୁ ପଡ଼ିବ। ଦେଖନ୍ତୁ, ପରିବେଶ ଉପରେ ଆଜି ତ ଅନେକ କଥାବାର୍ତ୍ତା ଆମେମାନେ ସମସ୍ତେ ହୋଇସାରିଛେ, ତଥାପି ଯେହେତୁ ଖରା ଗ୍ରୀଷ୍ମ ଋତୁ ଚାଲିଛି ଆଉ ଅତ୍ୟଧିକ ଖରା ହେଉଛି, ଆମେମାନେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର। ଏବେ ଯାହା ଅସହ୍ୟ ତାତି ଗୁଳୁଗୁଳିର ପ୍ରଭାବ ଚାଲିଛି, ସେଥିପାଇଁ ଆମ ଦେହରୁ ଅତି ସହଜରେ ଜଳୀୟ ବାଷ୍ପ ବା ଜଳୀୟ ଅଂଶ କମିଯିବାରେ ଲାଗିଛି। ସେଥିପାଇଁ ଆମେମାନେ ନିୟମିତ ଭାବରେ ନିୟମିତ ବ୍ୟବଧାନରେ ପାଣି ପିଇବା, ନହେଲେ ଲେମ୍ବୁ ପାଣି, ଦହି ସର୍ବତ, ଘୋଳ ଦହି, ଲସି ଏସବୁ ପିଇବା ନିହାତି ଦରକାର। ଆଉ ଚେଷ୍ଟା କରିବା ବାହାରେ ମିଳୁଥିବା ମୃଦୁ ପାନୀୟ ଯାହା ସବୁ ରହିଛି ସେସବୁକୁ ଆମେ ଯେତେ ପାରିବା ସେତେ ଆଭଏଡ୍ କରିବା। ଓଆରଏସ୍ ଲିକ୍ୱିଡ୍ ମଧ୍ୟ ନେଇପାରିବା, ବେଲପଣା, ପଇଡ଼ ପାଣି, ତରଭୁଜ, କାକୁଡ଼ି ଏସବୁ ଜିନିଷ ନିହାତି ଭାବରେ ସେବନ କରିବା ଦରକାର। ବାକି ଯେତେବେଳେ ପିକ୍ ଟାଇମ୍ ଖରାର 10:00-3:00 ପର୍ଯ୍ୟନ୍ତ ଆଦୌ ଖରାକୁ ବାହାରିବା ନାହିଁ। ଯଦି ଜରୁରୀ କାର୍ଯ୍ୟ କିଛି ରହିଛି, ଜରୁରୀ କାମ, ବାହାରକୁ ବାହାରିବା ନିହାତି ଜରୁରୀ, ତାହେଲେ ସେହି ସମୟରେ ସାଙ୍ଗରେ ଛତା, ଜୋତା, ପାଣି ବୋତଲ, ଓଦା ଗାମୁଛା ଏସବୁ ଜିନିଷ ନେଇକି ଯିବାକୁ ଆଦୌ ଭୁଲନ୍ତୁ ନାହିଁ। ଏବଂ ବାରମ୍ବାର ଚେଷ୍ଟା କରନ୍ତୁ ଛାଇରେ ରହି ନିଜର କାମକୁ ଶେଷ କରିବା ପାଇଁ। ଯଦି ହଠାତ୍ କୌଣସି ଅସ୍ୱସ୍ତି ଅନୁଭବ ହେଉଛି, ଦେହ ଯଦି କିଛି ଖରାପ ଲାଗୁଛି, ତାହେଲେ ନିହାତି ଭାବରେ ରେଷ୍ଟ ନେବା ପାଇଁ ପଛଘୁଞ୍ଚା ଦିଅନ୍ତୁନି। ଯେତେ କାମ ଥାଉ ଜୀବନ

ରହିବା ନିହାତି ଦରକାର। ନିଜ ପାଇଁ ନିଜେ ହିଁ ଚେଷ୍ଟା କରିବା, ଯଦି ବହୁତ ବେଶୀ ଆହୁରି ଖରାପ ଲାଗୁଛି ପାଖରେ ଥିବା ଲୋକମାନଙ୍କୁ ଜଣାଇବା ଦେହ ବ୍ୟସ୍ତ ଲାଗୁଛି ବୋଲି, ବା ଆମ ଆଖି ଆଗରେ ଯଦି ଅନ୍ୟ କୌଣସି ଲୋକ କେହି ବି ଅସୁବିଧାରେ ପଡ଼ିଛନ୍ତି ଖରାପ ପାଇଁ, ଦେହ ଖରାପ ଲାଗୁଛି, ଅସ୍ୱସ୍ତି ଲାଗୁଛି, ତେବେ ସେହି ସମୟରେ ନିହାତି ଭାବରେ ତାଙ୍କୁ ସାହାଯ୍ୟ କରିବା, ପାଖରେ ଯଦି ପାଣି ରଖିଛନ୍ତି ପାଣିର ସାହାଯ୍ୟ ବି ଅନ୍ୟମାନଙ୍କୁ କରିବା ନିହାତି ଦରକାର। ତେବେ ଗ୍ରୀଷ୍ମ ପରେ ବର୍ଷା, ଶୀତ ଏମିତି କଣ୍ଟିନ୍ୟୁ ଚାଲିଥାଏ, ଯେହେତୁ

ତେବେ ଗ୍ରୀଷ୍ମ ପରେ ବର୍ଷା ଶୀତ ଏମିତି କଣ୍ଟିନ୍ୟୁ ଚାଲିଥାଏ, ଯେହେତୁ ଖରା ଆସିଛି ତା ସହିତ ଖାପ ଖୁଆଇ ତ ଆମକୁ ଚଳିବାକୁ ପଡ଼ିବ। ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ଏ ସମୟରେ ନେବାକୁ ଜମା ବି ଭୁଲନ୍ତୁନି। ଯେହେତୁ ଛୁଟିଟା ସମୟ ପିଲାମାନେ ଘରେ ରହି ଖେଳାଖେଳିରେ ପୁରା ଏକଦମ ମାତିଥିବେ, ତେବେ ସେହି ସମୟରେ ମଧ୍ୟ ସେମାନଙ୍କୁ ଏକଦମ ଅଣଦେଖା କରନ୍ତୁ ନାହିଁ। ସେମାନଙ୍କୁ ମଧ୍ୟ ଫ୍ରିକ୍ୱେଣ୍ଟଲି ପାଣି, ଯାହା ଲିକ୍ୱିଡ୍ ଫୁଡ୍ ରହିଛି ସେସବୁ ବି ବାରମ୍ବାର ଦିଅନ୍ତୁ। ଅତ୍ୟଧିକ ତେଲ ମସଲା ଯୁକ୍ତ ବାହାର ଖାଦ୍ୟ ବା ଘରେ ବି ଅତ୍ୟଧିକ ତେଲ ମସଲା ଦେଇ ଖାଦ୍ୟ ରାନ୍ଧନ୍ତୁ ନାହିଁ। ହାଲକା ଫୁଲକା ଖାଆନ୍ତୁ, ସୁସ୍ଥ ରୁହନ୍ତୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ, ଦିଲ୍ ସେ ଦିଲ୍ ତକ୍ ପହଞ୍ଚୁଛି କିଛି ବ୍ୟୁଟିଫୁଲ୍ ଟ୍ରାକ୍ ଆପଣଙ୍କ ପାଖରେ।

0: ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅଭେଦ୍ୟ ଲକ୍ଷ୍ୟରେ ଆରମ୍ଭ ହେବ ସ୍କାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନବିଂଶ ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର

0: ବଣ୍ଟନ କରିବେ। ଦେଶର 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18ଟି ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍କାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତାବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍କାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତାବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍କାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି ସ୍କାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡର୍, ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ, ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
1: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କରକର ଏକ ଅଭେଦ ବର୍ଡର କି ହମ ସୁରକ୍ଷା କି ଗ୍ରିଡ ବନାନେ କା କାମ ଆଗେ ବଢ ରହା ହେ ଅର ବହୁତ କମ ସମୟ ମେ ଗୃହ ମନ୍ତ୍ରାଳୟ ଡ୍ରୋନ ରଡାର ଆଧୁନିକ କ୍ୟାମେରାଜ ଅର ବାକି ସାରି ତକନିକ କେ ସାଥ ଏକ ସ୍ମାର୍ଟ ବର୍ଡର କେ ପ୍ରୋଜେକ୍ଟ କୋ ଲେକର ଦେଶ କେ ସାମନେ ଆଏଗା।
0: ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା, ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତିନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ 5 ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି 2 ଦିନ ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାଇନ୍ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ

ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। 2 ଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି 2 ଜଣ ପହଞ୍ଚଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ 4ର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ, ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ୟୁଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସି ଦିଲ୍ ତକ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ ଆଜି ଇଭିନିଂରେ ଆଉ ଆରମ୍ଭ ହୋଇଯାଇଛି ଶୋ ସନ୍ଧ୍ୟାସର।

ସନ୍ଧ୍ୟା ଆସରରେ ଆପଣ ଜାଣିପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ ଗୁଡ୍ ୱିଶେସ୍। ଯଦି ଆପଣଙ୍କର ନିଜର ମଣିଷଙ୍କର କାହାର ଜନ୍ମଦିନ ରହିଛି ବା ବିବାହ ବାର୍ଷିକୀ ରହିଛି ସେଥିପାଇଁ ଆପଣ ୱିଶେସ୍ ଜଣାଇପାରିବେ ବା ମନର କୌଣସି କଥା ଗୁଡ୍ ୱିଶେସ୍ ମଧ୍ୟ ପହଞ୍ଚାଇ ପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖରେ ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ଆସରରେ। ତେବେ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଏସ୍ଏମ୍ଏସ୍ରେ ନିଜର ନାଁ ଆଉ ଯାହାଙ୍କ ପାଖକୁ ନିଜର ଏସ୍ଏମ୍ଏସ୍ ଟି ପଠାଉଛନ୍ତି ତାଙ୍କର ନାଁ ନିହାତି ଭାବରେ ଲେଖନ୍ତୁ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସନ୍ଧ୍ୟା ଆସରରେ ମୋ ପାଖରେ କିଛି ଏସଏମ୍ଏସ୍ ଆସି ପହଞ୍ଚି ଯାଇଛି।

ତେବେ ପ୍ରଥମ ଏସଏମଏସଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖିଛନ୍ତି ଶୁଭ ସନ୍ଧ୍ୟା ଭଉଣୀ ମା ସରଳା ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଭଉଣୀ ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି ସେଥିପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତୁନା ଭାଇନା ଆପଣ ଆମର କାର୍ଯ୍ୟକ୍ରମକୁ ସବୁବେଳେ ଶୁଣନ୍ତି ଆଉ ଆମ ସମସ୍ତଙ୍କୁ ଏମିତି ଆଶୀର୍ବାଦ ଦିଅନ୍ତି ଆମ ପାଇଁ ପ୍ରାର୍ଥନା କରନ୍ତି ଆପଣଙ୍କର ଏତେ ସାରା ଭଲ ପାଇବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆହୁରି ଲେଖିଛନ୍ତି ଭଉଣୀ ଶୁଭ ସନ୍ଧ୍ୟାରେ ଆଭାସ ଭାଇ ମୁନା ଭାଇ ରାଜେଶ ଭାଇ ଡକ୍ଟର ସମୀର ଖଟୁଆ ଭାଇ ଅଞ୍ଜନ ଭାଇ ଚିନ୍ତାମଣି ଭାଇ ଉମେଶ ଭାଇ ବାମଦେବ ଭାଇ କେତେଶ ଭାଇ ସୁନୀଲ ଭାଇ ରଶ୍ମି ଭାଇ ସୁଚିତ୍ରା ସେନାପତି ସନ୍ଧ୍ୟା ଅପା ବାସନ୍ତୀ ଭଉଣୀ ସାବିତ୍ରୀ ଭଉଣୀ ଦୁଇ ଉର୍ମିଳା ଭଉଣୀ ଏବଂ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋ ମା ସାରଳା ଭଲରେ ରଖନ୍ତୁ ଖୁସିରେ ରଖନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ଆପଣଙ୍କର ଏତେ ବଡ଼ ହୃଦୟ ସବୁବେଳେ ସମସ୍ତଙ୍କର ଏମିତି ଶୁଭ ମନସ୍ଥାନ୍ତୁ ଆପଣଙ୍କର ସବୁବେଳେ ମଙ୍ଗଳ ହେଉ ସବୁବେଳେ ଆପଣ ମଧ୍ୟ ଭଲରେ ରୁହନ୍ତୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଆଭାସ ସିନ୍ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ସମସ୍ତ ଆର୍ଜିଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଜଣାଇଛନ୍ତି ଏବଂ ତା ସହିତ ଜଣାଇଛନ୍ତି ଟୁନା ଭାଇ ରମେଶ ଭାଇ ଉର୍ମିଳା ବାପାଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଶ୍ରୀ ଜଗନ୍ନାଥ ଟାଟା ଷ୍ଟିଲ୍ ପ୍ଲାଣ୍ଟ ତରଫରୁ ସମଗ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଏବଂ ଲେଖିଛନ୍ତି ଅପା ଆଜି ଆମ ଅଫିସରେ ଅଫିସ ବୟ ଗୀତା ଅପାଙ୍କର ହାପି ବଲ ବର୍ଥଡେ ସେଥି ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଇଦେବେ ଅପା ଆମ ଏସ୍ଏମ୍ଏସ୍ ସଙ୍ଗ ସ୍ଥାନ ପାଉନାହିଁ ଟିକେ ଧ୍ୟାନ ଦେବେ ଆମେ ତ ରାତି 9ଟା ପରେ ଏସ୍ଏମ୍ଏସ୍ ଦେଉଛୁ ଆପଣ ଏବଂ ଦୁନିଆ ପାଇଁ ପଦେ ଲେଖିଛନ୍ତି ପଢ଼ିବା ପୂର୍ବରୁ ଏଇଠି କହି ରଖିବି ଯେ ଗୀତା ବାପାଙ୍କୁ ଢେର ସାରା ଶୁଭେଚ୍ଛା ଶୁଭକାମନା ତାଙ୍କୁ ହାପି ବାଲା ବର୍ଥଡେ ମିନି ମିନି ହାପି ରିଟର୍ଣ୍ଣ ଅଫ୍ ଦ ଡେ ଆପଣଙ୍କର ଦିନ ଭଲରେ ଯାଉ ଆପଣଙ୍କର ପୁରା ଜୀବନ ସୁନ୍ଦର ଭାବରେ କଟୁ ଆପଣ ସୁସ୍ଥ ରୁହନ୍ତୁ ସବୁବେଳେ ବାକି ଯେଉଁ ଲେଖିଛନ୍ତି ଯେ ଏସ୍ଏମ୍ଏସ୍ର ଯେଉଁ ରିକ୍ୱେଷ୍ଟେଡ୍ ସଙ୍ଗ ରେନ୍ବୋ ଏସ୍ଏମ୍ଏସ୍ରେ ତାଙ୍କର ସ୍ଥାନ ପାଉନାହିଁ ଗୀତ ତେବେ ଭାଇ ଏଠି କହି ରଖିବି ଯେହେତୁ ଗୋଟିଏ ସମୟର ବ୍ୟବଧାନ ରହିଛି ଆମକୁ ଗୋଟିଏ ଘଣ୍ଟା ଭିତରେ ଆମେ ଯେତିକି ଏସ୍ଏମ୍ଏସ୍ ନେଇପାରୁଛୁ ସବୁକିଛି ନେବା ପାଇଁ ଚେଷ୍ଟା କରୁଛୁ ତେବେ ଯେହେତୁ ଆପଣ ଆମର ନିୟମିତ ଶ୍ରୋତା କୋଉଠି ନା କୋଉଠି ଆପଣ ଯୋଡ଼ି ହେଉଛନ୍ତି ନିହାତି ଭାବରେ ଆମ ସହିତ ଆଜି ଫୋନ୍ କଲ୍ରେ ମଧ୍ୟ ଯୋଡ଼ି ହୋଇଛନ୍ତି ଏବେ ଏସ୍ଏମ୍ଏସ୍ ମଧ୍ୟ କରିଛନ୍ତି ତଥାପି ସେହି ଭିତରେ ଏତେ ବ୍ୟସ୍ତ ଭିତରେ ଭାବୁଛି ଆପଣ ବୁଝିପାରିବେ ଆଉ ଏସ୍ଏମ୍ଏସ୍ ଯାଉ ନାହିଁ ବୋଲି ମନ ଖରାପ କରିବେନି ତେବେ ଚେଷ୍ଟା କରିବୁ ଆପଣଙ୍କର ଏସ୍ଏମ୍ଏସ୍ ମଧ୍ୟ ସ୍ଥାନ ଦେବା ପାଇଁ ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଛନ୍ତି ଏବଂ ଦୁନିଆ ପାଇଁ ପଦେ ଲେଖିଛନ୍ତି ଅପନେ ରିଶ୍ତୋ ମେ ହମେଶା ବଫାଦାରୀ ରଖନା ଅପନା ଲଫ୍ଜୋ ମେ ଜରାସି ଖୁଦ୍ଦାରୀ ରଖନା କୋଇ ଝୁକା ନା ସକେ ତୁମେ ଇସ୍ ଦୁନିଆ ମେ କଭି ଅପନେ କିରଦାର ମେ ଇତନି ଇମାନଦାରୀ ରଖନା ବହୁତ ସୁନ୍ଦର କଥା ଲେଖିଛନ୍ତି ସାଥୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ରେନ୍ବୋ ଏସ୍ଏମ୍ଏସ୍ ପାଇଁ ଚେଷ୍ଟା କରିବୁ ଆପଣଙ୍କର ଗୀତ ନିହାତି ଭାବରେ ସମୟର ଅଭାବ ଯୋଗୁଁ ହୁଏତ କେତେବେଳେ ବାଜି ନଥିବ ତେବେ ବଜା ଯାଉ ନାହିଁ ନୁହେଁ ନିହାତି ଭାବରେ ଆପଣଙ୍କର ଗୀତ ବାଜିବ ଆପଣ ଏମିତି ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଏବଂ କହୁଥାନ୍ତୁ ଦିଲ୍ ସି ଦିଲ୍ ତକ୍ ଆମ ପାଖରେ ଆଉ ଗୋଟିଏ ଏସ୍ଏମ୍ଏସ୍ ଆସି ପହଞ୍ଚି ଯାଇଛି ଆଜ୍ ଇଟ୍ ଇଜ୍ ସବୁବେଳେ ଏସ୍ଏମ୍ଏସ୍ କରନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଲେଖିଛନ୍ତି ଜଗନ୍ନାଥଙ୍କୁ ପ୍ରଣାମ ଜଣାଉଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି ଯେ ସମସ୍ତଙ୍କ ଉପରେ ଶୁଭ ଦୃଷ୍ଟି ରଖନ୍ତୁ

ସମସ୍ତଙ୍କୁ ଶୁଭ ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ସମସ୍ତଙ୍କୁ ଦିବ୍ୟ ଆଶୀର୍ବାଦ ମଧ୍ୟ ପ୍ରଦାନ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ରାଜେନ୍ଦ୍ର ନାନା ନୂଆଗାଁରୁ ଏସ୍ଏମ୍ଏସ୍ କରିଛନ୍ତି, ସବୁବେଳେ ଆପଣଙ୍କର ଭଲ ପାଇବା ଏମିତି ଆମ ଉପରେ ଥାଉ, ଆପଣ ଏମିତି ଆଶୀର୍ବାଦ କରୁଥାନ୍ତୁ ଏବଂ ଆପଣ ମଧ୍ୟ ସବୁବେଳେ ସୁସ୍ଥ ରୁହନ୍ତୁ, ନିରୋଗ ରୁହନ୍ତୁ, ଗୋଟିଏ ସୁନ୍ଦର ଜୀବନ ଅତିବାହିତ କରନ୍ତୁ। ବହୁତ ବହୁତ ଧନ୍ୟବାଦ ସନ୍ଧ୍ୟା ଆସରରେ ଆମ ସହିତ ଯୋଡ଼ି ହୋଇଥିବା ପାଇଁ। ତେବେ ଆପଣ ଯଦି ସନ୍ଧ୍ୟା ଆସରରେ ନିଜର ନିୟର ଡିୟର ୱାନ୍ସଙ୍କ ପାଖକୁ କିଛି ଏସ୍ଏମ୍ଏସ୍ କରିବା ପାଇଁ ଚାହୁଁଛନ୍ତି, ନିହାତି ଭାବରେ ଏସ୍ଏମ୍ଏସ୍ କରିପାରିବେ। ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200। ତେବେ ଆପଣଙ୍କର ଏସ୍ଏମ୍ଏସ୍ରେ ନିଜର ନାଁ ଓ ଯାହାଙ୍କ ପାଖକୁ ଏସ୍ଏମ୍ଏସ୍ ଲେଖୁଛନ୍ତି ତାଙ୍କର ନାଁ ନିହାତି ଭାବରେ ଲେଖନ୍ତୁ। ଖାଲି ଆପଣଙ୍କର ଏସ୍ଏମ୍ଏସ୍ ପହଞ୍ଚିବାର, ମାନେ ଆପଣଙ୍କର ମନର କଥା ମୁଁ ସେଇଟା ପହଞ୍ଚିବାର ମାଧ୍ୟମ ହେବ ଏଫ୍ଏମ୍ ରେନ୍ବୋ। ଆଉ ଜ୍ୟୋତି ଆଜି କହିଦେବ ଆପଣଙ୍କର ମନର କଥା। ତେବେ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ। ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ ଟ୍ରାକ୍।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି।

ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା। ମାର୍କଫେଡ଼ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ କହିଛନ୍ତି। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55ଟି ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ନୀତି ନିର୍ଘଣ୍ଟ ଏବଂ ସୁରକ୍ଷା ଉପରେ ଗୁରୁତ୍ୱାରୋପ। ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ଇ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ଜୁନ୍ 21 ତାରିଖ ପରିବର୍ତ୍ତେ ଜୁନ୍ 28 ତାରିଖରେ ଅନୁଷ୍ଠିତ ହେବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଢିଅ ପଟ୍ଟା ବଣ୍ଟନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଚିକିତ୍ସା ବ୍ୟବସ୍ଥାରେ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱାରୋପ। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଦୁଇଦିବସୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ଏଫ୍ଏମ୍ ଚ୍ୟାନେଲ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଅଛି ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଆପଣଙ୍କ ସହିତ ଆଉ ଘଣ୍ଟାରେ ସମୟ ଯେତେବେଳେ ରାତି 8:02 ଅତିକ୍ରମ କରିସାରିଛି ସମୟ ହୋଇଯାଇଛି ଆରମ୍ଭ କରିବା ଗୀତରେ ମିତରେ ଗୀତ ଶୁଣିବାକୁ କାହାକୁ ଭଲ ନ ଲାଗେ କହିଲେ ମୁଡ୍ ଯେମିତି ବି ଥାଉ ତାକୁ ଖାପ ଖାଇଲା ଭଳିଆ ଯଦି କିଛି ସୁନ୍ଦର ଗୀତ ଆମ ପାଖରେ ପହଞ୍ଚିଯାଏ ତାହେଲେ ମୋମେଣ୍ଟଟା ଏକଦମ ଜିଙ୍ଗାଲାଲା ହେଇଯାଏ ନୁହେଁ ଏଭ୍ରି ମୋମେଣ୍ଟକୁ ଏଞ୍ଜୟ କରିବା ପାଇଁ ଗୀତ ଏକ ସୁନ୍ଦର ମାଧ୍ୟମ ତେବେ ଜୀବନରେ ଅନେକ ପରିସ୍ଥିତି ଆସେ ଆଉ ସବୁ ପରିସ୍ଥିତିକୁ ଖାପ ଖୁଆଇଲା ଭଳିଆ ଗୀତ ବି ଆମ ପାଖରେ ଅଛି ଆଉ ସେଇ ଗୀତ ସବୁ ସେଇ ସମୟରେ ଯଦି ଆସି ଆମ ମୁଡ୍କୁ ପହଞ୍ଚିଯାଏ ମାନେ ଯଦି ଆମ କାନରେ ବାଜିଯାଏ ତାହେଲେ ସେଇ ମେମୋରି ବା ସେଇ ଯେଉଁ ସମୟଟାକୁ ରହିଛି ଥାଏ ଆମ ପାଖରେ ସେଇ ଯେଉଁ ସମୟଟା ସେଇ ସମୟଟାକୁ ଏକଦମ ବଦଳେଇ ଦିଏ ସେଇ ଗୀତ ଗୁଡ଼ିକ ତେବେ ବର୍ତ୍ତମାନ ପହଞ୍ଚୁଛି କିଛି ବ୍ୟୁଟିଫୁଲ୍ ମ୍ୟୁଜିକାଲ୍ ଟ୍ରାକ୍ ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ରେ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ

ହଁ ଜୀବନର ମାନେ ହିଁ ଅଗ୍ନି ପରୀକ୍ଷା। ଜୀବନ ଯେତେ ପରୀକ୍ଷା ଦିଏ ସେତେ ସକ୍ସେସ ହୁଏ। ଆମେମାନେ ଭାବୁ ଯେ ସୁଖ ଖୁବ୍ କମ୍ ଦିନ ପାଇଁ ଆସିଛି, କିନ୍ତୁ ଦୁଃଖ ପୁରା ଲମ୍ବା ସମୟ ଧରି ଆମକୁ ଜବଡ଼ି ଧରିଛି। କିନ୍ତୁ ପ୍ରକୃତରେ ଏଇଟା ସତ ନୁହେଁ। ସତ ଏଇଆ ଯେ ସୁଖକୁ ଆମେ ଏତେ ଶୀଘ୍ର ଉପଭୋଗ କରିନେଉ, ଆଉ ଦୁଃଖ ଯେତେବେଳେ ଆସେ ତାକୁ ଆମେ ଅନେକ ଦିନ ପର୍ଯ୍ୟନ୍ତ ନିଜ ମନ ଭିତରେ ଚାପି ଧରୁ, ତାକୁ ଏପଟ ସେପଟ କରି ଖେଳେଇ ଚାଲୁ। ସେଥିପାଇଁ ଆମକୁ ଲାଗେ ଯେ ଦୁଃଖ ଅଧିକ ଦିନ ପାଇଁ ରହିଛି। ଯେହେତୁ ଦୁଃଖ କଷ୍ଟ ଦିଏ, ତେଣୁ ସେଟା ଆମକୁ ଅଧିକ ଲାଗେ। ପ୍ରକୃତ କଥା ହେଲା ଆମେ ସୁଖ ଦୁଃଖ ପ୍ରତିଟି ସିଚୁଏସନରେ ନିଜକୁ ଅତି ସୁନ୍ଦର ଭାବରେ ହ୍ୟାଣ୍ଡେଲ କରିବା ଦରକାର। ସୁଖରେ ଅତ୍ୟଧିକ ଆନନ୍ଦ ହୋଇଯିବା ବା ଦୁଃଖରେ ଏକଦମ ଭାଙ୍ଗିକି ମର୍ମାହତ ହୋଇଯିବା, ଏଇଟା ଆଦୌ ଠିକ୍ ନୁହେଁ। ଯେକୌଣସି ପରିସ୍ଥିତିରେ ଆମେ ନ୍ୟୁଟ୍ରାଲ

ରହିବା ନିହାତି ଦରକାର। ଖୁସି ହେବା ଜରୁରୀ, ଦୁଃଖରେ ବି ବେଳେବେଳେ ପଡ଼ିବା ଜରୁରୀ ହୋଇଥାଏ। କାହିଁକି ନା ଦୁଃଖରୁ ବାହାରିବା ପରେ ଯେଉଁ ଖୁସିଟା ମିଳେ ତାର ଆନନ୍ଦ ବି କିଛି ଗୋଟେ ଅଲଗା ଥାଏ। ଯଦି ଆମେ ଦୁଃଖ କ'ଣ ଜାଣିବାନି, ସୁଖର ମଜା ବି ନେଇପାରିବାନି। ତେଣୁ ଲମ୍ବା ସମୟର ଦୁଃଖ ପରେ ଯେଉଁ ଟିକିଏ ଖୁସି ମିଳେ ସେଇ ଖୁସି ବି ଭାରି ମଜା ଦିଏ। ଜୀବନ ଅଛି, ଜୀବନକୁ ବଞ୍ଚିବାକୁ ପଡ଼ିବ। ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ।

ଜୀବନର ପ୍ରତ୍ୟେକଟି ଅବସ୍ଥାରେ ଯେତେବେଳେ ଆମେ ଶୈଶବ ଅବସ୍ଥାରେ ଥାଉ ବା ଯେତେବେଳେ ଆମେ କିଶୋର ଅବସ୍ଥାକୁ ଯୌବନ ଅବସ୍ଥାକୁ ଆସୁ ବା ବାର୍ଦ୍ଧକ୍ୟ ଅବସ୍ଥାକୁ ଆସୁ, ଯେକୌଣସି ସମୟରେ ଆମେ ପ୍ରତିଟି ମୁହୂର୍ତ୍ତରେ ସୁଖ ଦୁଃଖ ଦୁଇଟି ଯାକକୁ ନେଇକି ଆଗକୁ ବଢ଼ୁ। ଏମିତି କୌଣସି ସମୟ ନାହିଁ ଯେଉଁ ସମୟରେ ଆମେ କଷ୍ଟ କ'ଣ ଜାଣିନେ, ଆଉ ଏମିତି ବି କୌଣସି ସମୟ ନାହିଁ ଯେଉଁ ସମୟରେ ଆମେ ଖୁସି କ'ଣ ଜାଣିନେ। ତେବେ ପ୍ରତ୍ୟେକଟି ବୟସରେ ପ୍ରତ୍ୟେକଟି ସମୟରେ ଜୀବନ ଆମକୁ ବିଭିନ୍ନ ରଙ୍ଗ ଦେଖାଇଛି। ଏ ଜୀବନ ଅନେକ ସମୟରେ ହସିଛି, ଅନେକ ସମୟରେ କାନ୍ଦିଛି, ପୁଣି କେତେବେଳେ ଭାଙ୍ଗି ଯାଇଛି, ପୁଣି କେବେ ନିଜେ ନିଜେ ଠିଆ ବି ହୋଇପଡ଼ିଛି, ଆଉ ସବୁପରେ ବି ଆମକୁ ଆମ ସହିତ ନେଇ ଆଗକୁ ବଢ଼ିଛି ଏଇ ଜୀବନ। ତେବେ ଏସବୁ ପାଇଁ ଆମ ଜୀବନକୁ ଆମେ ଥରେ ଧନ୍ୟବାଦ ଦେବା କି ନାହିଁ କହିଲେ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍, ସେଇ ଦିଲ୍ ଦାଗ ଶୋ ଚାଲିଛି। ଗୀତରେ ମିତରେ ମିତ ବସିଛି ଜ୍ୟୋତି ଆଜି ଆପଣଙ୍କ ସହିତ।

ଏଇ ଜନ୍ମରେ ଆମେ ମଣିଷ ଜନ୍ମ ପାଇଛି, ତେଣୁ ଆମେ ଏମିତି କିଛି କାମ କରିବା ଯେଉଁ କାମ ପାଇଁ ଆମକୁ ସମସ୍ତେ ମନେ ରଖିବେ, ସମସ୍ତେ ଆମର କାମକୁ ପ୍ରଶଂସା କରିବେ, ଆମକୁ ପ୍ରଶଂସା କରିବେ। ଏମିତି କିଛି କାମ କରିବା ଯାହାଦ୍ୱାରା ଆମେ ଅନ୍ୟମାନଙ୍କର ଆଦର୍ଶ ହୋଇପାରିବା। ଏମିତି କିଛି କାମ ଆମ ଦ୍ୱାରା କେବେ ବି ହେଇ ନ ଯାଉ ଯାହା କେବେ ଅନ୍ୟର କଷ୍ଟର କାରଣ ହେଉ। ଅନ୍ୟକୁ ଯଦି ଆମେ କେବେ ଖୁସି ଟିକେ ଦେଇପାରୁନି, ତାହେଲେ ଏଇ ଜୀବନରେ ଅନ୍ୟକୁ ଦୁଃଖ କାହିଁକି ଦେବା? ଯଦି ଆମ ଜୀବନରେ ଦୁଃଖ ଆସିଲେ ଆମେ ଏତେ ଭାଙ୍ଗି ପଡ଼ୁଛୁ, ଏତେ ଧୈର୍ଯ୍ୟ ହରା ହେଇଯାଉଛୁ, ତାହେଲେ ଅନ୍ୟର ଜୀବନରେ ଦୁଃଖର କାରଣ କାହିଁକି ହେବା?

ପ୍ରକୃତରେ ଆମର ଏହି ଜୀବନ ଗୋଟିଏ ସୁନ୍ଦର ଉପହାର ଆମ ପାଇଁ। ୟାର ଯତ୍ନ ନେବା ଆମର ଦାୟିତ୍ୱ, ଆମର କର୍ତ୍ତବ୍ୟ। ପ୍ରତିଟି କ୍ଷେତ୍ରରେ ଜୀବନକୁ ଉପଭୋଗ କରିବା, ଯେତେ ଦୁଃଖ କଷ୍ଟ ବାଧାବିଘ୍ନ ଆସୁ ତାର ସାମ୍ନା କରିବା। କୌଣସି ଏମିତି ବିପଦ ନାହିଁ, କୌଣସି ଏମିତି ବାଧାବିଘ୍ନ ନାହିଁ ଯାହାର ସାମ୍ନା ଆମେ କରିପାରିବାନି। ବାସ୍ ମନ ଭିତରୁ ଏତିକି ଦୃଢ଼ ନିଶ୍ଚିତ ହେବା ଦରକାର, କେବେ ଆମେ ପଛଘୁଞ୍ଚା ନ ଦେବା ଦରକାର। ଯେକୌଣସି ପରିସ୍ଥିତିରେ ଆଗକୁ ବଢ଼ିବାର ସାହସ ରଖିବା ଦରକାର। ବାସ୍ ସବୁ ଶେଷରେ ଏତିକି ଭରସା ନିଜ ଉପରେ ରହିବା ଦରକାର ଯେ ମୁଁ ଏମିତି କିଛି କର୍ମ କରିନି ଯେଉଁ କର୍ମ ପାଇଁ ମୋତେ ଭବିଷ୍ୟତରେ କେବେ ପସ୍ତେଇବାକୁ ପଡ଼ିବ। ଏହି ଭରସା ସହିତ ଯଦି ଆଗକୁ ବଢ଼ିବା ତାହେଲେ ଜୀବନ ନିହାତି ଭାବରେ ଖୁସିରେ ଭରିଯିବ, ଆଉ ଆମର କାମକୁ ଆଉ ଆମକୁ ସମସ୍ତେ ନିହାତି ଦିନେ ନା ଦିନେ ମନେ ରଖିବେ, ମନେ ପକେଇବେ ବି।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସମୟ ହୋଇଯାଇଛି ଆରମ୍ଭ କରିବା ଅଭୁଲା ସ୍ମୃତି। ଅଭୁଲା ସ୍ମୃତିରେ ଆଜି ଜ୍ୟୋତି ଅଛି ଆପଣଙ୍କ ସହିତ। ପ୍ରଥମ ଗୀତଟି ପହଞ୍ଚୁଛି ଟି ସୌରୀଙ୍କ କଣ୍ଠରୁ।

0: ବୈଠକରେ ଉତ୍ପାଦନ ଭିତ୍ତିଭୂମି ଯୋଗାଣ ଶୃଙ୍ଖଳ ପ୍ରଶିକ୍ଷଣ ଏବଂ ବିପଣନ ସୁବିଧା ଆଦି ସଂକ୍ରାନ୍ତରେ ଆଲୋଚନା ଏବଂ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05
1: म्यूजिकली योर 7.4 आकाशवाणी एफएम रेनबो का टेक दिल से दिल तक दिल से दिल तक रे सह ही आरंभ करिबा रेनबो एसएमएस

କିନ୍ତୁ ଆପଣଙ୍କୁ ଆଉ ଖୋଜିବାକୁ ପଡ଼ିବନି, ମାନେ ଆପଣଙ୍କ ଗୀତ ଫଟାଫଟ ପହଞ୍ଚିଯିବ ଆପଣଙ୍କ ଫରମାଇଶର ଗୀତ, ଫରମାଇଶର ଧୁନ ଆପଣଙ୍କ ପାଖରେ। ଶୋ ରିମ୍ବର୍ସମେସ୍ରେ ଯଦି ଶୁଣିବାକୁ ଚାହୁଁଛନ୍ତି ନିଜ ମନ ପସନ୍ଦ ଗୀତ, ତାହେଲେ ଫଟାଫଟ ଏସ୍ଏମ୍ଏସ୍ କରନ୍ତୁ। ଏସ୍ଏମ୍ଏସ୍ କରିବା ପାଇଁ ନମ୍ବର ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଶୁଣିବାକୁ ଚାହୁଁଥିବା ଗୀତର ପ୍ରଥମ ଧାଡ଼ି ଏବଂ ଗୀତଟି କେଉଁ ଫିଲ୍ମର ବା ଆଲବମ୍ର ତା'ର ନାଁ ଲେଖିବାକୁ ଆଦୌ ଭୁଲନ୍ତୁନି, ତା ସହିତ ନିଜର ନାଁ ଠିକଣା ନିହାତି ଲେଖନ୍ତୁ। ଆଉ ଯଦି ଏସ୍ଏମ୍ଏସ୍ କରୁଛନ୍ତି ତାହେଲେ ସେଥିରେ FMRC ପ୍ରଥମରେ ମେନ୍ସନ୍ କରିବାକୁ ବିଲକୁଲ ଭୁଲନ୍ତୁନି। ତେବେ ଅଲରେଡି ଗୁଡ଼ାଏ ଏସ୍ଏମ୍ଏସ୍ ଆସି ପହଞ୍ଚି ଯାଇଛି, ତେବେ ସମସ୍ତଙ୍କର ଗୀତ ବଜାଇବା ତ ସମ୍ଭବ ନୁହେଁ, ତଥାପି ଚେଷ୍ଟା କରିବି ସମସ୍ତଙ୍କର ନାଁକୁ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ। ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ରାଜେନ୍ଦ୍ର ନାନା ନୂଆଗାଁରୁ, ଲେଖିଛନ୍ତି ଗୁଡ୍ ଇଭିନିଂ ମ୍ୟାମ୍, ମୁସ୍କାନ ଫିଲ୍ମରୁ ଗୋଟେ ସୁନ୍ଦର ଗୀତ ଶୁଣିବାକୁ ଚାହିଁଛନ୍ତି ଏବଂ ମୋର ଉପସ୍ଥାପନ ତାଙ୍କୁ ଭଲ ଲାଗୁଛି ବୋଲି ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନାନା। ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଦୁର୍ଗାପ୍ରସାଦ ଦଳାଇ ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ ଏବଂ ଶୁଣିବାକୁ ଚାହିଁଛନ୍ତି ମଜଧାର ଫିଲ୍ମରୁ ଏହି ସୁନ୍ଦର ଗୀତଟି। ଏବଂ ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଛନ୍ତି ଗାଁ ହରୁଡ଼ି ଚାଣ୍ଡିଲ ଝାଡ଼ଖଣ୍ଡରୁ ତୁଳସୀଦାସ ମହାତୋ, କଳ୍ପନା ମହାତୋ, ମନୋରମା ମହାତୋ, ମନମୋହିନୀ ମହାତୋ, ଦୀନବନ୍ଧୁ ମହାତୋ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଜ୍ୟୋତି ଅଛି ଆପଣଙ୍କ ସହିତ ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ସୁମନ୍ତ କୁମାର ରାଉତ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ଏବଂ ଲେଖିଛନ୍ତି ଜୟ ଜଗନ୍ନାଥ ଆଜିର ସମସ୍ତ ପ୍ରୋଗ୍ରାମ ବହୁତ ଭଲ ଲାଗିଲା ବହୁତ ବହୁତ ଧନ୍ୟବାଦ ଏବଂ ଶୁଣିବାକୁ ଚାହିଁଛନ୍ତି କୁଛ ତୁମ କହୋ କୁଛ ହମ୍ କହେ ଫିଲ୍ମରୁ ଏହି ସୁନ୍ଦର ଗୀତଟି

ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଅଭିଜିତ ଭୁବନେଶ୍ୱରରୁ ଶୁଣିବାକୁ ଚାହିଁଛନ୍ତି କରନ୍ ଅର୍ଜୁନ ଫିଲ୍ମରୁ ଗୋଟିଏ ସୁନ୍ଦର ଗୀତ।

ନେକ୍ସଟ ଏସଏମଏସଟି କରିଛନ୍ତି ଟୁକୁ ପ୍ରଧାନ, ଟୁକୁନା ପାତ୍ର, ହେମନ୍ତ କୁମାର, ଚନ୍ଦା ମିକି ପ୍ରଧାନ, ଟିକି ପ୍ରଧାନ, ଶିବାନୀ ପ୍ରଧାନ, ମାଣିଆବନ୍ଧ ବଡ଼ମ୍ବାରୁ।

ନେକ୍ସଟ ଏସଏସଟି କରିଛନ୍ତି ଡକ୍ଟର ଅଭୟ କୁମାର ରାଉତ, ମହାପ୍ରସାଦ ରାଉତ, ସୋନୁ ରାଜା ସାହେବ, ଶୁଭମ ମାମୁନି, ପୂଜାଲିନୀ ପରିଡ଼ା ଓ ଅନ୍ୟମାନେ ଖମାର ବେଲରପା ସାହାନିଆଜପୁର କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ପୂଜା ଫୁଲ ଫିଲ୍ମରୁ ସୁନ୍ଦର ଗୀତଟି। କଣ୍ଠଶିଳ୍ପୀ ସୁରେଶ ୱାଡକର।

ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ଇନ୍ଦ୍ରମଣି ବେହେରା ବସ୍ତପଡ଼ା କଟକରୁ ଶୁଣିବାକୁ ଚାହିଁଛନ୍ତି ଦରାର ଫିଲ୍ମରୁ ଏହି ସୁନ୍ଦର ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ୍।

ନେକ୍ସଟ ଏସଏମଏସଟି କରିଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା କଣ୍ଟ୍ରୋଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ସହରୀ ବାଘ ଫିଲ୍ମରୁ ଗୋଟିଏ ସୁନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଏବଂ ଶୁଣିବାକୁ ଚାହିଁଛନ୍ତି ୟେ ତେରା ଘର ୟେ ମେରା ଘର ଫିଲ୍ମରୁ ଗୋଟିଏ ସୁନ୍ଦର ଗୀତ ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ସୃଷ୍ଟି କରିଛନ୍ତି ବୁଦ୍ଧଙ୍କ ସାଲେପୁରରୁ ଓମ୍ ଏବଂ କୁଇନ୍ ଶୁଣିବାକୁ ଚାହିଁଛନ୍ତି ଦିଲ୍ ହେ କେ ମାନତା ନେହି ଫିଲ୍ମରୁ ଏହି ସୁନ୍ଦର ଗୀତଟି।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଜମସେଦପୁର ଝାଡ଼ଖଣ୍ଡ ସୁପାଇସାହି ଗାଁରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ, ଦେବେନ୍ ଜୀ ତେରେ ନାମ ଫିଲ୍ମରୁ ଶୁଣିବାକୁ ଚାହିଁଛନ୍ତି ଗୋଟିଏ ସୁନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକୋରୁଆ ଗୋପାଳପୁର କଟକରୁ। नारायण प्रधान भी ब्रह्मपुर बुगुड़ा गंजामरू।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ଶ୍ରୀମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲି ଚାପା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଜୁଦାଇ ଫିଲ୍ମରୁ ଶୁଣିବାକୁ ଚାହିଁଛନ୍ତି ଗୋଟିଏ ସୁନ୍ଦର ଗୀତ।

ନେକ୍ସଟ ଏସଏମଏସଟି କରିଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ, ଶଶଧର ନାୟକ ରାଜବାଟୀ ନଗର ଆଠଗଡ଼ରୁ।

ରିମ୍ବ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ। ଡମ୍ବରୁଧର ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 CDA କଟକରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ, ପରମାନନ୍ଦ ବେହେରା ମଧୁମିତା ଦଳାଇ ଏବଂ ଝିଅ ଶିବାନୀ ଚୌଦ୍ୱାର ଶଙ୍କରପୁର କଟକରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାରେ ସମୟ ରାତି 11:08 ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05 ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ ଶୁଣିପାରିବେ 6:40 7:10 ଆମର ସ୍ୱାସ୍ଥ୍ୟରେ ଶୁଣିପାରିବେ ପ୍ରସୂତି ନାଳିବ୍ରଣ ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଲୀଳାବତୀ ଗୁରୁ ଶୁଭ ସକାଳ ଶୁଣିପାରିବେ 7:25 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି 9:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କରି ନିଜର ମତ ସେୟାର କରିପାରିବେ ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର 11:30 ୱିକ୍ଲି ଇଂଲିଶ ପ୍ରୋଗ୍ରାମ୍ ଷ୍ଟମ୍ପ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ମଧ୍ୟାହ୍ନ 12:00 ଶୁଣିପାରିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

ଲାଇଭ୍ ଚିଟ୍ ଚାଟ୍ରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କରି ନିଜର ମତ ସେୟାର କରିପାରିବେ। ଦିନ ଏଗାରଟାରେ ଶୁଣିବେ କାର୍ଯ୍ୟକ୍ରମ କଳାକାର। ଏଗାରଟା ବାଜି ତିରିଶ ମିନିଟ୍ରେ ୱିକ୍ଲି ଇଂଲିଶ ପ୍ରୋଗ୍ରାମ ଷ୍ଟମ୍ପ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ମଧ୍ୟାହ୍ନ ବାରଟାରେ ଶୁଣିପାରିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ତେବେ ସମୟ ତ ଇସାରା ଦେଲାଣି, ଜ୍ୟୋତିକୁ ଏଇଠି ଦିଅନ୍ତୁ ବିଦାୟ। କିନ୍ତୁ କଥା ଦେଉଛି ଆଉ ଗୋଟିଏ ସନ୍ଧ୍ୟାରେ ପୁଣି ଆସି ପହଞ୍ଚିବି ଆପଣଙ୍କ ପାଖରେ ସୁନ୍ଦର ସୁନ୍ଦର କଥା ଆଉ ସୁନ୍ଦର ସୁନ୍ଦର ଗୀତ ନେଇ। ତେବେ ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ତେବେ ସେତେବେଳେ ଯାଇ ଏଫ୍ଏମ୍ ରେନ୍ବୋ କଟକକୁ ଦିଅନ୍ତୁ ବିଦାୟ। ରହୁଛୁ, ନମସ୍କାର, ଶୁଭରାତ୍ରୀ।

ପ୍ରଭାତର ସୂର୍ଯ୍ୟ ନିଜ ଶୁଭଜ୍ୟୋତିକୁ ପ୍ରକାଶିତ କରି ବୁଣିସାରିଲେଣି। ପ୍ରକୃତିର କମନୀୟ ସ୍ୱରୂପରେ ସେ ଆଭାର ପ୍ରତି ଛତ୍ରେ ଛତ୍ରେ ନୂଆ ସକାଳର ଗୀତି। ଭାବଭକ୍ତିର ଅର୍ଘ୍ୟ ଥାଳି ଧରି ଆମେ ଆପଣଙ୍କ ପାଖରେ ପ୍ରତ୍ୟେକ ଶୁଭ ପ୍ରଭାତରେ ଯେବେ ଯେବେ ଦର୍ଶନ ମିଳିଯାଏ ସେହି ପଦ୍ମ ପଳାଶ ଲୋଚନା ବରଦାୟିନୀ ସ୍ୱରୂପାଙ୍କର ମୁଖରୁ ଆପେ ଆପେ ଝରି ଆସେ, ମା ଗୋ ତୁ ତ ମମତାମୟୀ, ସବୁରି ମଙ୍ଗଳ କରିବୁ ମା। ହଁ, ସେ ଜଗତ ଜନନୀ ଐଶ୍ୱର୍ଯ୍ୟ ପ୍ରଦାୟିନୀ କରୁଣାମୟୀଙ୍କର ଶ୍ରୀପାଦ ପଦ୍ମରେ ଅର୍ପିତ କରି ଆଜିର ଏ ଅର୍ଘ୍ୟ ଥାଳି ସେ ମମତାର ଜୀବନ୍ତ ସାଗରଙ୍କୁ କରି କୋଟି କୋଟି ପ୍ରଣିପାତ, ଯିଏ ପ୍ରତ୍ୟେକ ଗୃହର ଆନନ୍ଦର ସାର, ନିତ୍ୟ ଶୁଭଦାୟିନୀ, ଆମ କାଳିଆ ଠାକୁରଙ୍କର ଗୃହିଣୀ, ସବୁ ସନ୍ତାନର ଅଳି ଯାହା ପାଦ ପଦ୍ମରେ ଶେଷ ତାଙ୍କୁ କରି କୋଟି ପ୍ରଣିପାତ ଆରମ୍ଭ କରୁଛୁ ଅର୍ଘ୍ୟ ଥାଳି। ସେହି ମମତାମୟୀ, ସେହି ମା ଗୋ, ଶ୍ରୀତପା ମା ତ ମହାଲକ୍ଷ୍ମୀ।

ଆମ ଓଡ଼ିଆ ଘରର ଚଳଣି ଦେ ମା ମହାଲକ୍ଷ୍ମୀ ଆମର ମା ସାନ୍ତାଣୀ। ନମସ୍ତେ ସୁ ମହାମାୟୀ ଶ୍ରୀପୀଠେଶ୍ୱର ପୂଜିତ ଶଙ୍ଖଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ। ଆମ ପାଇଁ ମା କେଉଁ ଦୂର ଆକାଶର ଦେବୀ ନୁହନ୍ତି, ସେ ତ ଆମ ଗହଳ ଚଉରା ମୂଳରେ ଚିତାରେ ଅଙ୍କିତ, ଆମ ଧାନ ମାଣରେ, ଆମ ପ୍ରତ୍ୟେକଟି ପୂଜନରେ ସେ, ଆମ ଘରେ କନ୍ୟାରତ୍ନ ସେଇ ମାର ସ୍ୱରୂପ, ଆମ ଘରେ ବୋହୂ ମଧ୍ୟ ତାରି ସ୍ୱରୂପ, ଆମ ଘରେ ମା ବି ତାରି ସ୍ୱରୂପ, ଆମ ମା ଭିତରେ ବି ସେ ମହାଲକ୍ଷ୍ମୀଙ୍କର ସାନ୍ନିଧ୍ୟ। ସେଇଥିପାଇଁ ତ ପ୍ରତ୍ୟେକ ଓଡ଼ିଆ ଘରେ ନାରୀର ଶ୍ରେଷ୍ଠ ପରିଚୟ ଇଏ ଆମ ଲକ୍ଷ୍ମୀ ପରା, ଏ କଥା କୁହେ ସମ୍ପୂର୍ଣ୍ଣ ପରିବାର। ସତରେ ସାରା ଜଗତରେ କାହିଁ ଏମିତି ଠାକୁରାଣୀ, ସେଇଥିପାଇଁ ତ ଭକତ ଗାଏ, କିଏ ହେବ କିଏ ବା ହେବ ଏ ଦୁନିଆରେ ମୋ ମା ଗୋ ମମତା ମୋଇ ପରି, କିଏ ହେବ ମୋ ମା ମହାଲକ୍ଷ୍ମୀ ପରି।

କେବେ କେବେ ଭକତ ଯେତେ କହିଲେ ବି ଯେତେ ଗୁହାରି କଲେ ବି ଶୁଣେ ନାହିଁ ସେଇ କଳା ଠାକୁର। ସେବେ ଭକତ ଯାଇ ସବୁ ଲୁହ ଢାଳି ଦିଏ ସେଇ ମା ଆଗରେ, କରେ ତାର ସବୁ ଅଳି ବିଶ୍ୱାସ ମା ପାଖେ, କହିଲେ ପହଞ୍ଚିଯିବ ତାର ଗୁହାରି ପ୍ରଭୁଙ୍କ ପାଖେ ଶୀଘ୍ର। ମା ଆଗେ ତ ସନ୍ତାନ ସବୁବେଳେ ସର୍ବସୁରକ୍ଷିତ, ସେ ସେଇଠି ନିର୍ଭୟ, କାରଣ ସେ ପାଏ ଅଭୟ। ଆବେଗର ସବୁ ଧାରା ସେଇ ମା ପାଖେ, ମା ହିଁ ଶୁଭତାର ଦର୍ଶନ, ମା ହିଁ ଐଶ୍ୱର୍ଯ୍ୟର ଭଣ୍ଡାର, ମା ହିଁ ଆମ ମୁଖରେ ଅର୍ଣ୍ଣ, ମା ହିଁ ଆମ ପ୍ରତିଷ୍ଠାର କାରଣ, ମା ହିଁ ଜୀବନରେ ସମ୍ମାନ, ଐଶ୍ୱର୍ଯ୍ୟର ଭଣ୍ଡାର, ଆଉ ମା ହିଁ ସମୃଦ୍ଧିର ପ୍ରତୀକ। ମା ମହାଲକ୍ଷ୍ମୀଙ୍କ ଠାରେ ରହିଥାଉ ଭାବ, ଭଜୁଥାଉ ଏ ମନ, ଜୟ ମା ତ ମହାଲକ୍ଷ୍ମୀ, କରୁଥାଉ କର୍ମ ନିରନ୍ତର ଭକତ, ମୁଣ୍ଡରେ ଥାଉ ସେ ମମତାମୟୀ ମହାଲକ୍ଷ୍ମୀଙ୍କର ଆଶିଷ। ଜୟ ମା ମହାଲକ୍ଷ୍ମୀ।

ଏଇଠି ଶେଷ କରୁଛୁ ଆଜିର ଅର୍ଘ୍ୟଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମନକୁ ନିରୋଳା କରି ଗୋବିନ୍ଦଙ୍କ ପାଦ ପଦ୍ମରେ ଲଗାଇଥିବାକୁ ସୁଖଦେବ ଉପଦେଶ ଦେଲେ। ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, ତାଙ୍କରି ଭଜନରେ ହୁଏ ସର୍ବସିଦ୍ଧି। ସେହି ହରି ଅନ୍ତରରେ ଓ ବାହାରେ, ତାଙ୍କରି ଠାରୁ ସୃଷ୍ଟି ହୋଇଛି ଏ ଜଗତ। ସପ୍ତ ବ୍ରହ୍ମ ପଥରେ ଜୀବ ଆତଜାତ ହୁଏ, ନିଜର ବାହୁତ ସମର୍ଥ ଆଉ ସେବକମାନଙ୍କର କ'ଣ ଦରକାର। ଯେଉଁ ପ୍ରାଣୀ ଏହିପରି ନିଜେ କୃଷ୍ଣ ପଦରେ ମନ ଦିଅନ୍ତି, ଭଗବାନ ତା ପ୍ରତି ପ୍ରସନ୍ନ ହୁଅନ୍ତି। ଯେଉଁମାନେ ଏପରି ଭାବକୁ ଅନାଦର କରି ସଂସାର ଚିନ୍ତାରେ ବୁଡ଼ନ୍ତି, ସେମାନେ ପଶୁଙ୍କ ପରି। ସଂସାରର ପ୍ରାଣୀମାନେ ଯମ ଆୟତ୍ତରେ ବନ୍ଧା।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତ ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ ଅଛନ୍ତି 100.4 ଆକାଶବାଣୀ FM ବିଣ୍ଡୁ ସାଙ୍ଗରେ।

0: ସମ୍ପର୍କରେ ଆହୁରି କେତେକ ତଥ୍ୟ ମିଳିଛି ଯାହାକି ଯଦିଓ ଉତ୍ସାହଜନକ ତଥାପି ତା ଉପରେ ଆହୁରି ଗବେଷଣା ଆବଶ୍ୟକ। ଯେମିତିକି ଚା'ରେ ବହୁତ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଶରୀରରେ ଦୈନନ୍ଦିନ ଜୈବିକ ପ୍ରକ୍ରିୟାରୁ ଜାତ ହେଉଥିବା କ୍ଷତିକାରକ ପଦାର୍ଥ ଯାହାକୁ ଫ୍ରି ରାଡିକାଲ କହନ୍ତି, ଏହାର ମାତ୍ରା ବଢ଼ିଗଲେ ଶରୀରରେ ନାନାଦି ରୋଗ ସୃଷ୍ଟି ହୁଏ, ପ୍ରତ୍ୟେକ ଅଙ୍ଗର କାର୍ଯ୍ୟକ୍ଷମତା ହ୍ରାସ ପାଏ। ତେଣୁ ଏହିସବୁ ଫ୍ରି ରାଡିକାଲ ଗୁଡ଼ିକ ଶରୀରରୁ ବାହାରିଗଲେ ଫୁର୍ତ୍ତି ଲାଗେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଚା'ରେ ଥିବା କେତେକ ଉପାଦାନ ଆଣ୍ଟି ଅକ୍ସିଡାଣ୍ଟ ପରି କାମ କରେ ଓ ଫ୍ରି ରାଡିକାଲର କୁପ୍ରଭାବକୁ ପ୍ରତିହତ କରାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ ମୁଖ୍ୟତଃ ଏହି ଆଣ୍ଟି ଅକ୍ସିଡାଣ୍ଟ ଅଧିକା ଥାଏ। ଆଉ କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ଚା'ରେ ଥିବା ପଲିଫିନଲ ଆମର ଅନ୍ତଃନଳୀ ବା ଇଣ୍ଟେଷ୍ଟାଇନ୍ କ୍ୟାନ୍ସର ହେବାରୁ କିଛି ମାତ୍ରାରେ ରକ୍ଷା କରେ। ଅଳ୍ପ ମାତ୍ରାରେ ଚା' ପିଇଲେ ରକ୍ତରୁ କୋଲେଷ୍ଟ୍ରଲ ବା ସ୍ନେହସାର ଆଂଶିକ ଭାବେ ହ୍ରାସ ପାଏ। ଏବେ ଆସନ୍ତୁ ଚା'ର ମୁଖ୍ୟ କୁପ୍ରଭାବଗୁଡ଼ିକ ବିଷୟରେ ଜାଣିବା। ଆଜିର ପରିବର୍ତ୍ତିତ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ଯୋଗୁଁ ପ୍ରାୟ ଅର୍ଦ୍ଧାଧିକ ଲୋକ ଅମ୍ଳବାତର ଶିକାର ହେଉଛନ୍ତି। ଏହି ଅମ୍ଳବାତ ରୋଗରେ ସାଧାରଣତଃ ଅଧିକ ଅମ୍ଳକ୍ଷରଣ ଯୋଗୁଁ ପାକସ୍ଥଳୀର ଭିତର ଅଂଶର କ୍ଷତି ହୋଇଥାଏ। ଅତି ଗରମ ଚା' ପିଇବା ଦ୍ୱାରା ଏହି କ୍ଷତିଗ୍ରସ୍ତ ଅଂଶରେ ଘା ବା ଅଲସର ହେବାକୁ ବେଶୀ ଡେରି ଲାଗେ ନାହିଁ। ତେଣୁ ଔଷଧ ଖାଇବା ସତ୍ତ୍ୱେ ଅମ୍ଳବାତ ବା ଏସିଡିଟି କମେ ନାହିଁ। ଆମ ଖାଦ୍ୟନଳୀର ପ୍ରାଥମିକ ଭାଗ ବା ଇସୋଫାଗସ୍ ଓ ପାକସ୍ଥଳୀ ମଧ୍ୟରେ ଏକ ସ୍ଫିଙ୍କ୍ଟର ବା କପାଟିକା ଥାଏ, ଯାହା କେବଳ ଖାଦ୍ୟ ଖାଇବା ସମୟରେ ଖୋଲେ ଓ ଅନ୍ୟ ସମୟରେ ବନ୍ଦ ରହେ। ଏହାକୁ ଲୋୟର ଇସୋଫେଜିଆଲ ସ୍ଫିଙ୍କ୍ଟର କହନ୍ତି। କିନ୍ତୁ ଚା' ଓ କଫି ପିଇବା ଦ୍ୱାରା ଏହି ସ୍ଫିଙ୍କ୍ଟରଟି କ୍ଷତିଗ୍ରସ୍ତ ହୋଇ ଢିଲା ହୋଇଯାଏ ଓ ଆଉ ବନ୍ଦ ନ ହୋଇ ସବୁବେଳେ ଖୋଲା ରହେ। ତେଣୁ ପାକସ୍ଥଳୀର ଅମ୍ଳ ବା ଏସିଡ୍ ଉପରକୁ ଉଠି ଇସୋଫାଗସ୍କୁ କ୍ଷତାକ୍ତ କରାଏ। ଏହା ଯୋଗୁଁ ଆମ୍ବଳା ହାକୁଟି ଦିଏ, ଛାତି ପୋଡ଼େ, ଛାତି ଭିତରେ କିଛି ଥିବା ଭଳି ଜଣାପଡ଼େ, ଭୋକ ମଧ୍ୟ କମିଯାଏ। ବାରମ୍ବାର ଏପରି ହେଲେ ଇସୋଫାଗସ୍ର ତଳ ଅଂଶରେ ପ୍ରଥମେ ମେଟାପ୍ଲାସିଆ ଓ ପରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ। ଅତ୍ୟଧିକ ପରିମାଣର ଚା' ପିଇଲେ ଏଥିରେ ଥିବା କ୍ୟାଫେନ୍ ନିରାପଦ ମାତ୍ରା ଅତିକ୍ରମ କରେ ଓ ଏହା ଏକ ଡାଇବେଟିକ୍ ଭଳି କାମ କରେ, ଅର୍ଥାତ୍ ଦେହର ଜଳୀୟ ଅଂଶ ପରିସ୍ରାରେ ବାହାର କରାଇ ଦିଏ। ତେଣୁ ଅତି ଗରମ ସମୟରେ, ଖରାରେ ବୁଲୁଥିବା ବେଳେ ବା ଝାଳ ବୋହୁଥିବା ସମୟରେ ଚା' ପିଇବା ଉଚିତ ନୁହେଁ। ଅଧିକ ପରିମାଣର କ୍ୟାଫେଇନ୍ ଯୋଗୁଁ ସ୍ନାୟୁ ଦୁର୍ବଳତା, ଚିଡ଼ଚିଡ଼ାପଣ, ନିଦ୍ରାହୀନତା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ପେଟ ରୋଗ ଥାଏ ତାହା ବଢ଼ିଯାଏ। କିଡ୍ନୀ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଖରାପ ପ୍ରଭାବ ପକାଏ। କିଡ୍ନୀ ଓ ପରିସ୍ରା ନଳୀରେ ପଥର ବା ଷ୍ଟୋନ୍ ତିଆରି ହେବାରେ ଚା' ଓ କଫି ସାହାଯ୍ୟ କରେ। ଅଧିକ ମାତ୍ରାରେ ଚା' ପିଇଲେ ଏଥିରେ ଥିବା ଆଲୁମିନିୟମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଓ ବୃଦ୍ଧାବସ୍ଥାରେ ବିସ୍ମରଣ ବା ଆଲଜିମର୍ସ ରୋଗ କରାଇଥାଏ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅଳ୍ପ ମାତ୍ରାରେ ଗ୍ରୀନ୍ ଟି ଓ ଥଣ୍ଡା ଚା' ପିଇଲେ ଏହାର ସୁପ୍ରଭାବ ମିଳେ, କିନ୍ତୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ନିଶ୍ଚିତ ଭାବରେ କ୍ଷତିକାରକ।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଚା' ଏବଂ ଆମର ସ୍ୱାସ୍ଥ୍ୟ, ଏହି ବିଷୟରେ ଆଲୋଚନା କଲେ ଡାକ୍ତର ଅଶ୍ୱିନୀ କୁମାର ସାହୁ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ସାଂସ୍କୃତିକ ବିବିଧତା, ହିମାଳୟଠାରୁ କନ୍ୟାକୁମାରୀ ବିରାଟ ଆମ ଭାରତ। ଆଉ ଏ ପୁରା ବିରାଟ ଭାରତରେ ପ୍ରତ୍ୟେକଟି ଜାଗାରେ, ପ୍ରତ୍ୟେକଟି ଅଞ୍ଚଳରେ, ପ୍ରତ୍ୟେକଟି ଭାଷା, ଆମ ଭାରତ ପ୍ରାୟ 121 ଅଧିକ ମୁଖ୍ୟ କଥିତ ଭାଷା କୁହେ, 19,005 ଠାରୁ ଅଧିକ ଉପଭାଷା କୁହେ। 100 କିଲୋମିଟର ଦୂରରେ ଏଠି ପରିବର୍ତ୍ତନ ହୋଇଯାଏ ସ୍ୱାଦ, ପୋଷାକ ଓ ସଂସ୍କୃତିର ପରିଭାଷା। ହେଲେ ଇଏ ହିଁ ତ ଆମର ଗୋଟିଏ ସବୁଠାରୁ ବଡ଼ ପରିଚୟ, ଆମର ଏକ ପରିଚୟ ଭାରତୀୟତା। କିନ୍ତୁ ଏ ଏକତା ଭିତରେ ରହିଛି ବିବିଧତାର ଅନେକ ରଙ୍ଗ, ଅନେକ ରୂପ। ଏଇ ବିବିଧତା ଭିତରେ ଏକତା ହିଁ ଆମର ଶ୍ରେଷ୍ଠ ପରିଚୟ ବି, ଆଉ ଆମର ଏଇ ଭାରତର ଗୋଟିଏ ୟୁନିକ୍ ସୌନ୍ଦର୍ଯ୍ୟ ବି।

ଏବେ ନିଜକୁ ହଜାଇ ଦେବାର ଆନନ୍ଦ ମିଳିଯାଏ। ଏସବୁ ତାକୁ ଆହୁରି ଲଭଲି କରିଦିଏ। ତେବେ ଆଜିର ଦିନରେ ଯେବେ ବିଶ୍ୱ କହୁଛି ଏଇ କଥା ଯେ ପରସ୍ପରର ସଂସ୍କୃତି ଏବଂ ତାର ବିବିଧତାକୁ ଆମେ ସମ୍ମାନ ଦେବା ଉଚିତ, ୟା ଫଳରେ ବିଶ୍ୱ ଗୋଟେ ସୁନ୍ଦର ସ୍ଥାନ ହୋଇପାରିବ, ଯେଉଁଠି ଶାନ୍ତି ରହିବ, ପ୍ରଗତି ମଧ୍ୟ ହେବ। ଏହି ସାଂସ୍କୃତିର ବିବିଧତାର ହାତ ଧରି ବିଶ୍ୱ ଆଗକୁ ଆଗକୁ ବଢ଼ିବ, ସେଇ କଥା ଭାରତ କହିଆସୁଛି ଆଦ୍ୟରୁ। ସାରା ଦୁନିଆରେ ଅଛି ଯେତେ ସଂସ୍କୃତି, ତାର ବିବିଧତା ଭିତରେ ଏକତା ହିଁ ଆମର ଆହ୍ୱାନ। ଏବଂ ଏହି ବିବିଧତା ମଧ୍ୟରେ ଏକତା, ସବୁ ସଂସ୍କୃତିର ହାତ ଧରି ସବୁ ସଂସ୍କୃତିର ସେତୁରେ ପ୍ରଗତିକୁ ଛୁଇଁ ଯାଉ, ପରସ୍ପର ପ୍ରତି ସମ୍ମାନ ରଖି ଏ ବିଶ୍ୱ। ପ୍ରତ୍ୟେକ ସଂସ୍କୃତି ପାଇଁ ପରସ୍ପର ଭିତରେ ସମ୍ମାନ ରହୁ, କଥାରେ ଭାବରେ ସମ୍ପର୍କରେ ତାହା ଆହୁରି ଅଧିକ ଗଭୀର ହେଉ। ସବୁ ସଂସ୍କୃତିର ବିବିଧ ଫୁଲରେ ବିଶ୍ୱ ବଗିଚା ହେଉ, ସୋ ବ୍ୟୁଟିଫୁଲ। ଏଇ ରିକ୍ୱେଷ୍ଟ ସହିତ, ଏଇ ଅନୁରୋଧ ସହିତ ସାରା ବିଶ୍ୱ ଆଜି ପାଳନ କରୁଛି ବ୍ୟୁଟିଫୁଲ ଡେ। ତାହେଲେ ଆପଣ ମଧ୍ୟ ନିଜ ସଂସ୍କୃତିକୁ ଭଲ ପାଆନ୍ତୁ ଏବଂ ସମସ୍ତଙ୍କର ସଂସ୍କୃତିକୁ ସମ୍ମାନ ଦିଅନ୍ତୁ ଏବଂ ତା ବିଷୟରେ ଜାଣିବାର ଇଚ୍ଛା ରଖନ୍ତୁ ମନ ଭିତରେ। ଏହି ହିଁ ତ ଆଜିର ଡେର ପ୍ରକୃତ ଉଦ୍ଦେଶ୍ୟ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ୱେଲକମ୍ ବ୍ୟାକ୍ ଏଗେନ୍। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଛନ୍ତି ଦିଲ୍ ସେ ଦିଲ୍ ତକ୍। ସୋ ଚାଲିଛି ଶୁଭ ସକାଳ ମ୍ୟୁଜିକାଲ, ହମସଫର ବିଶ୍ୱଜିତ ଅଛି ଆପଣମାନଙ୍କ ସାଙ୍ଗରେ। ସଦୀ ଆଜି ହ୍ୟାପି ବାଲା ବର୍ଥଡେ କାହାର? ଆଜି ହଉଛି ହ୍ୟାପି ବାଲା ବର୍ଥଡେ ଭାରତୀୟ ସିନେମା ପ୍ରେମୀଙ୍କ ଭିତରେ ଗହଣରେ, ଯିଏ ଯେଉଁ ଦୁଇଟି ବ୍ୟକ୍ତି ଖୁବ୍ ଚମତ୍କାର ତାଙ୍କର ବ୍ୟକ୍ତିତ୍ୱର ପରିପ୍ରକାଶ କରିଛନ୍ତି, ରୂପେଲି ପରଦାରେ ଆମକୁ ଦେଖାଇଛନ୍ତି ଅନେକ ସ୍ୱପ୍ନ। ଜଣେ ଲାଇଟ କ୍ୟାମେରା ଆକ୍ସନର ସର୍ଦ୍ଦାର, ଆଉ ଜଣେ ଭର୍ସାଟାଇଲ ଆକ୍ଟରର ଆନ୍ନା। ୟେସ୍, ଦୁଇଟି ଭିନ୍ନ ପ୍ରାନ୍ତ, ଦୁଇଟି ଭିନ୍ନ ଚରିତ୍ର, କିନ୍ତୁ କାମ ହଉଛି ଗୋଟିଏ, ଆମକୁ କରିଛନ୍ତି ଖୁବ୍ ଏଣ୍ଟରଟେନ୍, ଆଉ କରୁଛନ୍ତି ବି ଖୁବ୍ ଏଣ୍ଟରଟେନ୍। ମୁଁ କାହା ବିଷୟରେ କହୁଛି? ଫାର୍ଷ୍ଟ ଆପଣମାନଙ୍କୁ କହିଦେଖେ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତୀୟ ସିନେମାର କଥା ଯେବେ ଯେବେ ଉଠିବ, ସେତେବେଳେ ଆମକୁ ରୋମାଣ୍ଟିସିମ୍ର କଥା, କାହାଣୀର କଥା, ପାରିବାରିକ ମୂଲ୍ୟବୋଧର କଥା ଏବଂ ବିଦେଶରେ ସୁଟିଂ ହେବାର ସେ ଯେଉଁ ମଜା ଏବଂ ତା ଭିତରେ ହିରୋଇଜମ୍, ହିରୋଇନ୍ ଏବଂ ହିରୋଇନ୍ଙ୍କର ରୋମାନ୍ସ, କାହାଣୀ ଭିତରେ ନିଜକୁ ହଜାଇ ଦେବା, ଏଇ ସବୁ କ୍ଷେତ୍ରରେ ଯେଉଁ ପ୍ରଡକ୍ସନ୍ ହାଉସ୍ର ବହୁତ ବହୁତ ବହୁତ ଅଧିକ କଣ୍ଟ୍ରିବ୍ୟୁସନ୍ ରହିଛି, ଯିଏ ଆମକୁ ବହୁତ ସୁନ୍ଦର ସୁନ୍ଦର ସିନେମା ଗିଫ୍ଟ କରିଛନ୍ତି, ସେ ହେଉଛନ୍ତି ୟଶରାଜ ପ୍ରଡକ୍ସନ ଏବଂ ନିର୍ମାତା ୟଶ ଚୋପ୍ରା। କିନ୍ତୁ ଏହି ୟଶରାଜ ପ୍ରଡକ୍ସନର ସୁଯୋଗ୍ୟ ଉତ୍ତରାଧିକାରୀ, ସଠିକ୍ ୱାରିସ ଆଦିତ୍ୟ ଚୋପ୍ରା, ଯିଏ ଏହି ସିଲସିଲାକୁ ଆଜି ମଧ୍ୟ ଜାରି ରଖିଛନ୍ତି ଆଉ ବହୁତ ସୁନ୍ଦର ଭାବରେ ଜାରି ରଖିଛନ୍ତି, ତାଙ୍କର ହେଉଛି ଆଜି ହ୍ୟାପି ବାଲା ବର୍ଥଡେ। ଆଦିତ୍ୟ ଚୋପ୍ରା, ଯିଏ ବଲିଉଡ୍ର ଭିଡ଼ରୁ, କଣ୍ଟ୍ରୋଭର୍ସିରୁ ଏବଂ ସବୁ ଷ୍ଟାରଡମ୍, ପାର୍ଟି ବଗେରା ଏସବୁ ଚମକ ଝମକରୁ ନିଜକୁ ଦୂରେଇ ରଖିଛନ୍ତି, ଏମିତି ଜଣେ ଚଳଚ୍ଚିତ୍ର ନିର୍ମାତା ଯିଏ ଆମକୁ ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର ସବୁ ଗିଫ୍ଟ କରିଛନ୍ତି, ଆଜି ହେଉଛି ତାଙ୍କର ହ୍ୟାପି ବାଲା ବର୍ଥଡେ। ମାତ୍ର 23 ବର୍ଷ ବୟସରେ ନିର୍ଦ୍ଦେଶନା ଜଗତରେ ପାଦ ଦେଲେ ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ। ୱାଃ, କିଏ ବା ସେ ଫିଲ୍ମକୁ ଏପର୍ଯ୍ୟନ୍ତ ଭୁଲିପାରିଛି? ଏମିତି ଗୋଟିଏ ଭାରତୀୟ ଫିଲ୍ମ ଯାହା ସିନେମା ଇତିହାସରେ 1200ରୁ ଅଧିକ ସପ୍ତାହ ମୁମ୍ବାଇର ମରାଠା ମନ୍ଦିରରେ ଚାଲିଲା ଏବଂ ବିଶ୍ୱ ରେକର୍ଡ

ମଧ୍ୟ କଲା। ଆଜି ସେ ଚଳାଉଛନ୍ତି ଭାରତର ସବୁଠାରୁ ବଡ଼ ଫିଲ୍ମ ଷ୍ଟୁଡିଓ ବା ଫିଲ୍ମ ପ୍ରଡକ୍ସନ ୟଶରାଜ ଫିଲ୍ମସ। ସେ ଆମକୁ ଦେଇଛନ୍ତି ଭାରତର ପ୍ରଥମ ସ୍ପାଇ ୟୁନିଭର୍ସ ମାନେ ଟାଇଗର ୱାର ପଠାନ ପରି ବ୍ୟୁଟିଫୁଲ ଫିଲ୍ମସ। ତାଙ୍କର ହେଉଛି ଆଜି ହ୍ୟାପି ବାଲା ବର୍ଥଡେ ଏବଂ ତା ସହିତ ଆଜି ହେଉଛି ହ୍ୟାପି ବାଲା ବର୍ଥଡେ ଦକ୍ଷିଣ ଭାରତର ଜଣେ ଏମିତି କ୍ଲାସିକ ଆକ୍ଟର ଯିଏ ପ୍ରତ୍ୟେକଟି ଚରିତ୍ରରେ ଏତେ ସୁନ୍ଦର ଭାବରେ ଅଭିନୟ କରନ୍ତି, ଏତେ ସୁନ୍ଦର ଭାବରେ ନିଜର ପ୍ରେଜେନ୍ସକୁ ଆପେୟର କରନ୍ତି ଯେ ହଲ୍ରୁ ବାହାରିଲା ବେଳକୁ ତାଙ୍କ ଚରିତ୍ର ଆମ ଜିସ୍ମ ଜାହାନରେ ପୁରା ସେଭ୍ ହେଇକି ରହିଯାଇଥାଏ। ୟେସ୍, ମୁଁ କହୁଛି ସେଇ ସୁପରଷ୍ଟାରଙ୍କ କଥା ଯିଏ ଗତ 40 ଦଶନ୍ଧିରୁ ଅଧିକ ସମୟ ଧରି ସିନେମା ଜଗତରେ ରାଜ କରୁଛନ୍ତି, ସୁପରଷ୍ଟାର ମୋହନ ଲାଲ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସେ ନିଜ କ୍ୟାରିୟରରେ 400ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ ତ କରିଛନ୍ତି, ତା ସହିତ ତାଙ୍କ ଖାତାରେ ଆସିଛି 5ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଦୃଶ୍ୟମ ଚଳଚ୍ଚିତ୍ର ଆପଣ ନିଶ୍ଚୟ ଦେଖିଥିବେ, ତାର ଅରିଜିନାଲ ଫିଲ୍ମଟି ହେଉଛି ଏଇ ମୋହନଲାଲଙ୍କର। ତାର ରିମେକ୍ରେ ଅଜୟ ଦେବଗନ ଅଭିନୟ କରିଥିଲେ ସତ, କିନ୍ତୁ ଅରିଜିନାଲର କ୍ରେଜ୍ ଆଜି ମଧ୍ୟ ରହିଛି। ଜର୍ଜ କୁଟ୍ଟି ଚରିତ୍ରକୁ ମୋହନଲାଲ ଯେଉଁଭଳି ଭାବରେ ଜୀବନ୍ତ କରି ଅଭିନୟ କରିଥିଲେ ତାହା ଜଣେ କେବଳ ଜିନିୟସ୍ ହିଁ କରିପାରିବ ବୋଲି ଆକ୍ଟିଂ ସ୍କୁଲର ଅନେକ ଲୋକମାନେ କହିଦିଅନ୍ତି। ଜଣେ ପରଦା ପଛର ବାଦଶାହ ତ ଆଉ ଜଣେ ପରଦା ଆଗର ସେହେନ୍ସା, ସେଇ ଦୁଇ ଜଣଙ୍କୁ ଆଜି ରେନ୍ବୋ ପରିବାର ତରଫରୁ ହ୍ୟାପି ବର୍ଥ ଡେ ଜଣାଉଛୁ। ଆଉ ବର୍ତ୍ତମାନ ଚାଲନ୍ତୁ ଦିଲୱାଲେ ଦୁଲହନିଆ ଲେ ଯାଏଙ୍କର ସେ ବ୍ୟୁଟିଫୁଲ ଲଭ୍ ଆନ୍ଥେମ୍ ଯାହା ପ୍ରତ୍ୟେକଟି ଭାରତୀୟଙ୍କ ହୃଦୟରେ ଆଜି ମଧ୍ୟ କଏଦ ହେଇକି ରହିଛି ଆଉ ରହିଥିବ, ଯାହାକୁ ଶୁଣିଲା ମାନେ ମନେ ପଡ଼ିଯାଏ 90s ର କଥା।

ସକାଳର ନରମ ଖରାରେ ଯେତେବେଳେ ନିଦ ଭାଙ୍ଗେ ଆଖିର କୋଣରେ, ମନ ଖୋଜେ ଗୋଟେ ସୁନ୍ଦର ବାହାନା, କପେ ଗରମ ଚା ଆଉ ସେଇ ମିଠା ସ୍ମୃତିର ଠିକଣା। ଆହା କି ସୁନ୍ଦର ଚାହା, ଫୁଟୁଥିବା ପାଣିରେ ଯେବେ ଅଦା ଇଲାଇଚି ମିଶିଯାଏ, ଘର ସାରା ଗୋଟେ ଅଜଣା ମହକ ଖେଳିଯାଏ, ଆଉ ସେଥିରେ ଯେତେବେଳେ ଢଳା ହୁଏ ଟିକେ ଆପଣାପଣର କ୍ଷୀର, ଯାହାକୁ ଦେଖିଲେ ମନ ହେଇଯାଏ ଶାନ୍ତ କ୍ଲାନ୍ତ, ଆଉ ହଜିଯାଏ ସବୁ ମନ ଭିତରର ଭିଡ଼। କାହା ପାଇଁ ଅଫିସର ବ୍ରେକ୍ର ସାଥୀ, ତ କାହା ପାଇଁ ବର୍ଷା ସଞ୍ଜର ସାହାରା। ଖଟି ଜମେ, କଥା ବଢ଼େ, ହସ ଫୁଟେ ଓଠର ଧାରେ, ଯେବେ କାଚ ଗ୍ଲାସରେ ଝଣା ହୁଏ ଏଇ ଚାହାର ଧାରା। ରଙ୍ଗ ତାର ସେଇ ସେଫାଳି ଧୂଆଁ ସକାଳ ପରି, ସ୍ୱାଦ ତାର ଜୀବନର ସୁଖ ଦୁଃଖ ଭଳି, ସିପ୍ ପରେ ସିପ୍ ନୌ ନୌ ଜୀବନଟା ଲାଗେ ସତେ ଯେମିତି ହାଲୁକା। ଜଣା ଅଜଣା ସବୁ ଅଭିମାନ କୁଆଡେ ନିମିଷାଏ ଯାଏ ହଜି। ଧୂଆଁ ଭରା ସେଇ କପ୍ ଭିତରେ ସତେ ଯେମିତି ସାରା ଦୁନିଆର ଶାନ୍ତି ଲୁଚି ରହିଛି। ଆହା କି ସୁନ୍ଦର ଚାହା, ଯିଏ ଆସିଲେ ଜୀବନଟା ପୁଣି ହେଇଯାଏ ସତେଜ।

ସତୀ ଆଉ ଗୋଟେ ଭେରି ଇଣ୍ଟରେଷ୍ଟିଂ ହର୍ବାଲ୍ ଟି ର କଥା ଯଦି ମୁଁ କହିବି ତାହେଲେ ସିଏ ହେଉଛି ମନ୍ଦାର ଫୁଲର ଚାହା ବା ହର୍ବସ୍କସ୍ ଟି ବୋଲି ଯାହାକୁ କୁହାଯାଉଛି। ମନ୍ଦିର ଫୁଲର ପାଖୁଡ଼ାକୁ ଗରମ ପାଣିରେ ପକେଇକି କିମ୍ବା ତାର ପ୍ୟାକେଟ ମଧ୍ୟ ବଜାରରେ ବର୍ତ୍ତମାନ ଉପଲବ୍ଧ ଅଛି। ଗରମ ପାଣିରେ ମନ୍ଦାର ଡଙ୍ଗା ଆସିଗଲା ପରେ ଫୁଲକୁ ଛାଣିଦେବେ, ପାଣିରେ ଲେମ୍ବୁ ଲବଙ୍ଗ ଡାଲଚିନି ଏବଂ ମହୁ ପକେଇଲେ ରେଡି ହେଇଯିବ ଆପଣଙ୍କ ପାଇଁ ହର୍ବସ୍କସ୍ ଟି ବା ମନ୍ଦାର ଫୁଲର ଚାହା। ଦେଖିବା ପାଇଁ ରେଡ୍ ବ୍ୟୁଟିଫୁଲ ଏବଂ ଇମ୍ୟୁନିଟି ଥଣ୍ଡା, କାଶ, କଫ, ପାଚନ ସମସ୍ୟା ଏବଂ ହାଡ଼କୁ ଷ୍ଟ୍ରଙ୍ଗ କରିବା ପାଇଁ ଇଏ ବହୁତ ଭଲ ବୋଲି ବିଲିଭ କରାଯାଉଛି। ଅର୍ଜୁନ ଗଛ ବିଷୟରେ ଆପଣମାନେ ଶୁଣିଥିବେ। ଅର୍ଜୁନ ଗଛର ଛାଲକୁ ବ୍ୟବହାର କରି ଗୋଟେ ପାଉଡର କିମ୍ବା ସେହି ବକଳ ଛାଲ ଦ୍ୱାରା ଆପଣମାନେ ପାଇଯାଇପାରିବେ ଆଉ ଗୋଟେ ସୁନ୍ଦର ହର୍ବାଲ ଟି ଯାହା ବହୁତ ହେଲ୍ଦି ଆପଣଙ୍କ ପାଇଁ। ୟାକୁ ରାତିରେ ଆପଣ ପାଣିରେ ପକେଇ ପାରିବେ ଏବଂ ସକାଳୁ ପିଇ ପାରିବେ। ପୁରୁଷ ମହିଳା ଉଭୟଙ୍କ ପାଇଁ ୟୁରିନାରୀ ପ୍ରୋବ୍ଲେମ ହଉ, ହାର୍ଟର ପ୍ରୋବ୍ଲେମ ହଉ, ଏ ପାଇଁ ସବୁ ବହୁତ ଭଲ, ପାଚନ ପାଇଁ ମଧ୍ୟ ବହୁତ ଭଲ ଏବଂ ପିତ୍ତଦୋଷ ପାଇଁ ମଧ୍ୟ ଅର୍ଜୁନ ଛାଲର ଟି ଗୋଟେ ବେଷ୍ଟ ଅପସନ। ଆଉ ଗୋଟେ ଏମିତି ହର୍ବାଲ ଟି ଯାହାକି ଚୀନ, ଜାପାନ, ଜର୍ମାନୀ ସହିତ ଆମ ଦେଶରେ ମଧ୍ୟ ଧୀରେ ଧୀରେ ଏବେ ଅନେକ ଲୋକପ୍ରିୟ ହେଇଗଲାଣି, ଅନେକ ଲୋକ ତାକୁ ପସନ୍ଦ କଲେଣି, ଯାହାକୁ ଆପଣଙ୍କୁ ଟିକେ ଖୋଜିବାକୁ ପଡିବ କିନ୍ତୁ ଆପଣ ପାଇଯିବେ। କ୍ୟାମୋମିଲ୍ ଟି ବୋଲି ଯାହାକୁ କୁହାଯାଉଛି, ଆପଣ ଗରମ ପାଣିରେ ତାକୁ ପକେଇକି ପିଇପାରିବେ। ଥାଇରଏଡ୍ ପାଇଁ ମଧ୍ୟ ବହୁତ ଭଲ ଏବଂ ଗୋଟେ ବେଷ୍ଟ ଅପସନ୍ ହର୍ବାଲ ଟି ହିସାବରେ। ଏବଂ ତା ସହିତ ଆଉ ଗୋଟିଏ ହର୍ବାଲ ଟି ଯାହାକୁ ସହଜରେ ଆପଣ ଘରେ ବି ତିଆରି କରିପାରିବେ, ଅଦା ଚା ବା ଜିଞ୍ଜର ଟି ଯାହାକୁ ଆମେ କହୁଛେ। ଏଇ ଅଦା ଚା ଆପଣଙ୍କର ଥଣ୍ଡା, କାଶ, କଫ, କୋଲେଷ୍ଟ୍ରୋଲ ପାଇଁ ବହୁତ ବଢିଆ, ସଫଳତାର ସହିତ ଏସବୁକୁ ପ୍ରତିରୋଧ କରିବ। ଅଦା ଚା ଖୁବ୍ ଇଫେକ୍ଟିଭ। ଅଦା ଚା'ରେ ଆପଣମାନେ ମହୁ ବି ପକେଇ ପାରିବେ ଯଦି ବେଶୀ କଡ଼ା ଲାଗୁଛି ତେବେ। ଏବଂ ହର୍ବାଲ ଟି ଆପଣମାନଙ୍କୁ କ୍ଷୀର ଚା ପାଖରୁ ଦୂରେଇକି ରଖିବ ଏବଂ ବହୁତ ସୁନ୍ଦର ସୁନ୍ଦର ଅପସନ୍ ମୁଁ ହର୍ବାଲ ଟି ର କହିଲି ଏବଂ କିଛି ବ୍ୟୁଟିଫୁଲ ଟ୍ରାକ୍ସ ମଧ୍ୟ ଶୁଣୁଥିଲି, କିନ୍ତୁ ସମୟ ବର୍ତ୍ତମାନ ଦେଲାଣି ଇସାରା ଆପଣମାନଙ୍କ ପାଇଁ ଗୋଟିଏ ଗୀତ ଏବଂ ପରେ ପରେ ଡାଇଲ ଇନ୍ ଲାଇଫ ଚିଟ୍ଚାଟ୍ ର ସିଲସିଲାକୁ ଷ୍ଟାର୍ଟ କରିବାକୁ ପଡିବ। ତେଣୁ ଆପଣମାନଙ୍କ ପାଇଁ ଡାଇଲ ଇନ୍ ଲାଇଫ ଚିଟ୍ଚାଟ୍ ର ଟପିକ୍ ମୁଁ ଆଉ ଥରେ ଆଜି କହି ରଖେ। ସେଇ ଇଣ୍ଟରନ୍ୟାସନାଲ ଟି ଅବସରରେ ଆପଣମାନଙ୍କ ପାଇଁ ଗୋଟେ ଫନି ଆଉ ଇଣ୍ଟରେଷ୍ଟିଂ ଆଉ ଇମାଜିନ୍ କଲା ଭଳିଆ ଟପିକ୍ ଆଣିଛି, ଯୋଉଟାକି ହଉଛି ଏଇଆ ଯେ ଯଦି ଆପଣ ଫେଭରେଟ୍ ସେଲିବ୍ରିଟି ଆପଣଙ୍କ ପାଖରେ ଆସିକି ପହଞ୍ଚିଗଲେ ଆଉ କପେ ଚା ର ଆପଣଙ୍କୁ ବ୍ୟବସ୍ଥା କରିବାକୁ ପଡ଼ିଲା, ମାନେ ତାଙ୍କ ସହିତ ବସିକି ଆପଣ କପେ ଚା ପିଇବାର ବନ୍ଦୋବସ୍ତ ହେଇଗଲା, ଯଦି ଆପଣଙ୍କ ଫେଭରେଟ୍ ସେଲିବ୍ରିଟିଙ୍କ ସହିତ ବସିକି ଆପଣ କପେ ଚା ପିଇବାର ସୁଯୋଗ ପାଆନ୍ତି, ତାହେଲେ କଥାବାର୍ତ୍ତା କୋଉ ଟପିକ୍ରୁ ଆରମ୍ଭ ହବ ଜଣେଇବେ ଆମକୁ କଲ୍ କରିକି 0671230353 ନମ୍ବର। ବର୍ତ୍ତମାନ ଗୋଟେ ଏଇ ଟ୍ରାକ୍ ସହିତ ମର୍ଣ୍ଣିଂ ମେଲୋଡିକୁ କରିବା ପଏଣ୍ଟ ଅଫ୍।

0: ଉପର ତୁ ଏମିତି ଦେଲୁ କି ଉପହାର କହି ହୁଏ ନା ସହି ହୁଏ ନା ନା ନା ନା ରେ ଜୀବନ ନା ନା ନା ଦାଉସାଧେନା ଦାଉସାଧେନା ଜୟ ଜଗନ୍ନାଥ ନମସ୍କାର।
1: नमस्कार भाई, कौन आज पूरा दुख दुख गीत स्टार्ट करदे आज कि।

0: ପରିଚୟ ଦେଇଦିଅନ୍ତୁ ଆମ ଶ୍ରୋତା ବନ୍ଧୁ ମାନଙ୍କ ପାଇଁ।
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା।
0: ନାରାୟଣ ଭାଇ, ଗୀତଟି ଆପଣ ବହୁତ ଭଲ ଗାଇଲେ, କିନ୍ତୁ ଟିକେ ଦୁଃଖ ଗୀତ ଗାଇଦେଲେ ଆଉ। ଆଚ୍ଛା କଣ କହିବେ ଭାଇ, ଆଜିର ଟପିକ ତ ପୁରା ହାପି ହାପି ବାଲା ଟପିକ। ଯଦି ଆପଣଙ୍କ ଫେଭରେଟ ସେଲିବ୍ରିଟି ଆସିକି ପହଞ୍ଚି ଯାଆନ୍ତି, ଆପଣଙ୍କୁ ସୁଯୋଗ ମିଳେ ତାଙ୍କ ସହିତ ବସିକି କପେ ଚା ପିଇବା ପାଇଁ, କୋଉ ଟପିକ ରୁ କଥାବାର୍ତ୍ତା ଆରମ୍ଭ ହବ ଆପଣଙ୍କର?
1: ନିଶ୍ଚୟ, ଆମେ ତ ହଉଛି ଓଡ଼ିଶା, ଓଡ଼ିଆ ମାଟିର ପୁଅ। ଆମର ଓଡ଼ିଶାର କେମିତି କଳା ସଂସ୍କୃତି, ଆଉ ଆମର ଓଡ଼ିଶାର ଯୋଉ ଅଛି ଆମର ସମ୍ବଲପୁରୀ ଶାଢ଼ୀ, ଆଉ

0: ଓଡ଼ିଶାରେ କେମିତି କଳା ସଂସ୍କୃତି ଆଉ ଆମର ଓଡ଼ିଶାର ଯୋଉ ଅଛି ଆମର ସମ୍ବଲପୁରୀ ଶାଢ଼ୀ ଆଉ ଆମର ଓଡ଼ିଶାର ପ୍ରଭୁ ଜଗନ୍ନାଥ ଆରାଧ୍ୟ ଦେବତା ଏହା ଉପରେ ହିଁ ଆମର ଟପିକ ଆରମ୍ଭ ହବ।
1: ଆଚ୍ଛା ଆପଣଙ୍କ ଫେଭରେଟ୍ ସେଲିବ୍ରିଟି ତାହେଲେ କିଏ କହିଦିଅନ୍ତୁ ଆମକୁ।
0: ଓଡ଼ିଆରେ ମୋର ଅଛନ୍ତି ଆମର ଗଞ୍ଜାମର ସିଦ୍ଧାନ୍ତ ସାର।
1: ଆଚ୍ଛା
0: ଆଉ ଯଦି ହିନ୍ଦୀରେ କହିବି ମୋର ହଉଛନ୍ତି ଅମିତାଭ ବଚ୍ଚନ।
1: ବାହ ଆରେ ବାହ ବଢିଆ ବଢିଆ ଦିଟା ସୁପରଷ୍ଟାରଙ୍କ ନାଁ ନେଲେ ଏବଂ ଯଦି ଆପଣଙ୍କୁ କେବେ ସୁଯୋଗ ମିଳେ ତାଙ୍କ ସହିତ ବସିକି ଚା ଟିକେ ପିଇବାର ତାହେଲେ ଆପଣ ବଢିଆ କଥାଟି କହିଲେ ଯେ ଆପଣ ଆମ କଲଚରର କଥା କହିବେ ଏଇଠୁ ଆରମ୍ଭ ହବ କେମିତି ପ୍ରଚାର ପ୍ରସାର ହେଇପାରିବ ସମ୍ବଲପୁରୀ ସବୁ ପ୍ରାନ୍ତର ଶାଢ଼ୀ ବିଷୟରେ କଥା ହେବେ କଲଚର ବିଷୟରେ କଥା ହେବେ ମ୍ୟୁଜିକ ବିଷୟରେ କଥା ହେବେ। ବହୁତ ବହୁତ ଧନ୍ୟବାଦ ନାରାୟଣ ଭାଇ କଲ୍ କରିଥିବାରୁ। ନମସ୍କାର ସାଥୀ ଆପଣ ମଧ୍ୟ କଲ୍ କରିପାରିବେ ଆଉ ସୁନ୍ଦର ସୁନ୍ଦର ଟପିକ ଆଜି ପୁରା ଆପଣମାନଙ୍କ ପାଇଁ ଯେ ଆପଣଙ୍କ ଫେଭରେଟ୍ ସେଲିବ୍ରିଟି ଯଦି ଆସିକି ପହଞ୍ଚି ଯାଆନ୍ତି ଆପଣଙ୍କ ପାଖରେ କପେ ଚା ପିଇବାର ସୁଯୋଗ ମିଳେ ତାଙ୍କ ସହିତ ବସିକି ତାହେଲେ କଣ କଥା ହେବେ। ଆସିଯାଇଛି ଆଉ ଗୋଟିଏ କଲ୍। ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ?
2: ଭାଇ ନମସ୍କାର ଜଗନ୍ନାଥ।
1: ଜୟ ଜଗନ୍ନାଥ ଭାଇ। ଭାଇ ଟିକେ ପରିଚୟ ଦେଇ ଦିଅନ୍ତୁ। ଆଭାସ ଭାଇ କଣ କହିବେ ଆପଣଙ୍କ ଫେଭରେଟ୍ ସେଲିବ୍ରିଟି କିଏ ଆଉ ତାଙ୍କ ସହିତ ବସିକି ଚା ପିଇବାର ସୁଯୋଗ ମିଳିଲେ ଟପିକଟା କୋଉଠୁ ଷ୍ଟାର୍ଟ ହବ?
2: ମୁଁ କହିବି ଭାଇ ଦେଖ ବେଙ୍ଗଲୀ ହିରୋନି ରତ୍ନା ବାନାଜୀ।
1: ଆଚ୍ଛା
2: ବହୁତ ଟପ୍ ଲାଗନ୍ତି। ଯଦି କେବେ ସୁଯୋଗ ମିଳେ ହେଲା ଆଗେ ଆମେ ଘରେ ବସେଇକି ଚା ଦେଇକି ତାପରେ ଫ୍ୟାମିଲି ବିଷୟରେ କିଛି ଭଲ ମନ୍ଦ ଦୁଃଖ ସୁଖ ହବୁ ତାପରେ ଇତ୍ୟାଦି ଆଦି କହିଥାଇବୁ କେମିତି କଣ ଚାଲିଛି କେମିତି କଣ ଆଗକୁ ପ୍ରୋଗ୍ରାମ ଅଛି ବ୍ୟାଲ ହୁଏ କିଛି ଆଗକୁ କିଛି।
1: ଆଚ୍ଛା ଆଭାସ ଭାଇ ଜାଣିକି ଖୁସି ହେବେ ଯେ ରଚନା ବାନାର୍ଜୀ ଇଜ୍ ଏ ଭେରି ଗୁଡ୍ ଆଉ ବିଗ୍ ଚା ଲଭର। ତେଣୁ ଆପଣଙ୍କୁ ନିଶ୍ଚୟ ସେ ସୁଯୋଗଟି କେବେ ମିଳୁ ଆପଣଙ୍କ ଫେଭରେଟ୍ ଷ୍ଟାରଙ୍କ ସହିତ ଆପଣ ବସିକି କପେ ଚା ପିଇବାର ସୁଯୋଗ ପାଆନ୍ତୁ ଏବଂ ସେଠି ଏଇ ଫ୍ୟାମିଲି ଡିସ୍କସନରୁ ଆରମ୍ଭ ହବ ଆପଣଙ୍କର। ଆଚ୍ଛା ତାଙ୍କୁ ଏ କଥାରେ ଆଚ୍ଛା ଆଉ ଗୋଟେ ଭାଇ ଆମ ତରଫରୁ ଗୋଟେ କ୍ୱେଶ୍ଚିନ୍ ନିଶ୍ଚୟ ପଚାରିଦେବେ ସେଟା ହଉଛି ରଚନା ବାନାର୍ଜୀ ପୁଣି କେବେ ଓଡ଼ିଆ ଫିଲ୍ମ ଗୋଟେ କରିବେ ନା ନାହିଁ? ନାଇଁ ଆପଣ କଣ ଚାହୁଁଛନ୍ତି ରଚନା ମାରାଣ ଯା ଗୋଟେ ଓଡ଼ିଆ ଫିଲ୍ମ କରିବା ଦରକାର ନା ନାହିଁ?
2: ତାହେଲେ
1: ବ୍ୟାକ୍ କରିବା ଦରକାର ନାହିଁ କି?
2: ବହୁତ
1: ବହୁତ ଧନ୍ୟବାଦ ଆବାସ ଭାଇ କଲ୍ କରିଥିବାରୁ। ଥ୍ୟାଙ୍କ ୟୁ ସୋ ମଚ୍ ସାଥୀ। ଆପଣ ମଧ୍ୟ କଲ୍ କରିପାରିବେ କାରଣ ସମୟ ଆଜି ଟିକେ କମ୍ ଅଛି। ଆପଣ ଜାଣିଛନ୍ତି ଆଜି ଆପଣମାନେ ଶୁଣିପାରିବେ ଗୋଟେ ବିଶେଷ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସଲା 9:30 ଷ୍ଟାର୍ଟ ହେଇଯିବ। ସୋ ଆଜି ଟିକେ କମ୍ ସମୟ ଅଛି ସେଥିପାଇଁ କଲ୍ ଟିକେ ଅଧିକ ନବା ପାଇଁ ଚେଷ୍ଟା କରୁଛୁ ଏବଂ ଟିକେ ସର୍ଟଲି ଆପଣମାନଙ୍କ ସହିତ କଥା ସାରିବା ପାଇଁ ମୁଁ ଟ୍ରାଏ କରୁଛି। ତେବେ ଜଲ୍ଦି ଜଲ୍ଦି ଫୋନ୍ କରନ୍ତୁ 0671230353 ହେଉଛି ଆମର ନମ୍ବର। ଯଦି ମିଳେ ସୁଯୋଗ ଆପଣଙ୍କ ଫେଭରେଟ୍ ସେଲିବ୍ରିଟିଙ୍କ ସହିତ ବସିକି କପେ ଚା ପିଇବାର ତାହେଲେ କୋଉଠୁ କଥା ଆରମ୍ଭ ହବ? ଆଶିଷ ନେକ୍ସଟ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି। ନମସ୍କାର
3: ଭାଇ। ନମସ୍କାର ଜୟ ଜଗନ୍ନାଥ
1: ଭାଇ। ନମସ୍କାର ଜୟ ଜଗନ୍ନାଥ ଭାଇ ଟିକେ ପରିଚୟ ଦେଇ ଦିଅନ୍ତୁ।
3: କହୁଥିଲି ସେଇ ଭୂତପୂର୍ବ ରାଜେଶ ନାୟକ।
1: ରାଜେଶ ଭାଇ କଣ କହିବେ ଆପଣଙ୍କ ଫେଭରେଟ୍ ସେଲିବ୍ରିଟି କିଏ ଆଉ ତାଙ୍କ ସହିତ କପେ ଚା ପିଇବାର ସୁଯୋଗ ମିଳିଲେ କଥାବାର୍ତ୍ତାଟା କୋଉଠୁ ଷ୍ଟାର୍ଟ ହବ?
3: ସେମିତି ଦେଖିବାକୁ ଗଲେ ବହୁତ ଅଛନ୍ତି ଆଉ ମୋର ସ୍ପେଶାଲ ସେଲିବ୍ରିଟି ହଉଛନ୍ତି ଆମର ପିଏମ ନରେନ୍ଦ୍ର ମୋଦି। ତାପରେ ରହିଲେ ଆପଣଙ୍କର ୟୁପି ର ସିଏମ ଯୋଗୀ ଆଦିତ୍ୟନାଥ।
1: ଆଚ୍ଛା
3: ତାପରେ ରହିଲେ ଭାଇ ଆମର କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନି।
1: ମହେନ୍ଦ୍ର ସିଂ ଧୋନି ଚା ଲଭର ପୁରା ବହୁତ। ମହେନ୍ଦ୍ର ସିଂ ଧୋନି ତ ବହୁତ ବଡ ଚା ଲଭର।
3: ହଁ ନାଇଁ ଆହୁରି ଅଛନ୍ତି ବିଲ କ୍ଲିଣ୍ଟନ ଅଛନ୍ତି ଆପଣଙ୍କର ଡୋନାଲ୍ଡ ଟ୍ରମ୍ପ ଅଛନ୍ତି ନେତନ ୟାହୁ ଅଛନ୍ତି ଏମିତି ସବୁ ଅଛନ୍ତି ଆଉ।
1: ଭାଇ ଆପଣ ତ ଟିକେ କ୍ରିକେଟ ଫ୍ରିକେଟ ଖେଳନ୍ତି ଆଗରୁ ମଧ୍ୟ କହିଛନ୍ତି କ୍ରିକେଟ ବହୁତ ବଢିଆ ଖେଳନ୍ତି ଆପଣ। ତେବେ ଯଦି ଧୋନି ଭାଇଙ୍କ ସହିତ ଆପଣଙ୍କୁ ସୁଯୋଗ ମିଳେ ବସିକି କପେ ଚା ପିଇବାର ଏମ ଏସ୍ ଧୋନି କ୍ୟାପ୍ଟେନ କୁଲ ତାହେଲେ ଟପିକଟା କୋଉଠୁ ଆରମ୍ଭ ହବ ରାଜେଶ ଭାଇ?
3: ଆଉ ଯୁଦ୍ଧଟା କେମିତି ବନ୍ଦ କରନ୍ତୁ ଆଜ୍ଞା ପୁରା ଶାନ୍ତି ଦରକାର ପୁରା ବିଶ୍ୱରେ।
1: ଆଚ୍ଛା
3: ଡୋନାଲ୍ଡ ଟ୍ରମ୍ପଙ୍କୁ ଏଇ କଥାଟା ଆଗ କହିବି।
1: ଧୋନିଙ୍କ ସହିତ ବସିଲେ କୋଉଠୁ ଟପିକ ଭାଇ ଆରମ୍ଭ ହବ?
3: ଧୋନି ହଉଛନ୍ତି କ୍ୟାପ୍ଟେନ କୁଲ ତାଙ୍କର ସେ ଯୋଉ ଲମ୍ବା ଲମ୍ବା ବାଳକୁ ଲମ୍ବା ଲମ୍ବା ଛକା ଭାଇ କଣ କହିବି
1: ସେଟା କେମିତି
3: ପୁରା ଫେଭରେଟ୍। ତାଙ୍କର ବିଭିନ୍ନ ପ୍ରକାର ଗାଡି ବିଭିନ୍ନ ପ୍ରକାର କୁକୁର ସବୁ ରଖିଛନ୍ତି
1: ସେଇ ବିଷୟରେ କଥା ହେଇଯିବ।
3: ଦରକାର ନାହିଁ ଗୋଟେ କୁକୁର ଦିଅନ୍ତୁ କାରଣ ଆମର ଏଠି ଚୋର ସବୁ ମାତିଛନ୍ତି ଭାଇ।
1: ବଢିଆ ଟପିକ ବଢିଆ କହିଲେ ରାଜେଶ ଭାଇ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ସମୟ ଟିକେ କମ୍ ସେଥିପାଇଁ ଅଳ୍ପରେ ସାରୁଛୁ। ଜୟ ଜଗନ୍ନାଥ। ଆଜି ଆପଣ ମଧ୍ୟ ଫୋନ ଉଠାନ୍ତୁ 0671230353 କୁ ଡାଏଲ କରନ୍ତୁ ଆସିକି ପହଞ୍ଚିଯିବ ମୋ ପାଖରେ କଲ୍ ନେଇଯିବ। ଆଉ ଗୋଟେ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି। ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ? ୱେଲକମ୍।
4: ନମସ୍କାର ମୁଁ କହୁଛି ମମିନା ଜଗତସିଂହପୁର।
1: ମମିନା ମ୍ୟାଡାମ କଣ କହିବେ ଆପଣଙ୍କର ଫେଭରେଟ୍ ସେଲିବ୍ରିଟି କିଏ ତାଙ୍କ ସହିତ ବସିକି କପେ ଚା ପିଇବାର ସୁଯୋଗ ମିଳିଲେ କଥାବାର୍ତ୍ତାଟା କୋଉ ଟପିକରୁ ଆରମ୍ଭ ହବ?

0: ମୋ
1: ଫେଭରେଟ୍
0: ସେଲିବ୍ରିଟି
1: ହେଉଛନ୍ତି ଅମିତାଭ ବଚ୍ଚନ ଆଉ ପ୍ରିୟଙ୍କା
0: ଗାନ୍ଧୀ।
1: ବାଃ ବଢିଆ। ଆଉ ଯଦି ତାଙ୍କ ସାଙ୍ଗରେ ସୁଯୋଗ ମିଳେ ଚାହୁଁଛି ତାହେଲେ ମୁଁ ଭାବୁଛି ମୋ ପାଟି ଦେଖିକି ଭାଷା ବାହାରିବ। ତଥାପି ଅମିତାଭ ବଚ୍ଚନଙ୍କର ଫାର୍ଷ୍ଟ ଫିଲ୍ମ ଆପଣ କୋଉଟା ଦେଖିଥିଲେ ଆପଣଙ୍କର ଟିକେ ମନେ ଅଛି?
0: ଛୋଟବେଳେ
1: ଅମିତାଭ ସାର୍ଙ୍କୁ ଯଦି ଦେଖା କରିବେ ତାହେଲେ ଡାଇରେକ୍ଟ କହିଦେବେ ଆଉ ଆପଣଙ୍କର ସବୁ ଫିଲ୍ମ ମୁଁ ଦେଖିଛି ଆଉ ଗୋଟେ ଫେମସ ଡାଇଲଗ ତାଙ୍କର କହିଦେବେ। କୋଉ ଡାଇଲଗ ଆପଣଙ୍କୁ ବହୁତ ଭଲ ଲାଗେ ଏବେ ମନେ ଅଛି ଗୋଟେ ଡାଇଲଗ ତାଙ୍କର?
0: ଡାଇଲଗ ତ ବହୁତ ଅଛି ତାଙ୍କର।
1: ଆପଣ କହିଦେବେ ରିସ୍ତେ ମେ ହମ୍ ତୁମାରେ ଫ୍ୟାନ୍ ଲଗତେ ହେଁ। ରହିଲି ଆଜ୍ଞା, ନମସ୍କାର, ବହୁତ ବହୁତ ନମସ୍କାର ଆଜ୍ଞା, ରହିଲି। ସାଧି ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର, କପେ ଚା ପିଇବାର ସୁଯୋଗ ଯଦି ମିଳେ ଆପଣଙ୍କର ଫେଭରେଟ୍ ସେଲିବ୍ରିଟିଙ୍କ ସହିତ ତାହେଲେ ଟପିକଟା କୋଉଠୁ ଷ୍ଟାର୍ଟ ହବ? ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି। ହ୍ୟାଲୋ, ହାଏ, ନମସ୍କାର, କହୁଥିଲେ କୋଉଠୁ କହୁଥିଲେ?
2: ନମସ୍କାର,
1: କିଏ କହୁଥିଲେ?
2: ଆଜ୍ଞା,
1: କଣ କହିବେ ଆପଣଙ୍କ ଫେଭରେଟ୍ ସେଲିବ୍ରିଟି କିଏ, ଆଉ ଯଦି ସୁଯୋଗ ମିଳେ ତାଙ୍କ ସହ ବସି କପେ ଚା ପିଇବାର ତାହେଲେ କୋଉଠୁ ଟପିକଟା ଆରମ୍ଭ ହବ କଥାବାର୍ତ୍ତାଟା?
2: ଆଚ୍ଛା,
1: ବହୁତ ଭଲ ଲାଗେ। ତାହେଲେ ଯଦି ଆପଣଙ୍କ ପାଖରେ ସେ ଆସିକି ପହଞ୍ଚିଗଲେ ଆଉ କହିବେ ଯେ ଚାଲନ୍ତୁ ରଶ୍ମିତା ମ୍ୟାଡମ ଟିକେ ଗୋଟେ କପ୍ ଚା ପିଇବା ଆଉ କଥା ହବା, ତାହେଲେ କୋଉଠୁ କଥାବାର୍ତ୍ତାଟା ଆରମ୍ଭ ହବ?
2: କଣ କହିବେ, ଆମର ସେ ଭାଗ୍ୟ କଣ ହବ ତାଙ୍କ
1: ସାଙ୍ଗରେ ଚା ପିଇବା ଲାଗିବ? ଭାବନ୍ତୁ ଯଦି ମୁଁ କହିଲି ଭାବନ୍ତୁ ଯଦି ଯେମିତି ଗୋଟେ ସୁଯୋଗ ମିଳିଗଲା ତାହେଲେ କୋଉଠି କଥାବାର୍ତ୍ତା ଆରମ୍ଭ? କିଏ ଜାଣିଛି, ନିଶ୍ଚୟ ହେଇପାରେ। ତାହେଲେ କଥାବାର୍ତ୍ତାଟା କୋଉଠୁ ଆରମ୍ଭ ହବ କୁହନ୍ତୁ? ତାହେଲେ ପୁରା ଫ୍ୟାନ ଗାର୍ଲ ମୁମେଣ୍ଟ ହେଇଯିବ, ଦେଖିକି ଆପଣ ସ୍ତବ୍ଧ ହେଇଯିବେ ନା? ଠିକ ଅଛି, ଥ୍ୟାଙ୍କ ୟୁ। ତାହେଲେ ଆପଣ କିଛି କହିପାରିବେନି ଯଦି ପୁରା ଫ୍ୟାନ ଗାର୍ଲ ମୁମେଣ୍ଟ, ଆପଣ ପୁରା ନର୍ଭସ ହେଇଯିବେ, ଟିକେ ଟିକେ ହାଲକା ହାଲକା ଯେତେବେଳେ କଥା ହେବେ ତାଙ୍କୁ ଟିକେ ପ୍ରଶଂସା କରିବେ ଆଉ କହିବେ ଯାଉ କେମିତି ଫିଲ୍ମ ଦେଖିକି ତାଙ୍କର ଆପଣ ଫ୍ୟାନ ହେଇଯାଇଛନ୍ତି ଆଉ।
2: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କରିଥିବାରୁ, ଥ୍ୟାଙ୍କ ୟୁ ସୋ ମଚ୍ ଫର୍ କଲିଂ।

ଯେମିତି ବଲ୍ଟି କଟିଯାଇଛି କୌଣସି କାରଣରୁ, ତଥାପି କହିଦେଇଛନ୍ତି ଭାଇ ତାଙ୍କର ମନର କଥା, ନମିତା ଅଗ୍ରୱାଲ ତାଙ୍କର ଫେଭରେଟ୍ ସେଲିବ୍ରିଟି, ତାଙ୍କ ସହିତ ବସିକି କଥା ହେବାର ସୁଯୋଗ ମିଳିଲେ ସେ ସଙ୍ଗୀତରୁ ବାର୍ତ୍ତାଳାପକୁ ଆରମ୍ଭ କରିବେ, ଏବଂ ଚା ଟା ପିଇ ପାରୁଥିଲେ ନା ଚା ପିଅନ୍ତି ନା ନାହିଁ ସେଇଟା ବାସ ଆମେ ଜାଣିପାରିଲୁନି। ବାକି ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆପଣ କଲ୍ କରିଥିବାରୁ, କଲ୍ଟି ହୁଏତ କୌଣସି କାରଣ ପାଇଁ କଟିଯାଇଛି। ତେବେ ଆସିଯାଇଛି ଆଉ ଗୋଟିଏ କଲ୍, ନେଇଯିବା ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା, କଣ କହିବେ, ଆପଣଙ୍କ ଫେଭରେଟ୍ ସେଲିବ୍ରିଟି କିଏ, ଆଉ ତାଙ୍କ ସହ ବସିକି କପେ ଚା ପିଇବାର ସୁଯୋଗ ମିଳିଲେ କଣ ପଚାରିବେ ଆପଣ? ହ୍ୟାଲୋ, ଆଜ୍ଞା କୁହନ୍ତୁ। ଅନୁଭବ ମହାନ୍ତି, ସୁପରଷ୍ଟାର, ଆପଣଙ୍କ ଫେଭରେଟ୍ ସେଲିବ୍ରିଟି, କଣ ପଚାରିବେ ତାହେଲେ ତାଙ୍କ ସହିତ ଚା ପିଇଲେ? ଫାଇଟିଙ୍ଗ ଟିକେ ତାଙ୍କୁ କହିବେ, ଫାଇଟିଙ୍ଗ ଭଲ ଲାଗେ ଟିକେ, ସେଇ ବିଷୟରେ କୁହନ୍ତୁ। ନାଇଁ କି ଆପଣ ଚା ପିଅନ୍ତି ନା ନାଇଁ ମ୍ୟାଡମ୍? ବହୁତ ଚା ପିଅନ୍ତି, ତାହେଲେ ଜମିଯିବ କଥାବାର୍ତ୍ତା ଆଉ। ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କର କଥା କହିଲେ, ରହିଲେ ଆଜ୍ଞା, ନମସ୍କାର। ସାଥୀ ଆପଣ ମଧ୍ୟ ଆପଣଙ୍କ ମନର କଥା କହିପାରିବେ, କାରଣ ସମୟ ବର୍ତ୍ତମାନ ବହୁତ ଅଳ୍ପ, ତା ଭିତରେ ଏଇ ସୁନ୍ଦର ଗୋଟିଏ ସ୍ୱିଟ୍ ଗୀତ ବହୁତ କମ୍ ଟାଇମ୍ର, ଏବଂ

0: ସାଥୀ ଆସିଯାଇଛି ଆଉ ଗୋଟେ କଲ ଦେଖିବା କି କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ସିଏ ନମସ୍କାର ଆଜ୍ଞା କିଏ କହୁଥିଲେ କୋଉଠୁ କହୁଥିଲେ ହ୍ୟାଲୋ ଆଜ୍ଞା ନମସ୍କାର କୁହନ୍ତୁ
1: ସୁଯୋଗ ତ କଥା ମିଳିବନି ତାଙ୍କ ସହିତ ବସି ଚା ପିଇବା ପାଇଁ ଆମର ସେ କାପାସିଟି ନାହିଁ ଯଦି ବି ବାଇଚାନ୍ସ କୋଉଦିନ ମିଳେ ତାଙ୍କୁ ପଚାରନ୍ତି ଇନ୍ଦିରା ଗାନ୍ଧୀ ମହାତ୍ମା ଗାନ୍ଧୀ ଆମ ଓଡ଼ିଶାକୁ ବହୁତ ଭଲ ପାଉଥିଲେ ଓଡ଼ିଶାର ସମ୍ବଲପୁରୀ ଶାଢୀ ବି ଇନ୍ଦିରା ଗାନ୍ଧୀ ଯେତେବେଳେ ଆସିଥିଲେ ନେଇକି ଯାଇଥିଲି
2: ସିଏ
1: ତ ଆମ ଓଡ଼ିଶାକୁ ବହୁତ ଭଲ ପାଆନ୍ତି ଆପଣ ଭଲ ପାଆନ୍ତି କି ନାହିଁ ଏବଂ ଓଡ଼ିଶାକୁ କୋଉ ଦୃଷ୍ଟିରେ ଆପଣ ଦେଖନ୍ତି ଏଇ କଥା ପଚାରନ୍ତି
2: ଓଡ଼ିଶା ପାଇଁ କଣ ଭିଜନ ଅଛି ଆପଣଙ୍କର ବହୁତ ବଢିଆ ବହୁତ ସୁନ୍ଦର ଆଚ୍ଛା ଏଣ୍ଟରଟେନମେଣ୍ଟ ସେକ୍ଟରର କଥା ମ୍ୟାଡାମ କୁହନ୍ତୁ ଆପଣ ସେଲିବ୍ରିଟି କହିଲେ ପଲିଟିକାଲ ସେଲିବ୍ରିଟି କହିଲେ ଏଣ୍ଟରଟେନମେଣ୍ଟ ସେକ୍ଟରରେ ଆପଣଙ୍କୁ କିଏ ଭଲ ଲାଗନ୍ତି
1: ଏଣ୍ଟରଟେନମେଣ୍ଟ ସେଲିବ୍ରିଟି ହେଲେ ମୋର ଅମିତାଭ ବଚ୍ଚନ ରେଖା
2: ଆରେ ବାହ ବଢିଆ ବଢିଆ ନା ଆଉ ଆପଣଙ୍କର ଏଇ ସୁନ୍ଦର କଲ୍ ଆଉ ସୁନ୍ଦର କଥା ଗୁଡିକ ପାଇଁ ବହୁତ ବହୁତ ଧନ୍ୟବାଦ ରହିଲି ମ୍ୟାଡାମ
1: ଅମିତାଭ ବଚ୍ଚନଙ୍କ ଠାରୁ ରେଖାକୁ ଟିକେ ଭେଟିବା ପାଇଁ ବହୁତ
2: ଇଚ୍ଛା
1: ଆମର ତ ସେ ହେଇପାରିବନି ମୁଁ ଜାଣିଛି କେବେ ବି ଆମେ ଟିଭିରେ ଦେଖିବା ଟିକେ ମନକୁ ଶାନ୍ତି କରିଦେବୁ
2: ଆଚ୍ଛା ହଉ ରେଖାଙ୍କୁ ଭେଟିଲେ ମ୍ୟାଡାମ କଣ ପଚାରିବେ ତାହେଲେ ଫାର୍ଷ୍ଟ
1: ପଚାରିବେ ଆପଣଙ୍କର ଯୋଉ ସିନେମା ଗୁଡାକ ଯୋଉ ସବୁ ସିନେମା ହୁଏ ସେଗୁଡ଼ାକ ସବୁ ହୁଏ ପୁରୁଷ ପ୍ରଧାନ ସିନେମା କିନ୍ତୁ ରେଖା ଗୋଟେ ଏମିତି ହିରୋଇନ ତାଙ୍କର ସବୁ ନାରୀ ପ୍ରଧାନ ସିନେମା ଯୋଉ ସିନେମା କି ରେଖାଙ୍କର ମେନ୍ ରୋଲ୍ଟା ହେଇଥିବ ତାଙ୍କ ହିରୋର କିଛି ନଥାଏ ବେଶୀ ପିକ୍ଚର ରେଖାଙ୍କର ହିରୋର କିଛି ହେଇନଥାଏ ସବୁ ଜିନିଷ ତାଙ୍କରି ଉପରେ ଥାଏ
2: ୱୁମେନ୍ ଓରିଏଣ୍ଟେଡ୍ ଫିଲ୍ମର ଗୋଟେ ନୂଆ ପରିଭାଷା ସେ ଦେଇଥିଲେ
1: ଏଥିପାଇଁ ମୁଁ ପଚାରିଥାନ୍ତି ଏଇଟା ଆପଣ କେମିତି କରନ୍ତି ନା ଆପଣଙ୍କୁ ଡାଇରେକ୍ଟର ପ୍ରଡ୍ୟୁସର ରୋଲ୍ ଦିଅନ୍ତି ଏଇଟା ପଚାରନ୍ତି
2: ଆଜ୍ଞା ବହୁତ ବଢିଆ କ୍ୱେଶ୍ଚିନ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ରହିଲି ନମସ୍କାର
1: ନମସ୍କାର
2: ସେଥି ସମୟ କେତେବେଳେ ସରିଗଲା ଜଣାପଡ଼ିଲାନି କଥା ହଉଥିଲୁ ଆପଣମାନଙ୍କ ସାଙ୍ଗରେ ବହୁତ ସୁନ୍ଦର ସୁନ୍ଦର କ୍ୱେଶ୍ଚିନ୍ ବହୁତ ସୁନ୍ଦର ସୁନ୍ଦର କନ୍ଭରସେସନ୍ ର ଷ୍ଟାର୍ଟିଂ ଚା ସହିତ ଆପଣ କରିବେ ଆପଣଙ୍କର ଫେଭରେଟ୍ ସେଲିବ୍ରିଟିଜ୍ ମାନଙ୍କ ସହିତ ବୋଲି କହିଲେ ଏବଂ ଶୁଣିକି ମଧ୍ୟ ବହୁତ ଖୁସି ଲାଗିଲା ତେବେ ସମୟସାଥୀ ଆଜି ଇସାରା ଦେଲାଣି ବର୍ତ୍ତମାନ ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍କୁ ଏଇଠି ଶେଷ କରିବାକୁ ପଡ଼ିବ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ଆଜି ଗୋଟିଏ ସ୍ୱତନ୍ତ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ ଯାହାର ନାଁ ହେଉଛି School Times.

0: ପିଲାମାନଙ୍କୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରାଗଲା। ଏଥିରେ ଶିଶୁ ପାଟିକାରୁ କ୍ଲାସ 8 ପର୍ଯ୍ୟନ୍ତ ପିଲାମାନଙ୍କୁ ନିଆଯାଇଛି। ଏଥିରେ ଆର ମୁଖ୍ୟ ଉଦ୍ଦେଶ୍ୟ ହେଲା ତାଙ୍କର ଯୋଉ ଲର୍ଣ୍ଣିଂ କଣ୍ଟିନ୍ୟୁ ହବ, ଯୋଉ ପିଲାମାନେ ଛୁଟିରେ ରହିଯାଉଥିଲେ ଦୀର୍ଘ ଦିନ ଆମର ଗ୍ରୀଷ୍ମକାଳୀନ ଛୁଟି, ଯାହାଫଳରେ କି ପିଲାମାନେ ସ୍କୁଲ ଖୋଲିଲା ବେଳକୁ ଭୁଲି ଯାଉଥିଲେ ପାଠ, କିନ୍ତୁ ସେ ଭୁଲିବେ ନାହିଁ। ସେ ବ୍ୟବସ୍ଥାକୁ ବଦଳେଇ ଦିଆଯାଇଛି, ଯେମିତି ଆଜି ଯୁଆଲେ ବିଦ୍ୟାଳୟରେ ଯେମିତି ପଢୁଥିଲେ ଘରେ ବି ସେମିତି ବିଦ୍ୟାଳୟ ଭାବି ପିଲାମାନେ ପାଠ ପଢିବେ। ଏଇଟା ହେଲା ଆମର ସମର ଲର୍ଣ୍ଣିଂ ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ, ଯେ କି ତାଙ୍କର ଲର୍ଣ୍ଣିଂ କଣ୍ଟିନ୍ୟୁ କରିବ। ପ୍ୟାରେଣ୍ଟସ ଇନଭଲ୍ଭ ଏଥିରେ, ଆମର ପ୍ୟାରେଣ୍ଟସ ମାନେ ଜାଣିପାରୁନଥିଲେ ପିଲା କଣ ପଢୁଛନ୍ତି କଣ ନ ପଢୁଛନ୍ତି, ତେଣୁ ପ୍ୟାରେଣ୍ଟସ ମାନଙ୍କୁ ମଧ୍ୟ ଏଥିରେ ଇନଭଲ୍ଭ କରାଯାଇଛି। ପ୍ୟାରେଣ୍ଟସ ମାନଙ୍କର ଯୋଉ ମୋବାଇଲ ଅଛି ସେମାନେ ପିଲାମାନଙ୍କୁ ଦେବେ, କଣ ଟିଚର ମାନେ ପାଠ ଦଉଛନ୍ତି ସେ ବିଷୟରେ ମଧ୍ୟ ପ୍ୟାରେଣ୍ଟସ ମାନେ ବି ଅବଗତ ରହିବେ। ଦେନ୍ ଆସିଲା ହୋମୱାର୍କ ପ୍ରାକ୍ଟିସ, ସେମାନଙ୍କର ଯେମିତି ଆଜ ଯୁଆଲ ହୋମୱାର୍କ ସ୍କୁଲରେ ଦିଆଯାଉଥିଲା ଘରେ ବି ସେମିତି ଦିଆଯିବ, ହୋମୱାର୍କ ପ୍ରାକ୍ଟିସ ବି ହବ। ଆଉ ସେମାନେ ଭାବିବେନି ଯେ ଆମେ ଛୁଟିରେ ରହିଛୁ ପାଠପଢା ଟିକେ କମଜୋର ହେଲା, ସେଭଳି କିଛି ତାଙ୍କର ଧାରଣା ଆସିବନି। ଦେନ୍ ଲାଷ୍ଟ ହେଲା ଆମର କମ୍ୟୁନିଟି ପାର୍ଟିସିପେସନ, ଏଇ ଚାରୋଟି ଆମର ସମର ଲର୍ଣ୍ଣିଂ ପ୍ରୋଗ୍ରାମର ମୁଖ୍ୟ ଅବଜେକ୍ଟିଭ। ଯେ ପ୍ରତି କ୍ଲାସ ୱାଇଜ ଆମେ ଗୋଟେ ହ୍ୱାଟ୍ସଆପ ଗ୍ରୁପ ତିଆରି କରିଛୁ, ହ୍ୱାଟ୍ସଆପ ଗ୍ରୁପରେ ଆମର ପ୍ରତ୍ୟେକ କ୍ଲାସ ୱାଇଜ କ୍ଲାସ ଟିଚର ତାଙ୍କର ପିଲାମାନଙ୍କର ଗୋଟେ ଗ୍ରୁପ କରିଛନ୍ତି। ମନେକରନ୍ତୁ କ୍ଲାସ ୱାନ ସବୁତକ ସ୍ମଲ ଲେଟର ଲେଖାହବ, କ୍ଲାସ ୱାନ ହାଇଫେନ ସେଇ ସ୍କୁଲର ୟୁଡାଇସ କୋଡ ଦିଆଗଲେ ସେଟା ଆମର ଓସେପା ଆମର କାର୍ଯ୍ୟକାରୀ କରୁଛନ୍ତି, ପରିଚାଳନା କରୁଛନ୍ତି, ସେ ଓସେପା ସେଠି ଦେଖିପାରିବେ। ସେଟା ଏଇଭଳି ଲେଖାହବ, କ୍ଲାସ ୱାନ ହାଇଫେନ ୟୁଡାଇସ କୋଡ ରହିଲେ ସେମାନେ ଜାଣିପାରିବେ ଯେ କୋଉ ସ୍କୁଲକୁ ପାଠ ଦିଆଗଲା ବୋଲି। ତେଣୁ ସେଥିପାଇଁ ସମସ୍ତଙ୍କୁ ହ୍ୱାଟ୍ସଆପ ଗ୍ରୁପ ଗୋଟେ ତିଆରି କରାଯାଇଛି। ଏଇଠି ପ୍ରଶ୍ନ ଆସିବ ଯେ ଯାହାର ମୋବାଇଲ ନାହିଁ ସେ କଣ କେମିତି କଣ ପାଠ ପଢିବ, ମନରେ ପ୍ରଶ୍ନ ଆସେ ଯେ ଯାହାର ମୋବାଇଲ ନାହିଁ ପିଲାମାନେ ତାଙ୍କ ପାଖାପାଖି ସାଙ୍ଗ ପିଅର ଗ୍ରୁପ କି ଗୋଟେ ଗ୍ରୁପିଜିମ ଗ୍ରୁପ ଲର୍ଣ୍ଣିଂ ଏ ମାଧ୍ୟମରେ ମଧ୍ୟ ପାଠ ପଢିପାରିବେ। ଯଦି ବି ସେଭଳି କିଛି ସୁବିଧା ନାହିଁ ତାହେଲେ ଟିଚର ମାନଙ୍କ ତରଫରୁ ଭଏସ କଲ ଯିବ, ଭଏସ ମେସେଜ ଯିବ, ସେ ମାଧ୍ୟମରେ ମଧ୍ୟ ପାଠ ପଢିପାରେ। ତା ସହିତ ଓସେପାଙ୍କ ତରଫରୁ ପ୍ରତି ବ୍ଲକ ଗୋଟେ ଚାଟବୋର୍ଡ ନମ୍ବର ଦିଆଯାଇଛି, ସେ ଚାଟବୋର୍ଡ ନମ୍ବର ହଉଛି ବୀଣା ଦିଦିଙ୍କର ନାଁରେ ଆସିଛି, ତେଣୁ ସେ ନମ୍ବରଟାକୁ ଯଦି ପ୍ରତି କ୍ଲାସରେ ଆଡ୍ କରି ଦିଆଯିବ ତାହେଲେ ଡାଇରେକ୍ଟ ସେମାନଙ୍କ ପାଖକୁ ପାଠ ଯିବ। ତା ସହିତ ଆମର ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ ଆମର ରେସ୍ପେକ୍ଟେଡ ଡିଓ ସାରଙ୍କ ପାଖକୁ ଆସିବ, ଡିଓ ସାରଙ୍କ ପାଖରୁ ବିଓ ସାରଙ୍କ ପାଖକୁ ଆସିବ, ବିଓ ସାରଙ୍କ ପାଖକୁ ଏବିଓଙ୍କ ପାଖକୁ ଆସିବ, ତାପରେ ସିଆରସିସିଙ୍କ ପାଖକୁ ଆସିବ, ସିଆରସିସି ମାନେ ପ୍ରତ୍ୟେକ ସ୍କୁଲର ଏଚ୍ଏମ୍ କୁ ଦେବେ, ଏଚ୍ଏମ୍ ମାନେ କ୍ଲାସ ଟିଚର, ଏମିତି ଆମର ଚେନ୍ ସିଷ୍ଟମ ହେଇଛି, ସେ ମାଧ୍ୟମରେ ମଧ୍ୟ ପିଲାମାନେ ପାଠ ପଢିପାରିବେ। ଶିଶୁ ବାଟିକା ପିଲାମାନେ ସପ୍ତାହକୁ ଥରେ ତାଙ୍କର ପାଠ ଯିବ, ଆଉ କ୍ଲାସ ୱାନ ଟୁ ଥ୍ରୀ ଏମାନଙ୍କ ପାଇଁ ସପ୍ତାହକୁ ଦୁଇ ଥର ଯିବ, ସେମାନେ ଓଡ଼ିଆ ମ୍ୟାଥ ଆଉ ଇଭିଏସ୍ ପାଠ ପଢିବେ। ସେହିପରି ଆମର ଚତୁର୍ଥ ପଞ୍ଚମ ଷଷ୍ଠ ସପ୍ତମ ଅଷ୍ଟମ ଏମାନଙ୍କ ପାଇଁ ସପ୍ତାହକୁ ତିନି ଥର ପାଠ ଯିବ, ତାଙ୍କର ସବଜେକ୍ଟ ରହିବ ଓଡ଼ିଆ ମ୍ୟାଥ ଇଭିଏସ୍ ସୋସିଆଲ ସାଇନ୍ସ ଜେନେରାଲ ସାଇନ୍ସ ଆଉ ଇଂଲିଶ। ଏଇଭଳି ତାଙ୍କର ରୁଟିନ୍ ହେଇଛି ଏବଂ ସେଇଥିରେ ଆକ୍ଟିଭିଟି ବି ଦିଆଯାଇଛି। ବିଶେଷ କରି ଆମର ଏନ୍ଇପି ର ମୁଖ୍ୟ ଲକ୍ଷ୍ୟ ହେଉଛି ଯେ ଗୋଟେ ଭଲ ମଣିଷ ତିଆରି କରିବା, ଆମର ଟିଚର ମାନଙ୍କୁ ମଧ୍ୟ ଏନଗେଜ କରାଯାଇଛି। ପ୍ରତ୍ୟେକ ଟିଚର ମାନେ ନିଜ ନିଜର ସବଜେକ୍ଟ ରହିଛି, ଦୁଇ ଦିନ ତିନି ଦିନ ଚାରି ଦିନ ଥରେ ଯିବେ, ପିଲାମାନେ କଣ ଲେଖୁଛନ୍ତି ଖାତାରେ, ସେମାନେ ପାଠ ପଢୁଛନ୍ତି କି ନାହିଁ ତାଙ୍କ ସହିତ ଟିକେ ଟଚ୍ ରଖିବେ, ଖାତା କରେକ୍ସନ କରିବେ, ଏଭଳି ସିଷ୍ଟମ ମଧ୍ୟ ଅଛି। ବହୁତ ସୁନ୍ଦର ପଦକ୍ଷେପ
1: ଦିଦି, ପୁରା କ୍ଲିୟର କଟ କଥା କହିଲେ, ଏକଦମ ମନକୁ ପାଇଗଲା। ପିଲାମାନେ ତମକୁ କେମିତି ଲାଗିଲା, ଲେଖିକି ପଠେଇବ। ହଉ, ତାପରେ ପହଞ୍ଚିଗଲି ଗୋଟାଏ ବିଦ୍ୟାଳୟରେ, ସେଠି ଜଣେ ପ୍ରଧାନ ଶିକ୍ଷୟତ୍ରୀ ମହୋଦୟା ଦେଖା ହେଇଗଲେ, ମନ କହିଲା, ପଚାରିଦେଲି।
2: ମୁଁ ମହାପାତ୍ର ରୋଜାଲିନ ଦାସ, ଏଚ୍ଏମ୍ ଅଫ୍ ବିଦ୍ୟାଧରପୁର ହରିଜନ ପ୍ରାଇମେରୀ ସ୍କୁଲ ଆଟ୍ ବିଦ୍ୟାଧରପୁର ନୟାବାଜାର କଟକ। ମୁଁ କହିବି, ଶିକ୍ଷା ଦ୍ୱାରା ଗୋଟେ ମଣିଷ ଗୋଟେ ଶିଶୁର ଶାରୀରିକ ମାନସିକ ତାର ଆବେଗିକ ଭୌତିକ ଭାଷାଗତ ବୃତ୍ତିଗତ ନୈତିକ ବିକାଶ ସବୁକିଛି ସମ୍ଭବ ରହୁଛି। ଏଣୁ ସମର ଭ୍ୟାକେସନ ଯୋଉଟାକି ଆମର ପିଲାମାନେ ସ୍କୁଲ ଠାରୁ ଟିକେ ଦୂରେଇକି ରହୁଛନ୍ତି, ସେଇ ସମୟରେ ସେଇ ପିରିୟଡରେ ପିଲାମାନଙ୍କର ଯେପରି ପାଠର ସମସ୍ତ ବିଶ୍ୱ ପ୍ରତି ଟଚ୍ ରହିବ, ସେମାନଙ୍କର ଲର୍ଣ୍ଣିଂ କେମିତି କଣ୍ଟିନ୍ୟୁ ରହିବ, ସେଥିପାଇଁ ମୁଁ ଧନ୍ୟବାଦ ଦେବି ଆପଣଙ୍କର ଏଇ ଭାରତ ମସଲା ସ୍କୁଲ ଟାଇମ୍ ର ପ୍ରଚେଷ୍ଟା ବୁଝିକି ଏଇ ଛୋଟ ଛୋଟ କୁନି ପିଲାମାନଙ୍କ ପାଇଁ ପ୍ରଚେଷ୍ଟା କରିଛନ୍ତି। ଏବଂ ଆମେ ଜଣେ ଏଚ୍ଏମ୍ ହିସାବରେ ମୁଁ ମୋ ହିସାବରେ କହୁଛି, ପିଲାମାନଙ୍କର ପାଠପଢାର ଯୋଉ ଲର୍ଣ୍ଣିଂ ଗ୍ୟାପ୍ ଯେପରି ନ ହବ, ସେଥିପାଇଁ ବିଦ୍ୟାଳୟରେ ଗୋଟେ ଟିଚର୍ସ ମାନଙ୍କର ଭିତରେ ଗୋଟେ କୋପରେସନରେ ଆମେ ଗୋଟେ କ୍ଲାସ କରି ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ କରିଛୁ, ଏବଂ ଏହି ଗ୍ରୁପରେ ବ୍ଲକ ତରଫରୁ ଆମର ଚାଟବୋର୍ଡ ମାଧ୍ୟମରେ ଯୋଉ କଣ୍ଟେଣ୍ଟ ୱାଇଜ ପିଲାମାନଙ୍କ ପାଇଁ ପାଠ ଯୋଉ ପଠାଯାଉଛି ସେ ଗ୍ରୁପରେ, ଏବଂ ଆମେମାନେ ସେଗୁଡ଼ିକୁ ପିଲାମାନଙ୍କ ଏକ ଖାତାରେ ମାନେ କରିକି ସେଗୁଡ଼ିକ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ

0: ଆଲୋଚନା ପର୍ଯ୍ୟାଲୋଚନା କରିଛୁ ଏବଂ ଗ୍ରୁପରେ ଯେମିତି ପିଲାମାନେ ପାଠ କରିକି ଛାଡ଼ିବେ ସେଥିପାଇଁ ପ୍ୟାରେଣ୍ଟସ ମାନଙ୍କୁ କାଉନସିଲିଂ କରାଇଛୁ। ସମୟ ସମୟରେ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ଖାତାକୁ ଯେମିତି ସଂଶୋଧନ କରି ତାର ଗୋଟେ ଗ୍ରୁପ ଫଟୋ ଆମେ ମଧ୍ୟ ରଖିଛୁ ଏବଂ ସେ ବିଷୟରେ ଆଲୋଚନା କରୁଛୁ। ପିଲାମାନଙ୍କ ପାଖକୁ ମଧ୍ୟ ଯାଉଛୁ ଏବଂ ପ୍ରସେସକୁ କେମିତି ସକ୍ରିୟ ବା ସକ୍ସେସ କରିବା ସେଥିପାଇଁ ଅଭିଭାବକ ମାନଙ୍କୁ ଆୱାରନେସ ଗୋଟେ କରାଇଛୁ। ପିଲାମାନଙ୍କୁ ଅନଲାଇନ ମୋଡରେ ଯେତେବେଳେ ପଢୁଛନ୍ତି ସେତେବେଳେ ଯେମିତି ସେ ସମୟ ଅପଚୟ ନ କରି ଅନ୍ୟ କିଛି ଜିନିଷ ନ ଦେଖି ଯେମିତି ପାଠରେ ଫୋକସ କରିବେ ସେଥିପାଇଁ ପ୍ୟାରେଣ୍ଟସ ମାନଙ୍କୁ ସଜାଗ କରୁଛୁ। ନିଜ କଥା କହୁଛି, ମୁଁ ପିଲାଙ୍କର ଲାଷ୍ଟ ସ୍କ୍ରିନସଟ୍ରେ ଯୋଉ ଆମର ଗୋଟେ ଥାଏ ତୁମ ପାଇଁ କାମ, ତ ସେଇଟାକୁ ମୁଁ ପ୍ରତି ପିଲାଙ୍କ ପାଖକୁ ଛାଡ଼େ ଏବଂ ମୁଁ ପିଲାଙ୍କ ପାଖକୁ ଫୋନ କରେ, କଥା ହୁଏ ଏବଂ ସେମାନଙ୍କୁ କହେ କି ନାଇଁ ତମେ ପାଠଟାକୁ କମ୍ପ୍ଲିଟଲି କରିକି ମତେ ହ୍ୱାଟ୍ସଆପରେ ଛାଡ଼, ମୁଁ ସେଟା ଦେଖିବି, ଚେକ୍ କରିବି। ମାନେ ଗ୍ରୁପରେ ଯୋଉ ପାଠ ଆସୁଛି ତ ସେମାନେ ମତେ ତାଙ୍କ ଆଡୁ ଫୋନ କରି ପଚାରୁଛନ୍ତି କି ମ୍ୟାଡମ୍ ଆଉ ମୋ ପୁଅର ଏଇଟା ଆଜି କରିଦେଇଛି ଆପଣ ଟିକେ ଦେଖିଦେବେ, ତ ସେଇଟା ହିଁ ଖୁସି ଲାଗୁଛି ଯାହା ହଉ ପ୍ୟାରେଣ୍ଟସ ମାନେ ସଚେତନ ହେଇଗଲେ। ସରକାରଙ୍କର ତ ଏଇଟା ବହୁତ ବଡ ଅଭିନବ ପ୍ରୟାସ, ମୁଁ ବହୁତ ବହୁତ ଧନ୍ୟବାଦ ଦେବି ସରକାରଙ୍କୁ। ଯୋଉ ଆମର ଭାରତ ମସଲା କ୍ୟାପ୍ଟେନ ଯିଏ ରହିଥିଲେ ସୁଶାନ୍ତ ସାର୍ଙ୍କର ତାଙ୍କର ଭଏସ ମୁଁ ବି ଶୁଣିଥିଲି, ମାନେ ସବୁକିଛି ସେଇଟା ଶୁଣିଲା ପରେ ବହୁତ ଖୁସି ଲାଗିଥିଲା ଯେ ଗୁରୁବାର ଗୋଟେ ରଖିଛନ୍ତି ଆପଣ 9:30। ପିଲାମାନେ ଉପକୃତ ହୁଅନ୍ତୁ, ପ୍ୟାରେଣ୍ଟସ ମାନେ ସେଥିପାଇଁ ଆଗରୁ ଯେମିତି ମାନେ ସଚେତନ ହୁଅନ୍ତୁ କି ନାହିଁ ଆମର ଶିକ୍ଷାଟା ହଉଛି ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ।
1: ତୁମେ ସବୁ ଶୁଣୁଛ ଟି ଦେଖିଲ ଟି ଦିଦି କେଡେ ସୁନ୍ଦର ସୁନ୍ଦର କଥା ମାନ କହିଲେ, ତାପରେ ଜଣେ ବାବୁଙ୍କ ପାଖରେ ପହଞ୍ଚିଗଲେ। ବାବୁଙ୍କ କଥା ମତେ ଭାରି ବଢିଆ ଲାଗିଲା, ସମସ୍ତେ ଶୁଣ ମୁଁ ବି ଶୁଣୁଛି।
2: ମୁଁ ଶ୍ରୀ ଅମ୍ବରୀଶ ମିଶ୍ର, ପ୍ରଧାନ ଶିକ୍ଷକ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ନେତାଜୀ ନଗର, କଟକ। ସରକାରଙ୍କର ଏ ଯୋଉ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ସ୍ୱାଗତ ଯୋଗ୍ୟ, ଆଉ ଭାରତ ମସଲାକୁ ମଧ୍ୟ ଅଶେଷ ଧନ୍ୟବାଦ। ତେଣୁ ପିଲାମାନଙ୍କ ପାଇଁ ଦୁଇ ପଦ ମୁଁ କହିବି ଯେ ଏ ଯୋଉ ସମର ଭେକେସନ, ୟାକୁ ନର୍ମାଲି ପିଲାମାନେ ବୁଝନ୍ତି ଯେ ଆଜି ଫେଇଟା ଗୋଟେ ନୋ ଆକାଡେମିକ ସ୍ଲଟ, ମାନେ କିଛି ପାଠ ପଢାପଢି କରିବାର ନାହିଁ, ଗାଁକୁ ଯିବେ, ବୁଲାବୁଲି କରିବେ, ଲେଟ୍ରେ ଉଠିବେ, ଟିଭି ଦେଖିବେ, ଇତ୍ୟାଦି ଇତ୍ୟାଦି କର୍ମରେ ବ୍ୟସ୍ତ ରୁହନ୍ତି। କିନ୍ତୁ ଅସଲ କଥା ହଉଛି ଯେ ଗୋଟେ ବିଦ୍ୟାର୍ଥୀକୁ ନିଜର ଦୋଷ ଦୁର୍ବଳତାକୁ ସଜାଡି ଆଗକୁ ବଢିବାକୁ ହେଲେ ଏଇଟା ହଉଛି ସବୁଠାରୁ ଉତ୍କୃଷ୍ଟ ସମୟ। ସେମାନେ ନିଜ ପାଇଁ ଏକ ସଠିକ ରୁଟିନ୍ ତିଆରି କରିବା କଥା ଏଇ ସମର ଭେକେସନ ପାଇଁ। ଆଉ ଆପଣମାନେ ଜାଣନ୍ତି ଇଣ୍ଟରନେଟ୍ ଏବଂ ଟେକ୍ନୋଲୋଜି ଦ୍ୱାରା ସାରା ପୃଥିବୀ ଚିରନ୍ତନ ଭାବରେ ଆଗକୁ ବଢି ଚାଲିଛି, ସେଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ହେଉଛି ସେମାନେ ଆଗ ଭଳି ସମର ଭେକେସନରେ ବିଦ୍ୟାଳୟ ତଥା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଠାରୁ ଆଉ ଡିଟାଚ ନ ରହି ସେମାନେ ନିରନ୍ତର ଭାବରେ ଶିକ୍ଷକମାନଙ୍କ ସାଙ୍ଗରେ ଅନ୍ଲାଇନ୍ ମାଧ୍ୟମରେ ସମ୍ପର୍କରେ ରହିପାରିବେ, ନିଜର ପାଠପଢାରେ ଥିବା ସିଲାବସକୁ ଆଗକୁ ନେଇପାରିବେ, ନିଜ ଭିତରେ ଥିବା ଡାଉଟ୍ ଗୁଡ଼ିକୁ ବାରମ୍ବାର ପଚାରି ସୁଧାରି ପାରିବେ। ତେଣୁ ଏଇଟା ଗୋଟେ ଏକଦମ ସୁବର୍ଣ୍ଣ ସୁଯୋଗ ପିଲାମାନେ ନିଜର ଫାଉଣ୍ଡେସନକୁ ସଜାଡିବା ପାଇଁ, ସିଲାବସକୁ ଆଗକୁ ନେବା ପାଇଁ, ସୋ ଦ୍ୟାଟ୍ ଆଗକୁ ସ୍କୁଲ ଫିଟିଲା ପରେ ତେଣୁ ଏଇ ଯୋଉ ଅନ୍ଲାଇନ୍ ମାଧ୍ୟମରେ ଚାଲିଥିବା ପାଠ୍ୟକ୍ରମ ନିଶ୍ଚିତ ଭାବରେ ପିଲାଙ୍କୁ ହେଲ୍ପ କରିବ।
1: ଆମର ଏଇ ଭାରତ ମସଲା ସ୍କୁଲ ଟାଇମ୍ ତରଫରୁ ସାର୍ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ। ଇଏ ଆମର ଜଣେ ରେଡିଓର ନିୟମିତ ଶ୍ରୋତା ଭାଇ, ଭେଟଘାଟ ହେଇଗଲା, ମୁଁ ନହେଲା ପଚାରିଥିଲେ ଭାଇ କାର୍ଯ୍ୟକ୍ରମ କେମିତି ନାଗୁଛି।
3: ମୁଁ ବାବନ ଚନ୍ଦ୍ର ପାଲ, କିଶନ ନଗର, କଟକ, ଆକାଶବାଣୀ ଶ୍ରୋତା ପରିଷଦରୁ ମୁଁ ଜଣେ ଶ୍ରୋତା ଭାଇ, ଆଉ ଓଡ଼ିଶାର ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଆଉ ନମସ୍କାର। ଆଉ ଯୋଉ ନୂତନ କାର୍ଯ୍ୟକ୍ରମ ଆରମ୍ଭ ହେଇଛି ଭାରତ ମସଲା ସ୍କୁଲ ଟାଇମ୍, ବହୁତ ଶିକ୍ଷଣୀୟ ଆଉ ସୁନ୍ଦର ଲାଗୁଛି। ଛୋଟ ଛୋଟ ପିଲାମାନେ ଆକାଶବାଣୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଶୁଣିଛନ୍ତି, ସେଥିପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଏଫ୍ଏମ୍ ରେନ୍ବୋ କଟକ ଏବଂ ଭାରତ ମସଲାକୁ ବହୁତ ବହୁତ ଧନ୍ୟବାଦ।
1: ହଉ ପିଲାମାନେ, ପିଲାମାନଙ୍କର ପିତାମାତା, ବନ୍ଧୁ ପରିଜନ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜୀ ଗୁରୁମା, ଆପଣ ସମସ୍ତଙ୍କୁ ଭାରତ ମସଲାର ଏଇ ଭରତ ମଉସାର ପଦଟିଏ। ଆମ ରାଜ୍ୟ ସରକାରଙ୍କ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ଭଳିଆ ଭାରତ ମସଲାର ଏଇ ଛୋଟିଆ ପ୍ରୟାସ ରେଡିଓ ମାଧ୍ୟମରେ ମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ମାଧ୍ୟମରେ ଯେଉଁ ଯେଉଁ କଥାମାନ ତୁମମାନଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି, ତୁମର ଏକ ସୁନ୍ଦର ଭବିଷ୍ୟତ ପାଇଁ ଆସନ୍ତୁ ଆମେ ସମସ୍ତେ ଏମିତି ଏକ ଅଭିଯାନ ଭାରତ ମସଲା ସ୍କୁଲ ଟାଇମକୁ ସଫଳ କରିବା ସହିତ ପିଲାମାନେ ମନେ ରଖ ଆଜି ଅଧ୍ୟାୟର ପ୍ରଶ୍ନଟି ହେଲା, ଆଜି ଅଧ୍ୟାୟରେ ତୁମ ମନକୁ କୋଉ କଥାଟା ବେଶୀ ଛୁଇଁଲା ବା ମନକୁ ପାଇଲା ଲେଖିକି ପଠେଇବେ। ଆମ ନମ୍ବରଟି ହେଲା 8847862377। ହେଲେ ପିଲାମାନେ, ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ସୁଶାନ୍ତ କୁମାର ପ୍ରଧାନ ଢେଙ୍କାନାଳରୁ, ଲିଙ୍ଗରାଜ ମେହେର ବରଗଡ଼ରୁ ଏବଂ ସୁଦାମ ସାହୁ ସୋନପୁରରୁ, ସେଥିପାଇଁ ଭାରତ ମସଲା ସ୍କୁଲ ଟାଇମ୍ ପକ୍ଷରୁ ତମମାନଙ୍କୁ ଅଭିନନ୍ଦନ। ଭାରତ ମସଲା ପକ୍ଷରୁ ତୁମ ଉପହାର ଖୁବ୍ ଶୀଘ୍ର ତୁମ ପାଖରେ ପହଞ୍ଚିଯିବ। ହେଲେ

0: ଶ୍ରୋତା ବନ୍ଧୁ, ଯେଉଁମାନେ ସଠିକ ଉତ୍ତର ଲେଖି ପଠାଉଛନ୍ତି, ଦୟାକରି ଆପଣମାନେ ନିଜର ନାଁ ଗାଁ ଠିକଣା ଲେଖିବାକୁ ଯେମିତି ଭୁଲି ନ ଯାଆନ୍ତି, ତା ତଳେ ମୋବାଇଲ ନମ୍ବରଟା, ଆଉ ହଁ କଣ କରନ୍ତି ତା ବି ଟିକେ ସଂକ୍ଷିପ୍ତରେ ଲେଖି, ତାହେଲେ ସିନା ଆମେ ଜାଣିପାରିବୁ କିଏ ଦେଇଛନ୍ତି ଆଉ ସିଏ କଣ କରନ୍ତି। ହେଲେ ଶ୍ରୋତା ବନ୍ଧୁ, ଯେଉଁମାନେ ସଠିକ ଉତ୍ତର ଲେଖି ପଠାଉଛନ୍ତି, ମିଶନ ପ୍ରଧାନ, ମିଲନ ପ୍ରଧାନ, କାହ୍ନା ପ୍ରଧାନ, ନୀଲିମା ପ୍ରଧାନ, ପ୍ରସନ୍ନ ପ୍ରଧାନ, ଲିଙ୍ଗରାଜ ମେହେର ବରଗଡ଼, ବସନ୍ତ କୁମାର ମହାପାତ୍ର, ରୁଦ୍ରନାରାୟଣ ମହାନ୍ତି, ଦେବଶ୍ରିତା ନନ୍ଦ, ଗୀତାଞ୍ଜଳି ମହାପାତ୍ର, ସୁସ୍ମିତା ପଣ୍ଡା, ସୁରେନ୍ଦ୍ରନାଥ ମିଶ୍ର, ମମତା ମହାପାତ୍ର, ଭାଗ୍ୟଶ୍ରୀ ଆଉ କଣ ଦେଖାଯାଉ, ଭାଗ୍ୟଶ୍ରୀ ଦାସ, ସବିତା, ସୁରେଶ ଚନ୍ଦ୍ର ସାହୁ, ଶ୍ରୁତିକୀର୍ତ୍ତି ମିଶ୍ର, ମମତା ଦାସ, ମୁନା ପଣ୍ଡା ଜଗତସିଂହପୁରରୁ। ଇରେ ବାବା, ଏ କେତେ ଶ୍ରୋତା ଭାଇ ଭଉଣୀ ଆମକୁ ଶୁଣୁଛନ୍ତି। ଆଉ ଇଏ ହେଲେ ବଳଜିତ ମହାନ୍ତି କଟକରୁ, ନାରାୟଣ ପ୍ରଧାନ ଗଞ୍ଜାମରୁ, ନିରୁପମା ସାହୁ ସାଲେପୁରରୁ, ରତ୍ନପ୍ରଭା କାଣ୍ଡି, କୈଳାସ ଚନ୍ଦ୍ର ସାହୁ ସାଲେପୁରରୁ, ହେମାମାଲିନୀ ବିଶ୍ୱାଳ ଯାଜପୁରରୁ, ପ୍ରବୋଦ ପଣ୍ଡା ଯାଜପୁରରୁ, ସଂଗ୍ରାମ ନାୟକ ଭୁବନେଶ୍ୱରରୁ, ଗୀତାଞ୍ଜଳି ଦଳେଇ ଭୁବନେଶ୍ୱରରୁ, ଦୀପକ ରଞ୍ଜନ ଦାସ କଟକରୁ, ବାବନ ଚନ୍ଦ୍ର ପାଲ କିଶୋରନଗର କଟକରୁ, ଯାହାଙ୍କ କଥା ଆପଣ ଶୁଣୁଥିଲେ। ହଉ, କାର୍ଯ୍ୟକ୍ରମ ତରଫରୁ ସମସ୍ତଙ୍କୁ ଧନ୍ୟବାଦ। ହଉ, ଆଜି ପାଇଁ ତାହେଲେ ଭରତ ମଉସାକୁ କାର୍ଯ୍ୟକ୍ରମର ବିଦାୟ ଦିଅନ୍ତୁ, କଥା ହବା ଆସନ୍ତା ଗୁରୁବାର। ରହୁଛି ପିଲେ, ନମସ୍କାର।
1: ଶୁଣୁଥିଲେ ସ୍ୱତନ୍ତ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ ବାଏ ଭାରତ ମସାଲା। ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋରେ, ଆଉ କହୁଛନ୍ତି ଦିଲସେ ଦିଲଟାକ।
2: ସାବିତ୍ରୀ, ମୋ ଅଫିସ ଯାଉଛି,
3: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
2: ବାପରେ, ଏତେ ଟଙ୍କା?
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶୁଣିବା ପାଇଁ ଚାହିଁଛନ୍ତି ଏବେ ରମେଶ କୁମାର ସାହୁ ଆଉ କ୍ଷମା ଭାପୁର ଢେଙ୍କାନାଳରୁ ସାଥି ଲେଖିଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ଡେଡିକେଟ୍ କରୁଛନ୍ତି ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଫ୍ରମ୍ ଦ ମୁଭି ଅରମାନ ସେ ଶୁଣିପାରି ଚାହିଁଛନ୍ତି ଉଷା ଉତ୍ଥପ ଏବଂ କୁରୁଷଙ୍କ କଣ୍ଠରେ ସାଥିମାନଙ୍କ କଣ୍ଠରେ ରମ୍ବା ହୋ ହୋ ଏବଂ ପରେ ପରେ ସାଜନ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ନମସ୍କାର ସହିତ ମେସେଜ କରିଛନ୍ତି ହ୍ୱାଟ୍ସଆପ୍ରେ ଆମକୁ ସାବିତ୍ରୀ ରାଉଳ ଆଟ୍ ସୁଧା ଷଡ଼ଙ୍ଗୀରୁ ଏବଂ ଶୁଣିବା ପାଇଁ ଚାହୁଁଛନ୍ତି ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟି କ୍ଷମା କରିବେ ସାବିତ୍ରୀ ରାଉଳ ସୁଧା ରେଗିରୁ ମେସେଜ କରିଛନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ସାଜନ ଚଳଚ୍ଚିତ୍ରରୁ ଟ୍ରାକ୍ଟି ବ୍ୟୁଟିଫୁଲ୍ ଟ୍ରାକ୍ ଅଲକା ୟାଗ୍ନିକ କଣ୍ଠରେ ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ସୁନ୍ଦର ଗୀତ ପ୍ରଥମେ ଅରମାନ ଚଳଚ୍ଚିତ୍ରରୁ ଏହି ଗୀତଟି ଏବଂ ପରେ ପରେ ସାଜନ ଚଳଚ୍ଚିତ୍ରରୁ ଆପଣମାନଙ୍କ ପାଇଁ

ଏଥରକ ହ୍ୱାଟ୍ସଆପ୍ରେ ନେକ୍ସଟ ମେସେଜ କରିଛନ୍ତି ଶୟାନ ଫ୍ରମ୍ ଆଠଗଡ଼। ହାଲୁ ଭାଇ ଲେଖିଛନ୍ତି ଯେ ଜୟ ଜଗନ୍ନାଥ ଭାଇ ନମସ୍କାର ଆପଣଙ୍କୁ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଅଭିନନ୍ଦନ। ଭାଇ ଆଜି ଅନୁରୋଧ କରିଛି ଗୀତର, ତେଣୁ ନିରାଶ କରିବେନି, ନିଶ୍ଚୟ ମୋ ପସନ୍ଦର ଗୀତଟି ଶୁଣିଲେ ମୁଁ ବହୁତ ଖୁସି ହେବି। ନିଶ୍ଚିତ ଭାବରେ ଆପଣଙ୍କ ମନପସନ୍ଦର ଗୀତ ଏଇଠି ପ୍ଲେ କରିଦେଉଛି ମୁଁ ଆପଣମାନଙ୍କ ପାଇଁ ହିଁ। ଏ ପ୍ରୋଗ୍ରାମ ହାଇରେ ହାଇରେ ଭଲ ମୁଁ ପାଇରେ ଫ୍ରମ୍ ଦ ମୁଭି ସପନର ନାୟକରୁ ଶୁଣିବା ପାଇଁ ଚାହୁଁଛନ୍ତି ହାଲୁ ଭାଇ ଏ ବ୍ୟୁଟିଫୁଲ ଟ୍ରାକ୍ଟି, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଟ୍ରାକ୍ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ଆଉ ସୁନାଓ ପ୍ୟାର କି କାହାନୀ, ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଫ୍ରମ୍ ଦ ମୁଭି କ୍ରିସ୍, ବ୍ୟାକ୍ ଟୁ ବ୍ୟାକ୍ ଏ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ଏଥିରେ ଶୁଣନ୍ତୁ ଆଉ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଡେଡିକେଟ୍ କରିଛନ୍ତି ଜଗତସିଂହପୁରରୁ ଅଲ୍ ଦି ଲିସନର୍ସ ଟୁ ଅଲ୍ ଦି ଲିସନର୍ସ ମୋନା ପଣ୍ଡା କଟିଲୋ ରୁ କରିଛନ୍ତି ମେସେଜ୍ ଏବଂ ଶୁଣିବା ପାଇଁ

ଏଥର ମେସେଜ କରିଛନ୍ତି ଆମକୁ ଗୋଟେ ବହୁତ ସୁନ୍ଦର ମେସେଜ ଆସିଛି ଏ ମେସେଜ ଟି କରିଛନ୍ତି ୱି ଆର୍ ସମୀର ସଙ୍ଗୀତା ପଣ୍ଡା ତେଲିଙ୍ଗା ଫେଣ୍ଟ କଟକରୁ ସମୀର ସଙ୍ଗୀତା ପଣ୍ଡା ଲେଖୁଛନ୍ତି କିସକି କିସି କୋ ବୋଲୋ ହ୍ୟାଲୋ କିସି କୋ ବୋଲୋ ହାଏ ହର ଟେନ୍ସନ କି ଏକ ହି ଦବା ଅଦରକ ୱାଲି ଚାଏ ୱା ହାପି ଇଣ୍ଟରନ୍ୟାସନାଲ ଟି ଡେ ବିଶ୍ୱଜିତ ବାବୁ ଆସନ୍ତୁ ଆମର ଏଠି ସ୍ପେଶାଲ ଚା ମିଳେ ସାଥୀ ଚା ପିଇବା ଆଉ ରେନ୍ବୋ କେମିତି ଆହୁରି ଅଧିକ ଶ୍ରୋତାଙ୍କର ପ୍ରିୟ ହେଇପାରିବ ଏ ବାବଦରେ ଡିସ୍କସନ କରିବା ବ୍ୟୁଟିଫୁଲ ବ୍ୟୁଟିଫୁଲ ମେସେଜ ଏବଂ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି ମତେ ନିଶ୍ଚୟ ଭାବେ ଟ୍ରାଏ କରିବି ଆପଣଙ୍କ ସାଙ୍ଗରେ ଗୋଟେ ଚା କପେ ପିଇବା ପାଇଁ କେବେ ସାଥୀ ମେସେଜ କରିଛନ୍ତି ଶୁଣିବା ପାଇଁ ଚାହିଁଛନ୍ତି ସାଉଥର୍ନ ଚଳଚ୍ଚିତ୍ରରୁ ସାୟଦ ମେରେ ସାଦି କା ଖୟାଲ ଲତାଜୀଙ୍କ କଣ୍ଠରେ ଏ ବ୍ୟୁଟିଫୁଲ ଟ୍ରାକ୍ଟି ନିଶ୍ଚୟ ଭାବରେ ପ୍ଲେ କରିଦେବି ଆପଣମାନଙ୍କ ପାଇଁ ଏବଂ ତା ସହିତ କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତ ଚନ୍ଦ୍ର

ସାଥୀ ପରବର୍ତ୍ତୀ ମେସେଜଟି ଆମକୁ କରୁଛନ୍ତି ଅଜୟ ଜଗନ୍ନାଥ ସହିତ ଅନିଲ ଗୌରବ କବିତା ମାନସୀ ଅରୋରା ଫ୍ୟାମିଲି ମେମ୍ବର୍ସ ଗାର୍ଗି ମାର୍ଗ ନ୍ୟୁ ଦିଲ୍ଲୀ ମୋତିନଗରରୁ ଏବଂ ଶୁଣିବା ପାଇଁ ଚାହିଁଛନ୍ତି କଶ୍ମୀର କି କଲି ଇସ୍ ଫିଲ୍ମ ସେ ଖୁବସୁରତ ଗାନା ଜୋ ହମାରେ ଜିସ୍ମ ଜାନ ପେ ଅଭି ତକ କାୟମ ହେ ତାରିଫ କରୁ କ୍ୟା ଉସକି ଏ ବ୍ୟୁଟିଫୁଲ ଟ୍ରାକ୍ ଟି ନିଶ୍ଚୟ ପ୍ଲେ କରିଦେଉଛି ଆପଣଙ୍କ ପାଇଁ।

ସମୟ ସମସ୍ତେ ବ୍ୟସ୍ତ ହୋଇଯିବେଣି, ସମୟ ବହୁତ ତା ବାଟରେ ଗଡ଼ି ଚାଲେ। हंड्रेड पॉइंट फोर आकाशवाणी एफएम रेनबो कटक दिल से दिल तक दिल से दिल तक रे आपणक सहित आज जोड़ी हो जाए सुजाता दिन सारा रही मीठा मीठा गीत सुनेबी मीठा मीठा कथा हवा मीठा मीठा मत मध्य मागिबी। हाँ साथी किंतु वर्तमान समय हो जाए आपणकर फेवरेट शो कलाकार रो साथी भारतीय संगीत जगत रे जेते ଯେଉଁ କେତେକ ଗାୟକ ନିଜର ମଧୁର କଣ୍ଠସ୍ୱର ଦ୍ୱାରା ଶ୍ରୋତାମାନଙ୍କ ହୃଦୟରେ ଅମର ସ୍ଥାନ ଅଧିକାର କରିଛନ୍ତି, ସେମାନଙ୍କ ମଧ୍ୟରୁ ମୁକେଶଙ୍କ ନାମ ସର୍ବପ୍ରଥମେ ଉଲ୍ଲେଖ ହୁଏ। ହଁ ସାଥୀ, ତାଙ୍କର ସୁରିଲା ଏବଂ ଭାବପୂର୍ଣ୍ଣ କଣ୍ଠସ୍ୱର ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ମନକୁ ଛୁଇଁଯାଏ। ମୁକେଶ ଜଣେ ଗାୟକ ଖାଲି ନୁହନ୍ତି, ସେ ଭାରତୀୟ ସଙ୍ଗୀତର ଏକ ସୁବର୍ଣ୍ଣ ଅଧ୍ୟାୟ। ତାଙ୍କର ଗୀତରେ ଥିବା ଭାବନା, ବେଦନା ଏବଂ ସରଳତା ତାଙ୍କୁ ଅନ୍ୟ ସବୁ ଗାୟକଙ୍କଠାରୁ ଅଲଗା ପରିଚୟ ଦେଇଛି। ତେବେ ସାଥୀ ବର୍ତ୍ତମାନ ଶୁଣିବା ତାଙ୍କଠାରୁ ଏହି ସୁନ୍ଦର ଗୀତଟି। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ ହଣ୍ଡ୍ରେଡ୍ ପଏଣ୍ଟ ଫୋର୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର। ହଁ ସାଥୀ, ମୁକେଶଙ୍କ ପୂର୍ଣ୍ଣ ନାମ ଥିଲା ମୁକେଶ ଚାନ୍ଦ ମାଥୁର। ସେ 22 ଜୁଲାଇ 1983 ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କ ପିତା ଜୋରାବର ଚନ୍ଦ ମାଥୁର ଜଣେ ସରକାରୀ କର୍ମଚାରୀ ଥିଲେ। ଛୋଟବେଳୁ ମୁକେଶଙ୍କର ସଙ୍ଗୀତ ପ୍ରତି ଅସାଧାରଣ ଆଗ୍ରହ ଥିଲା। ହଁ ସାଥୀ, ସେ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ମଧ୍ୟ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ। ଘରେ କୌଣସି ସଙ୍ଗୀତ ଶିକ୍ଷାରେ ପରିବେଶ ନଥିଲେ ମଧ୍ୟ ନିଜ ଚେଷ୍ଟାରେ ସେ ସଙ୍ଗୀତ ଶିଖିଥିଲେ। ସାଥୀ, ମୁକେଶଙ୍କର ଜଣେ ଭଉଣୀଙ୍କ ବିବାହ ସମୟରେ ସେ ଗୀତ ଗାଉଥିଲେ। ସେଇଠାରେ ମୋତିଲାଲ ତାଙ୍କର ଗୀତ ଶୁଣି ବହୁତ ପ୍ରଭାବିତ ହୋଇଥିଲେ। ପରେ ମୋତିଲାଲ ମୁକେଶଙ୍କୁ ମୁମ୍ବାଇକୁ ନେଇଯାଇଥିଲେ ଏବଂ ସଙ୍ଗୀତ ଜଗତରେ ପ୍ରବେଶ କରିବାର ସୁଯୋଗ ଦେଇଥିଲେ। ଏହା ହିଁ ତାଙ୍କ ଜୀବନର ସବୁଠାରୁ ବଡ଼ ପରିବର୍ତ୍ତନ ଆରମ୍ଭ କରିଥିଲା।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର। ହଁ ସାଥୀ ମୁକେଶ ସଫଳତା ପଛରେ ରାଜ କପୁରଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା। ରାଜ କପୁରଙ୍କ ପାଇଁ ମୁକେଶ ଅନେକ ସୁପରହିଟ୍ ଗୀତ ମଧ୍ୟ ଗାଇଥିଲେ। ମୁକେଶଙ୍କ କଣ୍ଠସ୍ୱର ରାଜ କପୁରଙ୍କ ଅଭିନୟ ସହ ଏମିତି ମେଳ ଖାଇଯାଉଥିଲା କି ଲୋକମାନେ ଭାବୁଥିଲେ ରାଜ କପୁର ନିଜେ ଗୀତ ଗାଉଛନ୍ତି। ଯେମିତିକି ଆୱାର ହୁଁ ମେରା ଜୁତା ହେ ଜାପାନୀ ଜିନା ଯାହା ମନା ଯାହା ଦୋସ୍ତ ନା ରହେ ପରି ଅନେକ ଗୀତ ଆଜି ମଧ୍ୟ ଲୋକଙ୍କର ଲୋକପ୍ରିୟ ହୋଇ ରହିଛି। ଯେଉଁ ଗୀତ ସବୁ ମୁକେଶଙ୍କୁ ସଙ୍ଗୀତ ଜଗତରେ ଅମର କରିଦେଇଛି। ସାଥୀ ମୁକେଶଙ୍କ ଗାୟନ ସବୁଠାରୁ ବଡ଼ ବିଶେଷତା ଥିଲା ତାଙ୍କର ଭାବପୂର୍ଣ୍ଣ ଶୈଳୀ। ସେ ଯେତେବେଳେ ଦୁଃଖଭର ଗୀତ ଗାଉଥିଲେ ଶ୍ରୋତାମାନେ ନିଜ ଜୀବନର ବେଦନାକୁ ଅନୁଭବ କରିପାରୁଥିଲେ। ତାଙ୍କର ସ୍ୱରରେ ଏକ ସରଳତା ଏବଂ ଆତ୍ମୀୟତା ମଧ୍ୟ ଥିଲା ଯେଉଁ କାରଣରୁ ତାଙ୍କୁ ଦର୍ଦ୍ଦ ଭରା ଗାୟକ ବୋଲି ମଧ୍ୟ କୁହାଯାଉଥିଲା। ମୁକେଶ ରୋମାଣ୍ଟିକ ଗୀତ ଭକ୍ତିମୟ ଗୀତ ଦେଶଭକ୍ତି ଗୀତ ମଧ୍ୟ ବହୁତ ସୁନ୍ଦର ଭାବରେ ଗାଇଥିଲେ। ତାଙ୍କ କଣ୍ଠସ୍ୱର ସାଧାରଣ ଲୋକଙ୍କ ହୃଦୟକୁ ସିଧାସଳଖ ଛୁଇଁ ଯାଉଥିଲା। ହଁ ସାଥୀ ମୁକେଶଙ୍କର ଅନେକ ଗୀତ ମଧ୍ୟ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ। ଯେମିତିକି କଭି କଭି ମେରେ ଦିଲ୍ ମେ ସଜନ ରେ ଝୁଟ ମତ ବୋଲୋ। ତେବେ ସାଥୀ ଶୁଣିନେବା ତାଙ୍କ କଣ୍ଠରୁ କିଛି ସୁନ୍ଦର ଗୀତ। କିନ୍ତୁ ଯୋଡ଼ି ହିଁ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ମୁକେଶ ତାଙ୍କ ସଙ୍ଗୀତ ଜୀବନରେ ଅନେକ ପୁରସ୍କାର ମଧ୍ୟ ଅର୍ଜନ କରିଛନ୍ତି। ସେ ଅନେକ ଥର ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ସବ୍ କୁଛ ଶିଖା ହମ୍ନେ ଗୀତ ପାଇଁ ସେ ପ୍ରଥମ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କର ଗାୟନ ଶୈଳୀ ସମଗ୍ର ଭାରତରେ ପ୍ରଶଂସିତ ହୋଇଥିଲା। ସେ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଅନେକ ସଙ୍ଗୀତରେ କାର୍ଯ୍ୟ କରିଛନ୍ତି। ତାଙ୍କ ଗୀତ ଶୁଣିବା ପାଇଁ ଲୋକମାନେ ବହୁତ ଆଗ୍ରହୀ।

ହଁ ସଧି, 1976 ମସିହାରେ ମୁକେଶ ଆମେରିକାର ଏକ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ, ଯେଉଁଠାରେ କି 27 ଅଗଷ୍ଟ 1976 ହୃଦରୋଗରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ସମଗ୍ର ସଙ୍ଗୀତ ଜଗତ ପାଇଁ ଏକ ବଡ଼ ଆଘାତ ଥିଲା। ମୁକେଶ ଭାରତୀୟ ସଙ୍ଗୀତ ଜଗତର ଏକ ଅମର ନକ୍ଷତ୍ର। ତାଙ୍କର ମଧୁର କଣ୍ଠସ୍ୱର ଏବଂ ଭାବପୂର୍ଣ୍ଣ ଗାୟନ ଆଜି ମଧ୍ୟ ଲୋକମାନଙ୍କ ହୃଦୟରେ ବଞ୍ଚି ରହିଛି। ସେ ନିଜର ସଙ୍ଗୀତ ଦ୍ୱାରା ଲୋକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି ଏବଂ ଜୀବନର ସତ୍ୟକୁ ଅନୁଭବ କରାଇଛନ୍ତି।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ହଁ ସଦୀ, ସମୟ ବି କାହାକୁ ଅପେକ୍ଷା କରିଛି। ଆପଣ ଆପଣଙ୍କ କାର୍ଯ୍ୟରେ ବ୍ୟସ୍ତ ଥିବେ, କିନ୍ତୁ ୟା ଭିତରେ ଆପଣଙ୍କ ମାଇଣ୍ଡକୁ ଫ୍ରେଶ୍ କରିବା ପାଇଁ, ଟିକେ ଆପଣଙ୍କ ମନକୁ ଟିକିଏ ଏଇ ଯେଉଁ ଖରା ଗରମରୁ ଥଣ୍ଡା ରଖିବା ପାଇଁ ଆପଣଙ୍କ ସହିତ ଅଛି ସୁଜାତା। ମିଠା ମିଠା ଗୀତ ଶୁଣିହେବ, ମିଠା ମିଠା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ସାଥୀ, ମନୁଷ୍ୟ ଜୀବନରେ ମାନେ ଆମ ଜୀବନରେ ଅନେକ ପ୍ରକାରର ଅନୁଭୂତି ଆସିଥାଏ ନା। ହଁ ସାଥୀ।

ଏମିତି କି କେତେକ ଅନୁଭୂତି ସମୟ ସହିତ ମିଶି ହଜି ଯାଇଥାଏ, ଆଉ କେତେକ ସାରା ଜୀବନ ଆମ ମନରେ ଚିହ୍ନ ହୋଇ ରହିଯାଇଥାଏ। ଯେଉଁ ଅନୁଭୂତି ସବୁ ରହିଯାଇଥାଏ ନା, ସେଇ ଅମର ଅନୁଭୂତିମାନଙ୍କ ମଧ୍ୟରୁ ପ୍ରଥମ ପ୍ରେମ ଏକ ଅତ୍ୟନ୍ତ ସୁନ୍ଦର ମଧୁର ଅନୁଭବ। ହଁ, ପ୍ରଥମ ପ୍ରେମ ମନୁଷ୍ୟ ହୃଦୟରେ ମାନେ ଆମ ହୃଦୟରେ ନା ଏମିତି ଏକ ନୂଆ ଭାବନାରେ ଜନ୍ମ ଦେଇଥାଏ, ଯାହା ଜୀବନକୁ ରଙ୍ଗୀନ କରିଦେଇଥାଏ, ଯାହା କେବଳ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ପ୍ରତି ଆକର୍ଷଣ ନୁହେଁ, ବରଂ ଏକ ଅଦୃଶ୍ୟ ଭାବନାର ମିଠା ସ୍ପର୍ଶ। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣିଦେଉଛୁ ଗୋଟେ ବ୍ୟୁଟିଫୁଲ ସା ଟ୍ରାକ୍। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ପ୍ରଥମ ପ୍ରେମ ମନରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଥାଏ ପ୍ରେମ ମାନେ ଖାଲି ଜଣଙ୍କୁ ଅନ୍ୟ ଜଣେ ସହିତ ନୁହଁ କେତେବେଳେ ଆମର ମାଙ୍କ ସହିତ ପ୍ରେମ ହୋଇଯାଇଥାଏ ତ କେତେବେଳେ ଆମେ ବାପାଙ୍କୁ କେତେବେଳେ ସାଙ୍ଗସାଥି ଏମାନଙ୍କୁ କେତେବେଳେ ଆମର ବହି ସହିତ ତ କେତେବେଳେ ପକ୍ଷୀର କୁହୁଡ଼ାକ ସହିତ ଆଉ ଫୁଲର ସୁଗନ୍ଧ ସହିତ ମଧ୍ୟ ସତରେ ପ୍ରକୃତିର ପ୍ରତ୍ୟେକ ଦୃଶ୍ୟ ମନକୁ ଆନନ୍ଦ ଦେଇଥାଏ ପକ୍ଷୀର ସେ କୁହୁଡ଼ାକ ଫୁଲର ସୁଗନ୍ଧ ସନ୍ଧ୍ୟାର ସୂର୍ଯ୍ୟାସ୍ତ କିମ୍ବା ବର୍ଷାର ଟପ୍ ଟପ୍ ଧ୍ୱନି ସବୁକିଛି ନୂଆ ଲାଗେ ମନ ସବୁବେଳେ ସେହି ବ୍ୟକ୍ତିକୁ ନେଇ ଚିନ୍ତା କରିଥାଏ ସେହି ବ୍ୟକ୍ତିଙ୍କର ଏକ ଛୋଟ କଥା ମଧ୍ୟ ହୃଦୟକୁ ଅସୀମ ଖୁସି ଦେଇଥାଏ

ହଁ ସଥି, ଲୋକ ପ୍ରଥମ ପ୍ରେମକୁ ପାଇଥାନ୍ତି ଆଉ କେତେକ ହରାଇ ମଧ୍ୟ ଥାନ୍ତି, କିନ୍ତୁ ଦୁଇ ପରିସ୍ଥିତିରେ ମଧ୍ୟ ଏହା ମନରେ ଏକ ଗଭୀର ପ୍ରଭାବ ଛାଡ଼ିଯାଏ, ଯାହା ଆମକୁ ପ୍ରେମ, ଭରସା ଓ ସମ୍ପର୍କର ମୂଲ୍ୟ ବୁଝାଇଥାଏ। ପ୍ରଥମ ପ୍ରେମ ଆମକୁ ଜୀବନର ସୁଖ ଦୁଃଖ ଦୁହେଁର ସ୍ୱାଦ ଅନୁଭବ କରାଏ।

ଶାଂସଦୀ ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଅନେକ ସମ୍ପର୍କ ଗଢ଼ନ୍ତି, ଭାଙ୍ଗନ୍ତି ମଧ୍ୟ, କିନ୍ତୁ ପ୍ରଥମ ପ୍ରେମର ସେହି ନିର୍ମଳ ଅନୁଭୂତି ସବୁଠୁ ନିଆରା, ସବୁଠୁ ଅଲଗା, ଯେଉଁଥିରେ କି ଥାଏ ନିଷ୍କପଟତା, ସ୍ୱପ୍ନ ଓ ହୃଦୟର ସତ୍ୟ ଭାବନା। ଯେଉଁ କାରଣରୁ ବୟସ ବଢ଼ିଲେ ମଧ୍ୟ ଲୋକମାନେ ନିଜ ପ୍ରଥମ ପ୍ରେମକୁ କେବେ ବି ଭୁଲିପାରନ୍ତିନି। ପ୍ରେମରେ କେବଳ ଖୁସି ନୁହେଁ, ବେଳେବେଳେ ଦୁଃଖ ମଧ୍ୟ ଆସିଥାଏ, କିନ୍ତୁ ସେହି ସବୁକୁ ଆମେ ଭୁଲି ବି ପାରୁନା।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ଭର୍ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ପ୍ରଥମ ପ୍ରେମ ଜୀବନର ଏକ ମଧୁର କବିତା ପରି, ଯାହା ହୃଦୟରେ ଭାବନାର ଫୁଲ ଖେଳାଇ ଦିଏ, ଯାହା ଜୀବନକୁ ଏକ ସୁନ୍ଦର ଓ ଅର୍ଥପୂର୍ଣ୍ଣ କରେ। ପ୍ରେମ ହେଉଛି ଜୀବନର ସବୁଠୁ କୋମଳ ଅମୂଲ୍ୟ ଅନୁଭୂତି, ଯାହା ହୃଦୟକୁ ନୂଆ ଭାବନାରେ ଭରିଦିଏ, ଜୀବନକୁ ସ୍ୱପ୍ନମୟ କରେ ଏବଂ ମନୁଷ୍ୟକୁ ପ୍ରଥମ ପ୍ରେମର ସତ୍ୟ ଅର୍ଥ ବୁଝାଇଥାଏ। ପ୍ରଥମ ପ୍ରେମ ସଫଳ ହେଉ କି ନାହିଁ, ତାହାର ସ୍ମୃତି ସଦା ମନରେ ମଧୁର ସୁର ହୋଇ ଗୁଞ୍ଜରୁଥାଏ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର ହଁ ସାଥୀ ଭାରତ ହେଉଛି ଆମର ପ୍ରିୟ ଜନ୍ମଭୂମି ଏହି ପବିତ୍ର ଭୂମିରେ ଆମେ ଜନ୍ମ ନେଇଛେ ବଢ଼ିଛୁ ଏବଂ ଜୀବନର ସମସ୍ତ ଆନନ୍ଦ ଅନୁଭବ କରୁଛୁ ତେଣୁ ଆମ ପାଇଁ ନିଜ ଦେଶ ସବୁଠାରୁ ଶ୍ରେଷ୍ଠ ଓ ପ୍ରିୟ ସେଇଥିପାଇଁ ତ କହୁ ଏଇ ମୋ ଦେଶ ସୁନାର ଦେଶ କଥାଟି କେବଳ ଗୋଟିଏ ଭାବନା ନୁହେଁ ଏହା ପ୍ରତ୍ୟେକ ଭାରତବାସୀଙ୍କ ହୃଦୟର ଗର୍ବ ଓ ଆତ୍ମସମ୍ମାନର ପ୍ରତିଫଳନ ସତରେ ସାଥୀ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ସଂସ୍କୃତି

ପରମ୍ପରା ଐତିହ୍ୟ ଓ ବିବିଧତା ଏହାକୁ ପ୍ରକୃତରେ ଏକ ସୁନାର ଦେଶରେ ପରିଣତ କରିଛି। ସାଥୀ ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ସୁନ୍ଦର ଗୀତର, ଏଞ୍ଜୟ କରୁଥାନ୍ତୁ। ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ଜନ୍ମକଟକ ଦିଲ ସେ ଦିଲ ତକ ସହିତ।